ଏଇଠି ଶେଷ ହୋଇଛି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜିର ନୈବେଦ୍ୟର ଶିଳ୍ପୀମାନେ ଥିଲେ ଲପିତା ମିଶ୍ର, ସୁବାସ ଦାସ, ଗୀତା ମିଶ୍ର, ଅଶୋକ କୁମାର ଆଚାର୍ଯ୍ୟ, ଶାନ୍ତିଲତା ଛୋଟ୍ରାଏ ଏବଂ ପ୍ରଭୁଦତ୍ତ ନାୟକ। ଗୀତଗୁଡ଼ିକ ରଚନା କରିଥିଲେ ଗୁରୁକୃଷ୍ଣ ଗୋସ୍ୱାମୀ, ମଧୁସୂଦନ ରାଓ, ଶିବକୁମାର ରଥ, ଲିଙ୍ଗରାଜ ରଥ, ଅଭିରାମ ପରମହଂସ ଏବଂ ରାଧାନାଥ ଦାସ। ଆକାଶବାଣୀ କେନ୍ଦୁଝର, ସମୟ ପ୍ରାୟ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଏବଂ ପରେ ପରେ ଶ୍ରୀମଦ୍ ଭାଗ

ଆକାଶବାଣୀ କେନ୍ଦୁଝର ସମୟ ସକାଳ 7:00 ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କେତୋଟି। ଆଜି ସକାଳ 7:25ରେ ପ୍ରଚାର କରିବ ଭକ୍ତି ସଙ୍ଗୀତ। ସକାଳ 7:30ରେ ଆଦିବାସୀ ସଙ୍ଗୀତରେ ଶୁଣିବେ ବାଥୋଡ଼ି ଗୀତ। ପରିବେଷଣ କରିବେ ଯଦୁମଣି ନାୟକ ଏବଂ ତାଙ୍କ ସାଥୀ। 8:30ରେ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ଦିନ 10:00 କାର୍ଯ୍ୟକ୍ରମର ସୂଚନା। 10:02ରେ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି। 10:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି। ଆଜି ଶୁଣିବେ ଏହାର 1294ତମ ଭାଗ। ଅପରାହ୍ନ 1:20ରେ ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଆଜିର ବିଷୟବସ୍ତୁ ରହିଛି ଆମ ପରିବେଶ ଆମରି ଭାରତ। ପ୍ରକୃତି ବନ୍ଧୁ ତ୍ରିଲୋଚନ ସାହୁଙ୍କ ସହିତ ସାକ୍ଷାତକାର। ଅପରାହ୍ନ 5:00 କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। 5:30ରେ ଯୁବବାଣୀ। ସନ୍ଧ୍ୟା 6:00 କାର୍ଯ୍ୟକ୍ରମର ସୂଚନା। 6:02ରେ ଆଦିବାସୀ ସଙ୍ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ବନସୁରଭି। ଏଥିରେ ଶୁଣିବେ ବାଥୋଡ଼ି ଗୀତ। ପରିବେଷଣ କରିବେ ଅଭିମନ୍ୟୁ ନାୟକ ଏବଂ ତାଙ୍କ ସାଥୀ। ସନ୍ଧ୍ୟା 7:00 ଓଡ଼ିଆ ଆଲବମ୍ ଗୀତ। 7:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ରାତି 8:00 କେତୋଟି ଦେଶଭକ୍ତି ଗୀତ। 8:15ରେ ଆଜିର ଅତିଥି। ରାତି 10:00 ଲୋକଗୀତ। ରାତି 10:30ରେ ସିନେ ତରଙ୍ଗ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ। ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣର ବିଜ୍ଞାପନ ବିରତି ପରେ।

ଯାଉଛି ଶରୀର ବ୍ୟାଧି ମନ୍ଦିର ଆମକୁ ଯେତେ ପ୍ରକାର ରୋଗ ହୁଏ ସେଥିରୁ ଜୀବାଣୁ ଓ ଭୂତାଣୁ ସଂକ୍ରମଣ ଜନିତ ରୋଗ ହେଉଛି ଏକ ପ୍ରତିଶତରୁ ଅଧିକ ଦେଖାଯାଏ। ଚିକିତ୍ସା ପାଇଁ ଯେତେ ଔଷଧ ବ୍ୟବହାର କରିବାକୁ ପଡ଼େ ଜୀବାଣୁନାଶକ ଔଷଧର ପ୍ରୟୋଗ ପ୍ରାୟ ଅଧରୁ ଅଧିକ। ଏହି ଜୀବାଣୁନାଶକ ଔଷଧ ବା ଆଣ୍ଟିବାୟୋଟିକ୍ ଠିକ୍ ରୂପେ ବ୍ୟବହାର କଲେ ଜୀବନ ରକ୍ଷା ହୋଇପାରେ। ଆଜିକାଲି ଦେଖାଯାଉଛି ଏହାର ଅନିୟନ୍ତ୍ରିତ ବହୁଳ ବ୍ୟବହାର ବା ଦୁରୁପଯୋଗ ହେବା ଦ୍ୱାରା ଏହି ଜୀବନ ରକ୍ଷାକାରୀ ଔଷଧ ଆଉ କାମ କରୁନାହିଁ, ଅର୍ଥାତ୍ ଜୀବାଣୁମାନେ ସେ ଔଷଧକୁ ଆଉ ଖାତିର କରୁନାହାନ୍ତି।

ଆଣ୍ଟିବାୟୋଟିକ୍ କାମ ନ କରିବା ଦ୍ୱାରା ରୋଗୀର ସବୁଜ କ୍ଷତି ହେଉଛି। ଆସନ୍ତୁ ଦେଖିବା ଏହାର ଦୁରୁପଯୋଗ କିପରି ହେଉଛି। ଆମ ଦେଶ ଭଳି ଅନ୍ୟ କେତେକ ବିକାଶିତ ଦେଶରେ ଔଷଧ ବ୍ୟବହାର ନିୟାମକ ବା ଡ୍ରଗ୍ ପଲିସି ଓ ଔଷଧ ଉପରେ କଟକଣା ନାହିଁ, ଫଳରେ ଲୋକମାନେ ମନ ଇଚ୍ଛା ଔଷଧ ଦୋକାନରୁ ଆଣ୍ଟିବାୟୋଟିକ୍ କିଣି ଖାଉଛନ୍ତି। ଏହା ତାଙ୍କ ଦେହରେ ରୋଗ ସୃଷ୍ଟି କରିଥିବା ଜୀବାଣୁକୁ ମାରିବା ପାଇଁ ଉପଯୁକ୍ତ କି ନୁହେଁ, କେତେ ମାତ୍ରାରେ କେତେ ଦିନ ଧରି ଖାଇଲେ ଜୀବାଣୁ ମରିପାରିବେ ସେ ଜାଣିନଥିଲେ। ଜୀବାଣୁନାଶକ ଔଷଧ ବ୍ୟବହାର କରିବା ଦ୍ୱାରା ଆଣ୍ଟିବାୟୋଟିକ୍ସର ଦୁରୁପଯୋଗ ହେଉଛି। ଉଚ୍ଚ ଶକ୍ତିର ବଟିକା ଶୁଣି ତାକୁ ଭଗ ଭଗ କରି ଖାଇବା, ମାତ୍ରା, ସମୟ ବ୍ୟବଧାନ ଓ ଯେତେ ଦିନ ପାଇଁ ଖାଇବା କଥା ତାକୁ ନ ମାନିବା, ମନ ଇଚ୍ଛାରେ ବାରମ୍ବାର ଆଣ୍ଟିବାୟୋଟିକ୍ ବଦଳାଇବା, ସମୟ ଅତିକ୍ରାନ୍ତ ହେଉଥିବା ଔଷଧ ଖାଇବା ଦ୍ୱାରା ଔଷଧର ଦୁରୁପଯୋଗ ହେଉଛି। ଦେଖାଯାଉଛି ଔଷଧ ଦୋକାନୀ ଏବଂ ଡାକ୍ତରୀ ଶିକ୍ଷା ନଥିବା କ୍ଲାସ୍ମାନେ ଗାଁଗହଳିରେ ଏହି ଆଣ୍ଟିବାୟୋଟିକ୍ର ବହୁଳ ଦୁରୁପଯୋଗ କରୁଛନ୍ତି। ଏହାଦ୍ୱାରା ଜୀବାଣୁମାନେ ରେଜିଷ୍ଟାଣ୍ଟ ହୋଇଯାଉଛନ୍ତି ଓ ଏହି ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇ ଅନ୍ୟ ରୋଗୀମାନେ ସାଙ୍ଘାତିକ ଅବସ୍ଥା ଭୋଗୁଛନ୍ତି। ଆଣ୍ଟିବାୟୋଟିକ୍ର ବହୁଳ ବ୍ୟବହାର ଦ୍ୱାରା ଆମ ଦେହରେ ଥିବା ଉପକାରୀ ରୋଗ ପ୍ରତିରୋଧକାରୀ ଜୀବାଣୁମାନେ ମଧ୍ୟ ମରିଯାଉଛନ୍ତି, ଫଳରେ ଆମ ଦେହରେ ରୋଗ ପ୍ରବଣତା ସୃଷ୍ଟି ହେଉଛି। ଆମ ଦେଶର ଗାଁ ଗହଳିରେ ରହୁଥିବା ଗରିବ ରୋଗୀମାନେ ଏହି କୁପ୍ରଭାବର ବିଶେଷ ଭାବେ ଶିକାର ହେଉଥିବା ଦେଖାଯାଉଛି। ବୈଜ୍ଞାନିକମାନେ ବହୁ ଗବେଷଣା କରି ଓ କୋଟି କୋଟି ଟଙ୍କା ଖର୍ଚ୍ଚରେ 10-20 ବର୍ଷ ଧରି ପରୀକ୍ଷା ନିରୀକ୍ଷା କରି ଯେଉଁ ଆଣ୍ଟିବାୟୋଟିକ୍ ଉଦ୍ଭାବନ କରୁଛନ୍ତି ତାହାର ଅପବ୍ୟବହାର ହେବା ଦ୍ୱାରା 2-3 ବର୍ଷରେ ତାହା ନଷ୍ଟ ହୋଇଯାଉଛି, ମୃତ୍ୟୁ ହୋଇଯାଉଛି। ଟାଇଫଏଡ୍ ଜ୍ୱରକୁ ପୁରାଣ କ୍ଲିନିକାଲ ଆଉ ଭଲ କରିପାରୁନି। ସେଥିପାଇଁ ଦରକାର ପଡ଼ୁଛି ତୃତୀୟ ପିଢ଼ିର ଜୀବାଣୁନାଶକ ଔଷଧ। ମ୍ୟାଲେରିଆ ଜ୍ୱରର କୀଟାଣୁ କ୍ଲୋରୋକୁଇନ୍ ପ୍ରତି ରେଜିଷ୍ଟାଣ୍ଟ ହୋଇଗଲାଣି, ଏଥିପାଇଁ ଉଦ୍ଭାବିତ ହୋଇଛି ନୂତନ ଔଷଧ। ଏହି ନୂତନ ଔଷଧରେ ଦିନେ ଅକାମି ହୋଇଯିବ କି କରିବ, ତେଣୁ ଦିନ ଆସିବ ଜୀବାଣୁ ସଂକ୍ରମଣଜନିତ ରୋଗର ଚିକିତ୍ସା ପାଇଁ ଆଉ ଆଣ୍ଟିବାୟୋଟିକ୍ ମିଳିବ ନାହିଁ। ଆଣ୍ଟିବାୟୋଟିକ୍ ଦୁରୁପଯୋଗର ବିଷମୟ ଓ ଭୟାବହ ପରିଣତିରୁ ରକ୍ଷା ପାଇବାକୁ ହେଲେ ଆମକୁ କେତୋଟି ନିୟମ ମାନିବାକୁ ହେବ। ସେଗୁଡ଼ିକ ହେଲା, ଡାକ୍ତରଙ୍କ ବିନା ପରାମର୍ଶରେ ଜୀବାଣୁମାନଙ୍କୁ ଔଷଧ ବ୍ୟବହାର କରିବା ଅନୁଚିତ। ଏହି ଔଷଧ ସଠିକ୍ ମାତ୍ରା ଓ ସଠିକ୍ ସମୟ ବ୍ୟବଧାନରେ ଖାଇବା ଉଚିତ। ପରୀକ୍ଷା କରି ରୋଗର ଚିକିତ୍ସା ପାଇଁ କେଉଁ ନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ୍ ଦରକାର ତାହା ନିର୍ଣ୍ଣୟ କରି ବ୍ୟବହାର କରିବା ଉଚିତ। ଅଯଥା ଆଣ୍ଟିବାୟୋଟିକ୍ ନ ଖାଇ ସଂକ୍ରମଣ ରୋଗର ପ୍ରତିରୋଧ ଓ ପ୍ରତିଷେଧ ବ୍ୟବସ୍ଥା କରାଇବା ଉଚିତ। ଜୀବାଣୁନାଶକ ଔଷଧ ଆମ ଜୀବନର ପ୍ରକୃତ ରକ୍ଷା କରି ଆସନ୍ତୁ ତାହାର ସଦୁପଯୋଗ କରିବା ଓ ନିଜ ସଂକ୍ରମଣରୁ ରକ୍ଷା କରିବା ସହିତ ଭବିଷ୍ୟତ ବଂଶଧରଙ୍କୁ ସୁରକ୍ଷିତ ରଖିବା।

ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ଶୁଣନ୍ତୁ ଆଦିବାସୀ ଗୀତ। ଆଜି ଏଥିରେ ଶୁଣନ୍ତୁ ବାଥୋଡ଼ି ଗୀତ, ପରିବେଷଣ କରୁଛନ୍ତି ଯଦୁମଣି ନାୟକ ଏବଂ ତାଙ୍କ ସାଥୀ।

0: ଆକାଶବାଣୀ କେନ୍ଦୁଝର ସମୟ 8:30 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର।
1: କଣ ରିମା ଘରେ ସୋଲାର ଲଗେଇଦେଲ?
2: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
2: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ?
2: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ତିଲକ, ବିପିନ ଚନ୍ଦ୍ର ପାଲ, ଲାଲ ଲଜପତ ରାୟଙ୍କ ଭଳି ନୂତନ ପିଢ଼ିର ଉଗ୍ର ରାଜନୈତିକ ନେତାମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ତା ସହିତ ବଙ୍ଗଭଙ୍ଗ ବିରୁଦ୍ଧରେ ଆନ୍ଦୋଳନ ଓ ବିଦ୍ରୋହୀ ସ୍ୱାଭାବିକ ସ୍ୱଦେଶୀ ଅଭିଯାନ ମଧ୍ୟ ତାଙ୍କୁ ପ୍ରଭାବିତ କରିଥିଲା। ଡିଗ୍ରୀ ସମ୍ପୂର୍ଣ୍ଣ ହେବା ପରେ ସେ ଶିକ୍ଷା ବୃତ୍ତି ନେଇ ଇଂଲଣ୍ଡରେ ଆଇନ ଅଧ୍ୟୟନ କରିବା ନିମନ୍ତେ ଜାତୀୟତାବାଦୀ ସକ୍ରିୟ କର୍ମୀ ଶ୍ୟାମାଜୀ କ୍ରିଷ୍ଣା ବର୍ମା ତାଙ୍କୁ ସହାୟତା ପ୍ରଦାନ କରିଥିଲେ। ଏହି କାଳରେ ହିଁ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟରେ ନରମପନ୍ଥୀ ସମ୍ବିଧାନବାଦୀ ଗୋଷ୍ଠୀ ଓ ଚରମପନ୍ଥୀ ଏବଂ ଉଗ୍ର ଗୋଷ୍ଠୀ ମଧ୍ୟରେ ଫାଟ ବା ବିଭାଜନ ହେବାର ଦେଖାଗଲା। ଇନ୍ ଲ କଲେଜରେ ଯୋଗ ଦେବା ପରେ ବିନାୟକ ସୁଭକର ଭାରତ ସଦନରେ ନିଜର ଆବାସ କରିଥିଲେ ଏବଂ ସ୍ୱଦେଶ ସାମାଜିକ ଓ ରାଜନୈତିକ ସକ୍ରିୟ କର୍ମୀ ପଣ୍ଡିତ ଶ୍ୟାମାଜୀଙ୍କ ଦ୍ୱାରା ସଂଗଠିତ ଭାରତ ସଦନ ଥିଲା ଛାତ୍ର ରାଜନୈତିକ ସକ୍ରିୟ କର୍ମୀଙ୍କ ସମୃଦ୍ଧ କେନ୍ଦ୍ର। ଏକ ବିପ୍ଳବ ମାଧ୍ୟମରେ ପୂର୍ଣ୍ଣ ସ୍ୱାଧୀନତା ପାଇଁ ଲଢେଇର ଲକ୍ଷ୍ୟ ନେଇ ସାଥୀ ଭାରତୀୟ ଛାତ୍ରମାନଙ୍କୁ ସଂଗଠିତ କରିବାରେ ସୁଭକର ସମର୍ଥବାନ ହୋଇଥିଲେ ଏବଂ ତତ୍ସଙ୍ଗେ ସଙ୍ଗେ ସରକାରଙ୍କର ଯୋଉ ମୁକ୍ତ ଭାରତ ସମାଜ ଗଠନ କରିବା ପାଇଁ ସେ ତତ୍ପରତା ଦେଖାଇଥିଲେ। ସୁଭକର 1857 ମସିହାରେ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମ ଧାରାରେ ଏକ ଗରିଲା ଯୁଦ୍ଧ ପରିକଳ୍ପନା ମଧ୍ୟ କରିଥିଲେ। ଉଭୟ ଇଂରେଜ ଓ ଭାରତୀୟ ସୂତ୍ରକୁ ବିଦ୍ରୋହର ଇତିହାସ ଅଧ୍ୟୟନ କରି ସୁଭକର ସ୍ୱତନ୍ତ୍ର ଭାବରେ ଏକ ପୁସ୍ତକ ରଚନା କରିଥିଲେ। 1857 ଯୋଉ ସିପାହୀ ବିଦ୍ରୋହର ପରିସ୍ଥିତି ବିଶ୍ଳେଷଣ ସେଠାରେ କରିଥିଲେ ଏବଂ ଭାରତରେ ବ୍ରିଟିଶ ଶାସନ ଅତ୍ୟାଚାରୀ କହି ତାହାକୁ ଭର୍ସନା ମଧ୍ୟ କରୁଥିଲେ। ହେତୁବାଦ ଏବଂ ପ୍ରତ୍ୟକ୍ଷବାଦ, ମାନବବାଦ, ସାର୍ବଜନୀନବାଦ, ପରିଣାମବାଦ, ବାସ୍ତବବାଦ, ସେ ଜଣେ ନାସ୍ତିକ ଓ ନୈଷ୍ଠିକ ହେତୁବାଦୀ ଥିଲେ ଯିଏ ସବୁ ଧର୍ମରେ ଥିବା ପରମ୍ପରାବାଦୀ ବିଶ୍ୱାସ ଗୁଡିକୁ ଅଗ୍ରାହ୍ୟ କରିଥିଲେ। ଭାରତ ଓ ଇଂଲଣ୍ଡରେ ପଢୁଥିଲା ବେଳେ ସୁଭକରଙ୍କ ବୈପ୍ଳବିକ କାର୍ଯ୍ୟକଳାପ ଆରମ୍ଭ ହୋଇଥିଲା। ଇଂଲଣ୍ଡରେ ସେ ଭାରତ ସଦନ ସହ ଜଡିତ ହେଲେ ଏବଂ ଅଭିନବ ଭାରତ ସମାଜ ଓ ମୁକ୍ତ ଭାରତ ସମାଜ ସମେତ ବିଭିନ୍ନ ଛାତ୍ର ସଂଗଠନ ସହିତ ସେ ଯୋଗକୁ ସାମିଲ କଲେ। ବୈପ୍ଳବିକ ପନ୍ଥାରେ ସମ୍ପୂର୍ଣ୍ଣ ଭାରତୀୟ ସ୍ୱାଧୀନତା କାରଣକୁ ସମର୍ଥନ କରି ସେ ପ୍ରକାଶନ ମାନ ଆରମ୍ଭ କରିଥିଲେ। ରାଜନୈତିକ ଓ ସାମାଜିକ ଏକତାର ପ୍ରବକ୍ତା ସାଜି ସୁଭକର ଜଣେ ପ୍ରଭାବଶାଳୀ ବକ୍ତା ଓ ଲେଖକ ପାଲଟିଲେ। ହିନ୍ଦୁ ମହାସଭା ସଭାପତି ଥାଇ ସେ ଭାରତ ହିନ୍ଦୁ ରାଷ୍ଟ୍ର ରୂପକ ଆଦର୍ଶ ସମର୍ଥନ କଲେ ଏବଂ ସେ 1942 ମସିହାରେ ଭାରତ ଛାଡ଼ ଆନ୍ଦୋଳନକୁ ବିରୋଧ କରି ତାହାକୁ ଭାରତ ଛାଡ଼ ମାତ୍ର ତୁମର ସୈନ୍ୟ ରଖ ଆନ୍ଦୋଳନ ବୋଲି ସେ କହିଥିଲେ। ସେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ତାହା ଦ୍ୱାରା ଭାରତ ବିଭାଜନ ଗ୍ରହଣକୁ ତୀବ୍ର ସମାଲୋଚନା ମଧ୍ୟ କରିଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ହତ୍ୟାରେ ଅଭିଯୁକ୍ତ ହୋଇଥିଲେ ମାତ୍ର ଅଦାଲତ ଦ୍ୱାରା ଦୋଷମୁକ୍ତ ହୋଇଥିଲେ ଏବଂ ଏହି ଉତ୍ସର୍ଗ ତାଙ୍କର ଜୀବନର ଏକ ସ୍ୱତନ୍ତ୍ର ମୋଡ଼ ତିଆରି କଲା ଯେତେବେଳେ ତାଙ୍କର ସ୍ୱାଧୀନତା ସଂଗ୍ରାମ ନିମନ୍ତେ ଏବଂ ସ୍ୱାଧୀନତା ନିମନ୍ତେ ପ୍ରଥମ ସଂଗ୍ରାମ ପୁସ୍ତକ ଲୋକଲୋଚନକୁ ଆସିଲା ଏବଂ ତାହା ପଢି ଲୋକମାନେ ସ୍ୱତନ୍ତ୍ର ଭାବରେ ଦେଶର ସ୍ୱାଧୀନତା ସଂଗ୍ରାମରେ ଝାସ ଦେବା ପାଇଁ ମଧ୍ୟ ଉତ୍ସାହ ପ୍ରାପ୍ତ ହୋଇଥିଲେ। ଭାରତରେ ଗଣେଶ ସୁଭକର 1909 ମର୍ଲେ ମିଣ୍ଟୋ ସଂସ୍କାର ବିରୁଦ୍ଧରେ ଏକ ସଶସ୍ତ୍ର ବିଦ୍ରୋହ ଆରମ୍ଭ କରିଥିଲେ ଏବଂ ଅପରାଧ ଯୋଜନା ଅଭିଯୋଗରେ ବ୍ରିଟିଶ ପୋଲିସ ସୁଭକରଙ୍କୁ ତଦନ୍ତରେ ଜଡିତ କଲେ ଏବଂ ଗିରଫକୁ ଏଡାଇ ଯିବା ସାରେ ସୁଭକର ମାଡାମ କାମାକ ପ୍ୟାରିସ ସ୍ଥିତ ଗୃହକୁ ଚାଲିଗଲେ। ଏହା ସତ୍ତ୍ୱେ 1910 ମସିହା ମାର୍ଚ୍ଚ 13 ତାରିଖରେ ପୋଲିସ ତାଙ୍କୁ ଗିରଫ କରିଥିଲା ଏବଂ ପୋଲିସ ଚୂଡାନ୍ତ ଦିନ ମାନଙ୍କରେ ନିଜ ପଳାୟନର ଯୋଜନା କରି ସୁଭକର ଜଣେ ଘନିଷ୍ଠ ବନ୍ଧୁଙ୍କ ନିକଟକୁ ପତ୍ର ଲେଖିଥିଲେ। ଜାହାଜର ଝରକା ଦେଇ ନିଜ କୋଠରୀରୁ ପାଣି ଭିତରକୁ ଖସିଗଲେ ଏବଂ ବୁଡି ବୁଡି ଓ ପହଁରି ପହଁରି ସାରେ କୂଳରେ ପହଞ୍ଚିଗଲେ ଯେ ସେଠାରେ କାର୍ରେ ତାଙ୍କୁ ନେବା ପାଇଁ ତାଙ୍କ ବନ୍ଧୁ ଅପେକ୍ଷା କରିଥିବେ। ମାତ୍ର ବନ୍ଧୁଙ୍କ ଆସିବା ବିଳମ୍ବ ହେଲା ଏବଂ ସତର୍କ ଘଣ୍ଟି ବାଜିବାରୁ ସୁଭକର ପୁନର୍ବାର ଗିରଫ ହେଲେ। ପ୍ରଥମ ଅଦାଲତରେ ତାଙ୍କୁ ସମ୍ମୁଖୀନ ହେବାକୁ ପଡିଲା ଏବଂ ଯେହେତୁ ସୁଭକରଙ୍କ ପଳାୟନ ସମ୍ଭାବନା ସମ୍ପର୍କରେ ଦେଶ ମଧ୍ୟରେ ସହଯୋଗର ଏକ ଢାଞ୍ଚା ରହିଛି ଏବଂ ସୁଭକରଙ୍କୁ ସେମାନଙ୍କୁ ଫେରାଇ ଦେବା ନିମନ୍ତେ ଫରାସୀ କର୍ତ୍ତୃପକ୍ଷଙ୍କୁ ପ୍ରରୋଚିତ କରିବାରେ କୌଣସି ବଳ ପ୍ରୟୋଗ ଅଥବା ପ୍ରତାରଣା ହୋଇନଥିଲା। ସେହେତୁ ନାଟକୀୟ ଅଭିନୟ

ଓ କାର୍ଯ୍ୟବିଧି ନିମନ୍ତେ ବ୍ରିଟିଶ କର୍ତ୍ତୃପକ୍ଷ ଫ୍ରାନ୍ସକୁ ସୋଭରକରଙ୍କୁ ଫେରାଇ ଦେଇନଥିଲେ। ଯାହାଫଳରେ ଅଦାଲତ ମତବ୍ୟକ୍ତ କରିଥିଲେ ଯେ ସୋଭରକରଙ୍କ ଗିରଫ ଏବଂ ତାଙ୍କୁ ଭାରତୀୟ ସେନା ସାମରିକ ପୁଲିସ ପଚାରିଙ୍କୁ ହସ୍ତାନ୍ତରରେ ଗୋଟିଏ ଅନିୟମିତତା ଥିଲା, ତେଣୁ ତାଙ୍କୁ ସେଠାରୁ ପୁନର୍ବାର ଛାଡି ଦିଆଯାଇଥିଲା। ପରେ ସେ ପୁଣି ବମ୍ବେରେ ପହଞ୍ଚିବା ପରେ ସୋଭରକରଙ୍କୁ ପୁନାର ୟେରଭଦା କେନ୍ଦ୍ରୀୟ ଜେଲକୁ ନିଆଯାଇଥିଲା। ଗୋଟିଏ ବିଚାର ପରେ 28 ବର୍ଷର ସୋଭରକରଙ୍କୁ 50 ବର୍ଷର ଜେଲ ଦଣ୍ଡ ଦିଆଗଲା ଏବଂ 1911 ଜୁଲାଇ 4 ତାରିଖରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଥିବା କୁଖ୍ୟାତ ସେଲୁଲାର ଜେଲକୁ ନିର୍ବାସିତ କରାଯାଇଥିଲା। ସେଠାରେ ଥିବା ତାଙ୍କ ସାଥୀ ବନ୍ଦୀମାନଙ୍କ ମଧ୍ୟରେ ଅନେକ ରାଜନୈତିକ ବନ୍ଦୀ ଥିଲେ ଏବଂ ଯେଉଁମାନଙ୍କୁ ବହୁ ବର୍ଷ ଧରି କଠୋର ପରିଶ୍ରମ କରିବାକୁ ବାଧ୍ୟ କରାଯାଉଥିଲା। ତେବେ 1911 ଏପ୍ରିଲ 4 ତାରିଖରେ ସରକାରୀ ଚିଠି ଆବେଦନକୁ ପ୍ରତ୍ୟାଖ୍ୟାନ କରାଗଲା ଏବଂ ତାଙ୍କୁ ଜଣାଇ ଦିଆଗଲା ଯେ ଆଜୀବନ ନିର୍ବାସନର ପ୍ରଥମ ଦଣ୍ଡାଦେଶ ଶେଷ ହେବା ପରେ ଯଥା ସମୟରେ ତାଙ୍କ ଆଜୀବନ ନିର୍ବାସନର ଦ୍ୱିତୀୟ ଦଣ୍ଡ କୋହଳ ପ୍ରଶ୍ନ ବିଚାର କରାଯାଇପାରେ। ସେଲୁଲାର ଜେଲରୁ ଯିବାର 2 ମାସ ପୂର୍ଣ୍ଣ ହେବା ପୂର୍ବରୁ 11 ଅଗଷ୍ଟ 1 ତାରିଖ ଦିନ ସୋଭରକର ନିଜର ପ୍ରଥମ ରାଜକ୍ଷମା ଆବେଦନ ଦାଖଲ କରିଥିଲେ ଏବଂ ଯାହା ସେହି ବର୍ଷ ସେପ୍ଟେମ୍ବର 3 ତାରିଖରେ ଖାରଜ ହୋଇଯାଇଥିଲା। ସୋଭରକର ତାଙ୍କର ପରବର୍ତ୍ତୀ ରାଜକ୍ଷମା ଆବେଦନ 1913 ନଭେମ୍ବର 4 ତାରିଖରେ ବ୍ୟକ୍ତିଗତ ଭାବେ ଗଭର୍ଣ୍ଣର ଜେନେରାଲଙ୍କ ପରିଷଦର ଗୃହ ସଚିବ ଉପସ୍ଥାପନ କରାଯାଇଥିଲା। 1918 ଫେବୃଆରୀ 1 ତାରିଖ ଦିନ ସୋଭରକରଙ୍କୁ ଜଣାଇ ଦିଆଗଲା ଯେ କ୍ଷମା ଆବେଦନଟିକୁ ବ୍ରିଟିଶ ସରକାର ଏବଂ ଭାରତୀୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଛି ଏବଂ 1920 ମସିହା ମାର୍ଚ୍ଚ 30 ତାରିଖରେ ସୋଭରକର ବ୍ରିଟିଶ ସରକାରଙ୍କୁ ତାଙ୍କର ଚତୁର୍ଥ ରାଜକ୍ଷମା ଆବେଦନ କରିଥିଲେ। ସେଇଥିପାଇଁ 1920 ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ମହାତ୍ମା ଗାନ୍ଧୀ, ଭିଠଲ ଭାଇ ପଟେଲ ଓ ବାଲ ଗଙ୍ଗାଧର ତିଲକଙ୍କ ଭଳି ନେତା ସୋଭରକରଙ୍କ ନିଃସର୍ତ୍ତ ମୁକ୍ତି ପାଇଁ ଦାବି କରିବା ଆରମ୍ଭ କଲେ ଏବଂ ସୋଭରକର ଏକ ବିବୃତ୍ତିରେ ସ୍ୱାକ୍ଷର କରିଥିଲେ ଯେଉଁଥିରେ ସେ ନିଜର ବିଚାର ରାୟ ଏବଂ ବ୍ରିଟିଶ ଆଇନ ମାନିବା ଏବଂ ହିଂସା ଓ ମୁକ୍ତି ପାଇଁ ମୂଲଚାଲ ପରିହାର କରିବାକୁ ସମର୍ଥନ କରିଥିଲେ। ସୋଭରକରଙ୍କୁ ହିନ୍ଦୁ ଜାତୀୟତାବାଦର ଜନକ ରୂପେ ପ୍ରଶଂସା କରି ଏକ ପୁସ୍ତକ ରଚନା କରିଥିବା ଜୟୱନ୍ତ ଜୋଗେଲକର ବିବେଚନା କରନ୍ତି ଯେ ସୋଭରକରଙ୍କ ରାଜକ୍ଷମା ପାଇଁ ଆବେଦନ ଆଗ୍ରାରେ ନିଜର ଗିରଫଦାରୀ କାଳରେ ଶିବାଜୀଙ୍କ ଔରଙ୍ଗଜେବଙ୍କୁ ପତ୍ର ପରି ଏକ ଚତୁର କୌଶଳ ଥିଲା। ତେବେ ଏଭଳି ଦାବିକୁ ଅନ୍ୟମାନେ ବିରୋଧ କରନ୍ତି। 2003 ମସିହାରେ ସୋଭରକରଙ୍କ ଏକ ଛବି ଭାରତୀୟ ସଂସଦରେ ଅନାବୃତ ହୋଇ ସ୍ଥାନିତ ହୋଇଥିଲା ଏବଂ 1921 ମସିହା ମେ ମାସ 2 ତାରିଖରେ ସୋଭରକର ଭ୍ରାତାଦ୍ୱୟଙ୍କୁ ରତ୍ନଗିରିର ଏକ ଜେଲକୁ ଏବଂ ପରେ କେନ୍ଦ୍ରୀୟ ଜେଲକୁ ପଠାଯାଇଥିଲା। ପରିଶେଷରେ କଠୋର କଟକଣା ମଧ୍ୟରେ ତାଙ୍କୁ 1924 ମସିହା ଜାନୁଆରୀ 6 ତାରିଖରେ ଜେଲରୁ ମୁକ୍ତି ମିଳିଥିଲା। ତେବେ ସର୍ତ୍ତ ଥିଲା ଯେ ସେ ରତ୍ନଗିରି ଜିଲ୍ଲା ଛାଡି ପାରିବେ ନାହିଁ ଓ ପରବର୍ତ୍ତୀ 5 ବର୍ଷ ପର୍ଯ୍ୟନ୍ତ ରାଜନୈତିକ କାର୍ଯ୍ୟକଳାପରୁ କ୍ଷାନ୍ତ ରହିବେ ଏବଂ ରତ୍ନଗିରିରେ ଜଣେ ରାଜନୈତିକ ନଜରବନ୍ଦୀ ରୂପେ ସେ ମାସକୁ 100 ଟଙ୍କା କରି ଦାବି କରିଥିଲେ ଏବଂ ତାଙ୍କର ବାଧ୍ୟତାମୂଳକ ବେକାରୀ ବଦଳରେ ସ୍ୱତନ୍ତ୍ର ଭାବରେ ତାଙ୍କୁ ମାସିକ 60 ଟଙ୍କା ବୃତ୍ତି ଦେବାକୁ ବ୍ରିଟିଶ ସରକାର ରାଜି ହୋଇଥିଲେ। ତେବେ 1937ରେ ପ୍ରାଦେଶିକ ସ୍ୱତନ୍ତ୍ର ମିଳିବା ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକଳାପ ଉପରେ ପୁଲିସ କଟକଣା ଜାରି ରହିଥିଲା। 1948 ମସିହା ଜାନୁଆରୀ 30 ତାରିଖରେ ଗାନ୍ଧୀଜୀଙ୍କ ହତ୍ୟା ପରେ ପୁଲିସ ହତ୍ୟାକାରୀ ନାଥୁରାମ ଗଡ଼ସେ ଏବଂ ତାଙ୍କ ଅଭିଯୁକ୍ତ ଅପରାଧିକ ସାଥୀ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କଲା। ନାଥୁରାମ ହିନ୍ଦୁ ମହାସଭା ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସଦସ୍ୟ ଥିଲେ। ସେହି ସମୟରେ ସୋଭରକର ନିଜେ ମଧ୍ୟ ସଭା ସମିତିର ପୁରୋଧା ଭାବରେ କାର୍ଯ୍ୟ କରୁଥିଲେ, ତେଣୁ ତାଙ୍କ ଉପରେ ମଧ୍ୟ କଡା ନଜର ସରକାରଙ୍କ ରହିଥିଲା। ତେଣୁ ତାଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର ଏବଂ ହତ୍ୟାରେ ସହାୟତା ଅଭିଯୋଗ ମଧ୍ୟ ଅଣାଯାଇଥିଲା। ଗିରଫ ହେବାର ଗୋଟିଏ ଦିନ ପୂର୍ବରୁ ସୋଭରକର ଏକ ସର୍ବସାଧାରଣ ଲିଖିତ ବକ୍ତବ୍ୟରେ ଗାନ୍ଧୀଜୀଙ୍କ ହତ୍ୟାକୁ ଉଦୟ ହେଉଥିବା ଏକ ରାଷ୍ଟ୍ର ରୂପେ ଭାରତର ସ୍ଥିତିକୁ ବିପନ୍ନ କରୁଥିବା ଏକ ଭାତୃହନ୍ତା ଅପରାଧ ବୋଲି, ତଥାପି ଗାନ୍ଧୀଜୀଙ୍କ ହତ୍ୟା ଯୋଜନା ଓ କାର୍ଯ୍ୟକାରିତାର ପୂର୍ଣ୍ଣ ଦାୟିତ୍ୱ ଗଡ଼ସେ ନିଜ ଉପରକୁ ନେଇଥିଲେ, ଯାହାଫଳରେ ସୋଭରକର ସ୍ୱତନ୍ତ୍ର ଭାବରେ ମୁକ୍ତି ପାଇଥିଲେ ଏବଂ ବାହାରେ ଅପେକ୍ଷା କରିଥିବାର ମଧ୍ୟ ସୂଚନା ଥିଲା।

ପାଇଁ ସେମାନଙ୍କୁ ରାଜକ୍ଷମା ମିଳିଥିଲା ଏବଂ 1964 ମସିହା ନଭେମ୍ବର ମାସ 12 ତାରିଖରେ ଗୋପାଳ ଗଡ଼ସେ ଏବଂ ମଦନଲାଲ ପହୁଆଙ୍କ ଜେଲ୍ ମୁକ୍ତି ଉତ୍ସବ ପାଳନ ନିମନ୍ତେ ପୁନାରେ ଏକ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବାଲଗଙ୍ଗାଧର ତିଲକଙ୍କ ନାତି ତଥା କେଶରୀ ପତ୍ରିକାର ପୂର୍ବତନ ସମ୍ପାଦକ ଓ ତରୁଣ ଭାରତ ପତ୍ରିକାର ଚଳନ୍ତି ସମ୍ପାଦକ ଡକ୍ଟର ଜି ଭି କେତକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିଲା। ସେହି ସମୟରେ ସ୍ୱତନ୍ତ୍ର ଭାବରେ ଏହି ସୋବରକରଙ୍କର ଅଭିଭାଷଣ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ତେଣୁ ନ୍ୟାୟମୂର୍ତ୍ତି କାପୁର ଉପସଂହାର ଟାଣି କହିଥିଲେ, ଏହି ତଥ୍ୟ ଗୁଡିକ ଏକତ୍ର ସୋବରକର ଓ ତାଙ୍କ ଗୋଷ୍ଠୀ ଦ୍ୱାରା ପ୍ରରୋଚିତ ହୋଇଥିଲେ ମଧ୍ୟ ଏହା ସିଦ୍ଧାନ୍ତ ବିହୀନ ଅଟେ। ତେଣୁ ଦେଶର ଉନ୍ନତି କ୍ଷେତ୍ରରେ ସୋବରକର ଅନେକବାର କାରାବାସ କରିଥିଲେ ମଧ୍ୟ ସେ ହିନ୍ଦୁ ସଂସ୍କୃତି ଏବଂ ରାଜନୈତିକ ଜାତୀୟତାବାଦ ଆଡକୁ କ୍ରମଶଃ ଅଧିକରୁ ଅଧିକ ଢଳି ପଡିଥିଲେ ଏବଂ ତାଙ୍କ ଜୀବନର ପରବର୍ତ୍ତୀ ପର୍ଯ୍ୟାୟ ଏହି କାରଣ ପାଇଁ ସମର୍ପିତ ହେଲା। ଏବଂ ରତ୍ନଗିରି ଜେଲରେ ଥିବା ସଂକ୍ଷିପ୍ତ କାଳରେ ସେ ନିଜର ବୈଚାରିକ ଗ୍ରନ୍ଥ ରଚନା କରିଥିଲେ ଏବଂ ତାହା ଥିଲା ତାଙ୍କ କାରାଗାରର ଧିଅରେ ଥିବା ସମସ୍ତ ଘଟଣାର ଏକ ବିବୃତି। ତେଣୁ ସୋବରକର ସ୍ୱତନ୍ତ୍ର ଭାବରେ ସୋବରକରଙ୍କର ଚିନ୍ତାଧାରା ଗୁଡିକ ତର୍ଜିମା କରିବାକୁ ଗଲେ ଆମେ ତାଙ୍କର ବିଦ୍ୱାନତ୍ୱକୁ ଅନୁଭବ କରିପାରିବା ଏବଂ ଐତିହାସିକ ପୃଷ୍ଠଭୂମିକୁ ମଧ୍ୟ ଅନୁଭବ କରିପାରିବା ଏବଂ ଭାରତୀୟ ଜନନେତାମାନଙ୍କ ମଧ୍ୟରେ ତାଙ୍କର ଥିବା ସ୍ୱତନ୍ତ୍ର ଭାବଧାରାକୁ ମଧ୍ୟ ଅନୁଭବ କରିପାରିବା। ସେ ଆତ୍ମଘୋଷିତ ନାସ୍ତିକ ଥିଲେ ମଧ୍ୟ ସୋବରକର ହିନ୍ଦୁ ହେବା ଅର୍ଥ ଗୋଟିଏ ସାଂସ୍କୃତିକ ଓ ରାଜନୈତିକ ପରିଚୟ ପ୍ରଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସେ ଅଧିକାଂଶ ବେଳେ ସେ ମୁସଲମାନ ଓ ଖ୍ରୀଷ୍ଟିଆନ ମାନଙ୍କୁ ବାଦ ଦେଇ ହିନ୍ଦୁ ଶିଖ ବୌଦ୍ଧ ଓ ଜୈନ ମାନଙ୍କ ମଧ୍ୟରେ ସାମାଜିକ ଓ ସାମ୍ପ୍ରଦାୟିକ ଏକତା ଉପରେ ଗୁରୁତ୍ୱ ଦେଉଥିଲେ। 1924 ମସିହା ଜାନୁଆରୀ 6 ତାରିଖରେ ଜେଲରୁ ଛାଡ଼ ପାଇଲା ପରେ ସୋବରକର ହିନ୍ଦୁ ଐତିହ୍ୟ ଓ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ସଂରକ୍ଷଣ ଲକ୍ଷ୍ୟରେ କାର୍ଯ୍ୟ କରିବା ଆରମ୍ଭ କରିଦେଇଥିଲେ ଏବଂ ସେହି ପ୍ରକ୍ରିୟା ମାଧ୍ୟମରେ ସେ ନବଜାଗରଣ ସୃଷ୍ଟି କରୁଥିଲେ ଏବଂ ସମସ୍ତ ଧର୍ମୀୟ ଭାବନାକୁ ଏକତ୍ରିତ କରି ସମସ୍ତଙ୍କର ଉନ୍ନତି ନିମନ୍ତେ ନିଜର ଚିନ୍ତାଧାରାକୁ ବୈପ୍ଳବିକ ଚିନ୍ତାଧାରାରୁ ମୁକ୍ତ କରି ଏକ ସାଧାରଣ ଜୀବନଯାପନ କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ଏବଂ ସେ ଚାହୁଁଥିଲେ। 1938 ମସିହାରେ ସେ ଲେଖିଥିଲେ ଯେ ଭାରତରେ ଆମେ ହିନ୍ଦୁମାନେ ଯଦି କାଳକ୍ରମେ ଶକ୍ତିଶାଳୀ ହୋଇ ଉଠୁ ପଡ଼ୋଶୀ ଦେଶର ବନ୍ଧୁମାନେ ମଧ୍ୟ ଆମମାନଙ୍କ ସହିତ ହାତ ମିଳିବେ ଏବଂ ଭାରତ ସହିତ ଦେଶର ଉନ୍ନତିରେ ହିନ୍ଦୁତ୍ୱକୁ ବିକାଶ କରିପାରିବା। ଏବଂ 1923 ମସିହାରେ ସୋବରକରଙ୍କ ଦ୍ୱାରା ଜନପ୍ରିୟ କରାଯାଇଥିବା ହିନ୍ଦୁତ୍ୱ ହେଉଛି ଭାରତରେ ହିନ୍ଦୁ ଜାତୀୟତାବାଦ ସବୁଠାରୁ ଶକ୍ତିଶାଳୀ ସ୍ୱରୂପ। ତେଣୁ 1998 ମସିହାରେ ଭାରତୀୟ ଜନତା ପାର୍ଟି ବିଜେପି ଏହାକୁ ମଧ୍ୟ ତାହାର ସରକାରୀ ଔପଚାରିକ ବିଚାରଧାରା ରୂପେ ଗ୍ରହଣ କରିଥିଲା ଏବଂ କରିଛି ମଧ୍ୟ। ହିନ୍ଦୁ ଜାତୀୟତାବାଦୀ ସ୍ୱେଚ୍ଛାସେବୀ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତାହାର ଅନୁବନ୍ଧିତ ସଂଗଠିତ ସଂଗଠନ ମାଧ୍ୟମରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଆଦି ଏହି ସୋବରକରଙ୍କର ଆଦର୍ଶକୁ ମଧ୍ୟ ଗ୍ରହଣ କରିଛନ୍ତି ଏବଂ ଅନେକ ଭାରତୀୟ ସମାଜ ବିଜ୍ଞାନୀ ହିନ୍ଦୁତ୍ୱକୁ ଏକ ଫାଶୀବାଦୀ ଆନ୍ଦୋଳନ ରୂପେ ବର୍ଣ୍ଣନା କରୁଥିଲେ ମଧ୍ୟ ଜାତୀୟତା ପାଇଁ ଏହା ଏକ ସ୍ୱତନ୍ତ୍ର ଏବଂ ଆଧିପତ୍ୟ ସମ୍ପନ୍ନ ଆନୁଗତ୍ୟ ଏବଂ ଏହା ବ୍ୟକ୍ତିତ୍ୱର ବିକାଶ କ୍ଷେତ୍ରରେ ହିନ୍ଦୁତ୍ୱର ବିକାଶକୁ ମଧ୍ୟ ଅଂଶୀଭୂତ କରୁଥିବାର ଦେଖାଯାଇଛି। ହିନ୍ଦୁ ସଂଜ୍ଞା ନିରୂପଣ କରିବାକୁ ଯାଇ ସୋବରକର କହିଥିଲେ, ହିନ୍ଦୁ ପିତାମାତାଙ୍କ ଠାରୁ ଜନ୍ମ ନେଇଥିବା ଏବଂ ଭାରତକୁ ନିଜର ମାତୃଭୂମି ଓ ପବିତ୍ର ଭୂମି ବିବେଚନା କରୁଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ ଅଟନ୍ତି। ବର୍ଣ୍ଣିତ ହିନ୍ଦୁମାନେ ଗୋଟିଏ ରାଷ୍ଟ୍ର ଗଠନ କରିଥିଲେ ଏବଂ ଯାହା ପ୍ରାଚୀନ କାଳରୁ ବିଦ୍ୟମାନ ଅଛି ବୋଲି ସେ ଦୃଢ଼ୋକ୍ତି ପ୍ରଦାନ କରୁଥିଲେ। ଭାରତ କେବଳ ଏକ ଭୌଗୋଳିକ ଅସ୍ତିତ୍ୱ ବୋଲି ବ୍ରିଟିଶ ଧାରଣାକୁ ସୋବରକର ପ୍ରତ୍ୟାଖ୍ୟାନ କରିଥିଲେ। ହିନ୍ଦୁତ୍ୱ ଏହି ଧାରଣା ସୋବରକରଙ୍କ ହିନ୍ଦୁ ଜାତୀୟତାବାଦର ମୂଳ ଭିତ୍ତି ସୃଷ୍ଟି କରିଥିଲା ଏବଂ ତତ୍ସଙ୍ଗେ ସଙ୍ଗେ ହିନ୍ଦୁ ଜାତୀୟତାବାଦ ବୌଦ୍ଧ ଧର୍ମ ଜୈନ ଧର୍ମ ଓ ଶିଖ ଧର୍ମ ସମେତ ସକଳ ଭାରତୀୟ ଧର୍ମକୁ ଅନ୍ତର୍ଭୁକ୍ତ କରାଯିବା ପାଇଁ ସେ ଦୃଢ଼ୋକ୍ତି ପ୍ରଦାନ କରିଥିଲେ। ମାତ୍ର ଏଥିରେ ସ୍ୱତନ୍ତ୍ର ଆଇନ କାନୁନ ମାଧ୍ୟମରେ ଏହାକୁ ଅବରୋଧ କରାଯାଇଥିଲେ ମଧ୍ୟ ଜାତି ପ୍ରାଣ ଏବଂ ଭାରତୀୟ ସଂସ୍କୃତିକୁ ସ୍ୱତନ୍ତ୍ର ସ୍ଥାନ ଦେଇଥିଲେ ସୋବରକର ଏବଂ ତତ୍ସଙ୍ଗେ ସଙ୍ଗେ ଗୁଣାତ୍ମକ ପରିବର୍ତ୍ତନକୁ ମଧ୍ୟ ସେ ସ୍ୱୀକାର କରିଥିଲେ ଏବଂ ହିନ୍ଦୁତ୍ୱକୁ ଗୁରୁତ୍ୱ ଦେବା ପାଇଁ ଯାଇ ସେ ହିନ୍ଦୁ ପଣିଆ ଏବଂ ହିନ୍ଦୁର ଗୁଣ ହିନ୍ଦୁର କାର୍ଯ୍ୟ ହିନ୍ଦୁମାନଙ୍କର
অস্তিত্ব এবং তাঙ্ক ভিতরে

0: କିବା ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ଆଦର୍ଶକୁ ମଧ୍ୟ ସମସ୍ତଙ୍କ ସମ୍ମୁଖରେ ବିବୃତ୍ତି ମାଧ୍ୟମରେ ଏବଂ ଭାଷଣ ମାଧ୍ୟମରେ ଉପସ୍ଥାପନ କରିଥିଲେ। ଏବଂ ହିନ୍ଦୁତ୍ୱ ହେଉଛି ଯେ ତାଙ୍କ ମତରେ ବିଚାରଧାରା, ଏବଂ ଏହି ବିଚାରଧାରା ଅମୂଲ୍ୟ ଅଟେ, ଏବଂ ଏହି ବିଚାରଧାରା ସଂସ୍କୃତି ସମ୍ପନ୍ନ ଅଟେ ବୋଲି ସେ ଦୃଢ଼ୋକ୍ତି ପ୍ରଦାନ କରିଥିଲେ। 2017 ମସିହା ଜାନୁଆରୀ 2 ତାରିଖରେ ଭାରତୀୟ ସର୍ବୋଚ୍ଚ ଅଦାଲତ ହିନ୍ଦୁତ୍ୱ ସମ୍ପର୍କରେ ପ୍ରଦତ୍ତ ନିଜ 1995 ମସିହାର ସେହି ରାୟ ପୁନର୍ବିଚାର କରିବାକୁ ମନା କଲେ, ଯେଉଁଥିରେ ହିନ୍ଦୁତ୍ୱ ଏକ ଜୀବନ ପନ୍ଥା, ଏକ ଧର୍ମ ନୁହେଁ ବୋଲି ବିବେଚନା କରାଯାଇଛି। ତଥାପି 1995 ମସିହା ରାୟରେ ଅଦାଲତ କହିଥିଲେ ଯେ ସାଧାରଣତଃ ହିନ୍ଦୁତ୍ୱକୁ ଏକ ଜୀବନ ପନ୍ଥା କିମ୍ବା ମନରେ ଏକ ନୀତି ବୋଲି ବୁଝାଯାଏ, ଏବଂ ଏହାକୁ ଧାର୍ମିକ ହିନ୍ଦୁ ମୌଳବାଦୀ ସହିତ ସମାନ କରାଯାଇପାରିବ ନାହିଁ କିମ୍ବା ସେହିଭଳି ବୁଝାଯିବ ନାହିଁ। ଏହି ଧାରଣାରେ ଆଗକୁ ବଢିବା ଏବଂ ଏ ଆଇନର ଏକ ଭ୍ରାନ୍ତି ଓ ତ୍ରୁଟିକୁ ଦୂରେଇ ଦେବା ଯେ ହିନ୍ଦୁତ୍ୱ କିମ୍ବା ହିନ୍ଦୁବାଦ ଶବ୍ଦ ଗୁଡିକର ବ୍ୟବହାର ଆପେ ଆପେ ହିନ୍ଦୁ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ପାଳନ କରୁଥିବା ସମସ୍ତ ବ୍ୟକ୍ତିଙ୍କ ପ୍ରତି ଶତ୍ରୁଭାବାପନ୍ନ ମନୋବୃତ୍ତି ପ୍ରଦର୍ଶନ କରିବ ନାହିଁ। ଏକଥା ମଧ୍ୟ ସୋବରକରଙ୍କ ତୀରେ ସ୍ୱତନ୍ତ୍ରତା ସ୍ଥାନ ପାଇଥିଲା। ଏବଂ ସୋବରକର କହିଥିଲେ ହିନ୍ଦୁତ୍ୱ ଏକ ଶବ୍ଦ ନୁହେଁ, ମାତ୍ର ଇତିହାସ। କେବଳ ସେ ଆମ ଲୋକମାନଙ୍କ ଆଧ୍ୟାତ୍ମିକ କିମ୍ବା ଧାର୍ମିକ ଇତିହାସ, ବେଳେବେଳେ ଅନ୍ୟ ସମଜାତୀୟ ପଦ ହିନ୍ଦୁବାଦ ସହ ବିଭ୍ରାନ୍ତକର ପରିସ୍ଥିତି ସୃଷ୍ଟି କରିଛି, କିନ୍ତୁ ଗୋଟିଏ ଇତିହାସକୁ ବି ସମ୍ପୂର୍ଣ୍ଣ ରୂପେ ଭୁଲ ବୁଝାଯାଇପାରିବ ନାହିଁ। ଅର୍ଥାତ୍ ହିନ୍ଦୁବାଦ ହେଉଛି କେବଳ ହିନ୍ଦୁତ୍ୱର ଏକ ବ୍ୟୁତ୍ପୂର୍ଣ୍ଣ ଶବ୍ଦ ଅଟେ, ତେଣୁ ଏହା ଭଗ୍ନାଂଶ, ଏକ ଭାଗ। ହିନ୍ଦୁତ୍ୱ ଆମ ହିନ୍ଦୁ ଜାତିର ସମଗ୍ର ସତ୍ତାର ଚିନ୍ତନ ଓ କାର୍ଯ୍ୟ କଳାପର ସମସ୍ତ ବିଭାଗକୁ ଆବଦ୍ଧ କରେ ବୋଲି ସେ ଦୃଢ଼ୋକ୍ତି ପ୍ରଦାନ କରିଥିଲେ। ସୋବରକର ବିଶ୍ୱାସ କରିଥିଲେ ଯେ ହିମାଳୟ ହିନ୍ଦୁ କୁଶର ଦକ୍ଷିଣ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରୁଥିବା ଭାରତୀୟ ଉପମହାଦେଶ ଅଥବା ଅଖଣ୍ଡ ଭାରତ, ଏବଂ ଏହା ହେଉଛି ହିନ୍ଦୁମାନଙ୍କ ବାସସ୍ଥାନ ସମ୍ପୂର୍ଣ୍ଣ ସାଂସ୍କୃତିକ ଶବ୍ଦରେ ବର୍ଣ୍ଣନା କରି ସେ ସେହି ମାନଙ୍କୁ ହିନ୍ଦୁ ବୋଲି ବିବେଚନା କରିଥିଲେ ଯେଉଁମାନେ ଭାରତକୁ ସେମାନଙ୍କ ମାତୃଭୂମି ବୋଲି ମନେ କରନ୍ତି, ପିତୃଭୂମି ବୋଲି ମନେ କରନ୍ତି, ଏବଂ ପୁଣ୍ୟଭୂମି ବୋଲି ମନେ କରନ୍ତି। ତେଣୁ ଆସନ୍ତୁ ସେହି ଭାବଧାରାକୁ ଉଜ୍ଜୀବିତ କରିବା ଏବଂ ସୋବରକରଙ୍କର ଜନ୍ମଦିନ ଅବସରରେ ଐତିହାସିକ ପୃଷ୍ଠଭୂମି ଏବଂ ତାଙ୍କର ଆଦର୍ଶ, ତାଙ୍କର ହିନ୍ଦୁତ୍ୱ ପ୍ରତି ଯୋଉ ବିବେଚନା, ଏବଂ ତତ୍ସଙ୍ଗେ ସଙ୍ଗେ ତାଙ୍କର ଥିବା ଆଦର୍ଶ ପରିସର, ଏବଂ ସେ ଆଦର୍ଶ ପରିସର ମଧ୍ୟରେ ଥିବା ଭାବବେଗ ଏବଂ ଉପଯୋଗିତାବାଦ ଏବଂ ସ୍ୱତନ୍ତ୍ର ହେତୁବାଦର ପ୍ରତ୍ୟକ୍ଷ ଭାବଧାରା, ମାନବବାଦ ଏବଂ ସାର୍ବଜନୀନବାଦର ସମନ୍ୱୟ ରକ୍ଷା କରିଥିଲେ ସୋବରକର। ଜୀବନ କାଳ ଭିତରେ ସେ ଜଣେ ରାଷ୍ଟ୍ରବାଦୀ ଥିଲେ ଏବଂ ତତ୍ସଙ୍ଗେ ସଙ୍ଗେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଏବଂ ଜାତୀୟତାବାଦୀ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ଆଦର୍ଶ ସ୍ୱତନ୍ତ୍ର ଭାବରେ ଆମମାନଙ୍କୁ ଏକ ସ୍ୱତନ୍ତ୍ର ଦିଗ ପ୍ରଦାନ କରିବ, ଏଥିରେ ସନ୍ଦେହ ନାହିଁ। ସେ ଥିଲେ ବିନାୟକ ଦାମୋଦର ସୋବରକର, ସାଧାରଣ ଭାବରେ ସ୍ୱତନ୍ତ୍ର ବୀର ସୋବରକର ନାମରେ ପରିଚିତ ଥିଲେ, ଯିଏ ଥିଲେ ଏକାଧାରରେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସପକ୍ଷବାଦୀ, କର୍ମକର୍ତ୍ତା, ଓକିଲ, ରାଜନୈତିକ କବି ଏବଂ ଲେଖକ ଓ ନାଟ୍ୟକାର। ସ୍ୱତନ୍ତ୍ର ସ୍ଥାନ ଥିଲା ତାଙ୍କର ସ୍ୱାଧୀନତା ସଂଗ୍ରାମରେ, ତେଣୁ ତାଙ୍କର ପ୍ରତିଟି କାର୍ଯ୍ୟକୁ ଯଦି ଆମେ ଅବଲୋକନ କରନ୍ତି ଏବଂ ତାକୁ ତର୍ଜମା କରନ୍ତି, ଆମେ ନିଶ୍ଚୟ ତାଙ୍କର ଆଦର୍ଶକୁ ବହୁଗୁଣିତ କରିପାରିବା ଏବଂ ତାଙ୍କର ଆଦର୍ଶରେ ନିଜକୁ ସାମିଲ କରି ଆମ ଦେଶର ଜାଗୃତି ଏବଂ ସଂସ୍କୃତିକୁ ନେବା ଏବଂ ସମସ୍ତଙ୍କର କଲ୍ୟାଣ ପଥରେ ଆମ ଭାରତୀୟ ସଂସ୍କୃତିକୁ ସ୍ୱତନ୍ତ୍ର ସ୍ଥାନ ଦେଇପାରିବା। ଆସନ୍ତୁ ଏହି ଅବସରରେ ପୁନର୍ବାର ତାଙ୍କର ସ୍ମୃତିଚାରଣ କରି ଆମେ ଆମର ଆଲୋଚନାରୁ ବିରତି ନେବା।
1: ବହୁତ ବହୁତ ଧନ୍ୟବାଦ ସାର୍, ଆମ କାର୍ଯ୍ୟକ୍ରମ ତରଫରୁ ରହୁଛୁ, ନମସ୍କାର।
0: ଧନ୍ୟବାଦ।
2: ଶୁଣିଲେ ତ ପୁଣି ଆଲୋଚନାଟି, ଆଲୋଚକ ପରେଶ ଚନ୍ଦ୍ର ଧର।

ଶ୍ରୋତା ବନ୍ଧୁ, ଆଜି ହେଉଛି ବକ୍ରିଦ୍। ମୁସଲିମ ଭାଇ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଇଦ୍ ମୁବାରକ। ଆଜି ଭଳି ଦିନରେ ନୂଆ ଲୁଗା ପିନ୍ଧିବା ସହିତ ପରସ୍ପରକୁ ଇଦ୍ ମୁବାରକ କହି ଶୁଭେଚ୍ଛା ଜଣାଇଥାନ୍ତି। ପଶୁମାନଙ୍କ ତ୍ୟାଗକୁ ମନେ ପକାଇ ଏହି ବକ୍ରିଦ୍ ପାଳନ କରାଯାଏ। ଶ୍ରୋତା ବନ୍ଧୁ, ସାମାଜିକ ଗଣଯୋଗାଯୋଗ ବ୍ୟବସ୍ଥାର ଏକ ବଳିଷ୍ଠ ଅଙ୍ଗ ହେଉଛି ରେଡ଼ିଓ ବା ଆକାଶବାଣୀ। ରେଡ଼ିଓ ଲୋକମାନଙ୍କୁ ଶିକ୍ଷା, ସୂଚନା ପ୍ରଦାନ କରିବା ସହ ମନୋରଞ୍ଜନ ମଧ୍ୟ କରିଥାଏ। ବର୍ତ୍ତମାନ ଆକାଶବାଣୀ 90 ବର୍ଷରେ ପଦାର୍ପଣ କରିଛି। ଏବେ ଆକାଶବାଣୀର ପ୍ରତ୍ୟେକ କାର୍ଯ୍ୟକ୍ରମ ମୋବାଇଲ ମାଧ୍ୟମରେ ମଧ୍ୟ ଆମେ ଶୁଣିପାରୁଛନ୍ତି। ଆକାଶବାଣୀ ଅନେକ କଳାକାରଙ୍କୁ ସେମାନଙ୍କ ପ୍ରତିଭାର ବିକାଶ ଦିଗରେ ସହାୟକ ହୋଇଛି। ବନ୍ୟା, ବାତ୍ୟା, ମରୁଡ଼ି ତଥା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରେଡ଼ିଓ ହିଁ ସମସ୍ତଙ୍କ ସହିତ ଯୋଗାଯୋଗ କରିପାରିଥାଏ। ଆକାଶବାଣୀ ତାର କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ଶିକ୍ଷା, ସୂଚନା ଦେବା ସହ ଶିଶୁଠାରୁ ଆରମ୍ଭ କରି ଯୁବକ, ମହିଳା ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ରୁଚିକର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ସହିତ ମନୋରଞ୍ଜନର ଖୋରାକ ମଧ୍ୟ ଯୋଗାଇ ଦେଇଥାଏ। ଆଜି ପାଇଁ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ସବିତା ପଟ୍ଟନାୟକ। ଆକାଶବାଣୀ କେନ୍ଦୁଝର, ସମୟ ଦିନ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ସିଟିଜିରେ ଆପଣଙ୍କର କ୍ୟାରିୟର ଗଢ଼ନ୍ତୁ। ନାମ ଲେଖା ପାଇଁ ଯୋଗାଯୋଗ କରନ୍ତୁ 9437157802 ଏବଂ 7008584780970088690 80 ନମ୍ବରରେ।

ଇଦୁଲ ଜୁହା ଏହା ଇସଲାମ ବର୍ଷର ଶେଷ ମାସ ଯାହାକି ଜିଲ୍ ହିଜା ବୋଲି ମଧ୍ୟ କୁହାଯାଏ। ଏହି ମାସର ଦଶମ ଏକାଦଶ ଦ୍ୱାଦଶ ତ୍ରୟୋଦଶ ଏହି ଚାରିଦିନ ଧରି ଆଲ୍ଲାଙ୍କ ନାମରେ ସମର୍ପଣ କରି ପାଳନ କରାଯାଏ। ଇଦ୍ର ଅର୍ଥ ଖୁସି। ପ୍ରତ୍ୟେକ ଧର୍ମରେ ସୁଖ ଓ ଦୁଃଖର ବିଭିନ୍ନ ପର୍ବ ପାଳନ କରାଯାଏ। ଏହି ପର୍ବ ପାଳନ ନୈଷ୍ଠିକତାର ସହ କରି ଈଶ୍ୱର ବା ଆଲ୍ଲାଙ୍କ ନିକଟତର ହେବାର ସହଜ ସରଳ ଓ ସୁଲଭ ଉପାୟ।

ଇସଲାମ ଧର୍ମରେ ଆଲ୍ଲାହଙ୍କ ନିକଟତର ହେବା ପାଇଁ ନମାଜ, ରୋଜା, ଜକାତ, ହଜ୍ ଓ କୁର୍ବାନୀ ଇତ୍ୟାଦି କରାଯାଏ। ଇଦୁଲ ଜୁହାକୁ କୁର୍ବାନୀ ବା ବକ୍ରେଦ ବୋଲି ମଧ୍ୟ କୁହାଯାଏ। ଏହି ଦିନ ନମାଜ ପଢ଼ିସାରିବା ପରେ ହଜରତ ଇବ୍ରାହିମ ଅଲେହି ସଲାମ ନିଜ ପୁତ୍ର ସନ୍ତାନକୁ ମକ୍କାର ମୀନା ବୋଲି ସ୍ଥାନକୁ ନେଇ ସ୍ୱପ୍ନାଦେଶ ଅନୁସାରେ ଆଲ୍ଲାଙ୍କ ନାମରେ କୁର୍ବାନୀ କରାଇବାକୁ ପଛାଇନଥିଲେ। ଆଲ୍ଲା ତାଙ୍କର ଏହି କୁର୍ବାନୀକୁ କବୁଲ କରି ତାଙ୍କ ପୁତ୍ର ଇସମାଇଲଙ୍କ ପ୍ରାଣ ନେବା ପରିବର୍ତ୍ତେ ଅନ୍ୟ ଏକ ଜନ୍ତୁକୁ କୁର୍ବାନୀ କରାଇ ଶିକାର କରାଇଥିଲେ।

ଆଲ୍ଲା ତାଙ୍କ ବାଣୀରେ କହିଗଲେ ଯେ ଇବ୍ରାହିମ୍, ତୁମର ପ୍ରଭୁଭକ୍ତି, ନୈଷ୍ଠିକତା ଇତ୍ୟାଦିରେ ମୁଁ ସନ୍ତୁଷ୍ଟ ଏବଂ ଯୁଗେ ଯୁଗେ ଇସଲାମ ଧର୍ମର ପ୍ରଫେଟ୍ ବା ଗୁରୁ ରୂପେ ତୁମେ ପୂଜା ପାଇ ଆସୁଥିବ।

ତେବେ ଆଲ୍ଲାହ ସେଇମାନଙ୍କ କୁର୍ବାନୀ ଗ୍ରହଣ କରନ୍ତି ଯିଏକି ପ୍ରକୃତରେ ତାଙ୍କୁ ଭୟ ଭକ୍ତି କରନ୍ତି। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଇଦ୍ ଉଲ୍ ଜୁହା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ମୁଁ ମନ୍ମୟୀ, ନମସ୍କାର।

ସେସରିଲା ଗୀତାଞ୍ଜଳି, ଏଇଠି ଶେଷ ହେଲା ଗୀତାଞ୍ଜଳି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କୀ।

ନମସ୍କାର ଭଉଣୀ, ଶୁଭକାମନା ସହ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ବସୁନ୍ଧରା କାର୍ଯ୍ୟକ୍ରମ। ଭଉଣୀ, ଏବେ ସାରା ଦେଶରେ ପାଳନ କରାଯାଉଛି ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉତ୍ସବ। ଆକାଶବାଣୀ ଦୀର୍ଘ 90 ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ମନକୁ କିଣିପାରିଛି, ଜିଣିବି ପାରିଛି। ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ, ଶିକ୍ଷା, ସୂଚନା, ମନୋରଞ୍ଜନର କାର୍ଯ୍ୟକ୍ରମ, ସଠିକ୍ ସମ୍ବାଦ ପରିବେଷଣ, ଏସବୁ ମାଧ୍ୟମରେ ସେ ସାରା ଭାରତକୁ ବାନ୍ଧି ରଖିପାରିଛି। ଆଜି ବି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆକାଶବାଣୀ ହିଁ ହୋଇଥାଏ ସୂଚନା ଆଉ ଖବର ପ୍ରସାରଣର ଏକମାତ୍ର ମାଧ୍ୟମ। ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା, ନାରୀ ସଶକ୍ତିକରଣ ଦିଗରେ କାର୍ଯ୍ୟକ୍ରମ କରିବା, ସବୁ କ୍ଷେତ୍ରରେ ଆକାଶବାଣୀ ଆଗରେ। ତେଣୁ ଏହାର ଜୟଯାତ୍ରା ଯେ ସୁଦୂର ପ୍ରସାରୀ, ଏହି ବିଶ୍ୱାସ ଆଉ ଭାବନା ଆମେ ରଖିବା।

0: ଆମେ ସମସ୍ତେ ଜାଣିଛନ୍ତି ଆମ ପରିବେଶ ହେଉଛି ଆମର ସୁରକ୍ଷା କବଚ। ଆମେ ଯଦି ଆମ ପରିବେଶକୁ ସ୍ୱଚ୍ଛ ରଖିବା, ନିର୍ମଳ ରଖିବା, ସବୁଜ ରଖିବା, ତେବେ ଆମେ ମଧ୍ୟ ସୁସ୍ଥ ସୁନ୍ଦର ରୋଗମୁକ୍ତ ଜୀବନ କାଟିପାରିବା। କିନ୍ତୁ ସବୁ ଜାଣି ସୁଦ୍ଧା ଆମେ ଏଥିପ୍ରତି ସତର୍କ ହୁଅନ୍ତିନି, ସଚେତନ ହୁଅନ୍ତିନି। ଆମର ସୌଖିନୀ ଆଉ ବିଳାସମୟ ଜୀବନ ପାଇଁ ଆମେ ଆମ ପରିବେଶକୁ ନିଜ ହାତରେ ନଷ୍ଟ କରନ୍ତି, ଯାହାର କୁପରିଣାମ ଏବେ ଆମେ ସମସ୍ତେ ଅନୁଭବ କରୁଛନ୍ତି। ବର୍ଷା ଦିନେ ବର୍ଷା ନାହିଁ, ଖରାଦିନେ ଅତ୍ୟଧିକ ଖରା ଗରମ, ଯାହା ଆମର ଜୀବନକୁ ଅସହ୍ୟ କରିଦେଉଛି। ତେବେ ଏ ପରିବେଶକୁ ଆମେ ସୁରକ୍ଷା କରିବା କିପରି, ଏବଂ ପରିବେଶ ସୁରକ୍ଷିତ ରହିଲେ ଆମେମାନେ ତାର ଲାଭ କ'ଣ ପାଇବା, ଏ ବିଷୟରେ ଆଜି ଆମ ସହିତ ଆଲୋଚନା କରିଛନ୍ତି ତ୍ରିଲୋଚନ ସାହୁ, ଯିଏକି ଖୁବ୍ କମ୍ ବୟସରୁ ପରିବେଶ ସୁରକ୍ଷାର ମହତ୍ତ୍ୱକୁ ଅନୁଭବ କରିଛନ୍ତି ଏବଂ ତାର ପ୍ରଚାର ପ୍ରସାର କରିବା ପାଇଁ ଅଣ୍ଟା ଭିଡ଼ି ଆଗେଇ ଚାଲିଛନ୍ତି। ତାଙ୍କର ଏହି ସ୍ୱେଚ୍ଛାକୃତ ସେବା ପାଇଁ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ସଂସ୍ଥା ତରଫରୁ ମଧ୍ୟ ସମ୍ମାନିତ ସମ୍ବର୍ଦ୍ଧିତ ହୋଇଛନ୍ତି। ତାହେଲେ ଆସନ୍ତୁ ତାଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା।
1: ସାର୍ ନମସ୍କାର।
2: ନମସ୍କାର,
1: ସ୍ୱାଗତ କରୁଛୁ ଆମର ବସୁନ୍ଧରା କାର୍ଯ୍ୟକ୍ରମକୁ। ପ୍ରଥମେ ଆମେ ଜାଣିବାକୁ ଚାହିଁବୁ, ଆମେ ପରିବେଶ କହିଲେ କ'ଣ ବୁଝିବା?
2: ପରିବେଶ କହିଲେ ଆମର ଚତୁଃପାର୍ଶ୍ୱରେ ପ୍ରତ୍ୟକ୍ଷ ପରୋକ୍ଷ ନିର୍ଭର କରୁଥିବା ସମସାରଣୀ ବିଷୟବସ୍ତୁ, ଆମେ ଯାହା ସହିତ ବଞ୍ଚୁଛେ ପ୍ରତ୍ୟେକ ଦିନ, ତାକୁ ଆମେ ପରିବେଶ କହିଥାଉ। ବିଶେଷ କରି ଆଜିର ଦିନରେ ଦେଖିବେ ଯଦି ଏହା ସମ୍ପୂର୍ଣ୍ଣ ରୂପେ ଅବକ୍ଷୟ ହେବାରେ ଲାଗିଛି। ଆପଣ ଦେଖନ୍ତୁ ବିଗତ 50 ବର୍ଷ ଭିତରେ କୌଣସି ବର୍ଷ ମୌସୁମୀ ମେ ମାସରେ ଆସେ ନାହିଁ, ଜୁନ ପ୍ରଥମ ସପ୍ତାହ କିମ୍ବା ଦ୍ୱିତୀୟ ସପ୍ତାହରେ ଆସିଥାଏ। କିନ୍ତୁ ଦୁର୍ଭାଗ୍ୟର ବିଷୟ 2025 ମସିହାରେ ମୌସୁମୀ ମେ ମାସ ଦ୍ୱିତୀୟ ସପ୍ତାହରେ ଆସିଲା, ଚାଷବାସ ବୁଡ଼ି ଯାଇଛି। ଏଇଟା ଜାଣିବା ଦରକାର ଯେ ଆମେ ପ୍ରକୃତରେ କ'ଣ କରୁଛେ ପରିବେଶ ପାଇଁ। ଯେଉଁ ପୂର୍ବପୁରୁଷମାନେ ଆମକୁ ଯାହା ଉପହାର ଉପରେ ଦେଇଥିଲେ ପ୍ରକୃତିକୁ, ଏଇ ସଂସ୍କୃତିକୁ, ଏଇ ଧରଣୀ ମାଆକୁ, ଆମେ ତାକୁ ତ କିଛି ବଢ଼େଇ ପାରିନେ, ଅଥଚ ଆମେ ତାକୁ କମେଇବାରେ ଲାଗିଛେ। ଆଉ ଏତେ କମେଇ କମେଇ ଏତେ କମେଇଲେଣି ଯାହା ବର୍ତ୍ତମାନ ଆମ ପାଇଁ କ୍ଷତିକାରକ। ଆମ ପରପିଢ଼ି ନିଶ୍ଚିତ ଭାବେ ଆମକୁ ଆଙ୍ଗୁଳି ନିକ୍ଷେପ କରିବେ ଯେ ଏମାନେ କିଛି କରିନାହାନ୍ତି। ତେଣୁକରି ସମୟ ଆସିଛି ଆମ ପରିବେଶ ଅର୍ଥାତ୍ ଆମ ଚତୁଃପାର୍ଶ୍ୱରେ ଆମେ ଯାହା ପାଇଁ ବଞ୍ଚୁଛେ ତା ପାଇଁ କିଛି କରିବା।
1: ତ ଏଇସବୁ ଜିନିଷର ସୁରକ୍ଷା ଆମେ କେମିତି କରିପାରିବା?
2: ପ୍ରତ୍ୟେକ ମଣିଷ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା, ପ୍ରଥମେ ନିଜେ ପରିବର୍ତ୍ତନ ହେବା, ତାପରେ ଅନ୍ୟକୁ ପରିବର୍ତ୍ତନ ହେବା ପାଇଁ ଉସ୍କେଇବା କି ପ୍ରବର୍ତ୍ତାଇବା। 2022 ମସିହାରେ ଓସେନ୍ ପ୍ଲାଷ୍ଟିକ ପଲ୍ୟୁସନ୍, ମାନେ ସମୁଦ୍ରରେ ଯେଉଁ ପ୍ଲାଷ୍ଟିକ ପଲ୍ୟୁସନ୍ ହେଉଛି, ପୃଥିବୀରେ ଭାରତ ଥିଲା 1 ନମ୍ବର। ମାନେ ଆଜି ତାହାର ପ୍ରାଦୁର୍ଭାବ ଏତେ ଅଧିକା, ଆମ ଦୈନନ୍ଦିନ ଜୀବନରେ ସମସ୍ତେ ପ୍ଲାଷ୍ଟିକ ମଣିଷ ପାଲଟି ଯାଇଛେ। ତେଣୁକରି ଆମେ ଖାଲି ପ୍ଲାଷ୍ଟିକ ବ୍ୟବହାର କରିବାନି, ଗଛ ଲଗେଇଦେବା ଏମିତି କହିଦେଲେ ହବନି। ପ୍ରଥମେ ଆମେ ନିଜକୁ ନିଜେ ସଂଶୋଧନ କରିବା, ଯଥା ସମ୍ଭବ ଚେଷ୍ଟା କରିବା କେମିତି ପ୍ଲାଷ୍ଟିକ ଠୁ ଦୂରେଇ ରହିବା। ପ୍ଲାଷ୍ଟିକ ବଟଲରେ ପାଣି ନ ପିଇକି ଷ୍ଟିଲ ବଟଲ ପାଣି ବ୍ୟବହାର କରିବା, ପ୍ଲାଷ୍ଟିକ ଜାର୍ ଫାର୍ ବ୍ୟବହାର ନ କରି ଷ୍ଟିଲ ହଉ, କଂସା ହଉ, ଆମ ପୂର୍ବପୁରୁଷମାନେ ବ୍ୟବହାର କରୁଥିଲେ। ଯେଉଁ ବୃକ୍ଷରୋପଣ ପାଇଁ ପ୍ରବର୍ତ୍ତା ହଉଛି, ମୁଁ ଗଛ କହୁଛି କାର୍ଯ୍ୟକ୍ରମ ବିଭିନ୍ନ ରାଜ୍ୟରେ ମଧ୍ୟ ପ୍ରସାର ପ୍ରସାର କରୁଛି, ଗୋଟେ ଗଛ ରୂପ ନେଇକି ମାନେ ମୁଁ ନିଜେ ଯାଉଛି। ବହୁତ ଲୋକ ଖରାପ କହୁଛନ୍ତି, ଭଲ କହୁଛନ୍ତି, ଏଥିରେ କ'ଣ ମାନେ ମୋତେ ନିଜେ ପ୍ରଥମ ପରିବର୍ତ୍ତନ ହେବାକୁ ପଡ଼ିବ। ମୁଁ ଗଛ କହୁଛି ମାନେ ନିଜର ଜନ୍ମଦିନର ଅତି କମ୍ରେ ଗୋଟିଏ ଗଛ ଲଗେଇବା ଏବଂ ଏହାର ଯତ୍ନ ନେବା ଏହାର ଉଦ୍ଦେଶ୍ୟ। ବର୍ଷରେ ଗୋଟିଏ ଗଛ ହଉ, ତାଇ ଯଦି ଲଗେଇ ପାରିଲେ ତାହେଲେ ସେଇଟା ସବୁଠୁ ବଡ଼ ପ୍ରକୃତି ପାଇଁ ଉପାଦାନ ହବ।
1: ଆପଣ କହିଲେ ପରିବେଶ ବା ପ୍ରକୃତି କହିଲେ ଯାହା ଆମର ବଞ୍ଚିବା ବଢ଼ିବାରେ ଆମକୁ ସାହାଯ୍ୟ କରୁଛି, ତା ଭିତରେ ବି ଆମର ରହୁଛନ୍ତି ବିଭିନ୍ନ ପ୍ରକାର ଜୀବଜନ୍ତୁ ବନ୍ୟଜନ୍ତୁ, ତେଣୁ ଏମାନଙ୍କର ଦାୟିତ୍ୱ ଯତ୍ନ ସଂରକ୍ଷଣ ଉପରେ କ'ଣ କେମିତି କରାଯାଇପାରିବ, ଆପଣ କ'ଣ ସେ ଦିଗରେ କରୁ?
2: ନିଶ୍ଚିତ ଦେଖିବେ ଆମର ଯେମିତି ବଞ୍ଚିବାର ଅଧିକାର ଅଛି, ଜଙ୍ଗଲ ଜୀବଜନ୍ତୁ ମାନଙ୍କର ସେମିତି ବଞ୍ଚିବାର ଅଧିକାର ଅଛି। ଆପଣ ଦେଖିବେ ପ୍ରତ୍ୟେକ ବର୍ଷ ଜଙ୍ଗଲ ନିଆଁ ଏତେ ମାତ୍ରାରେ ବଢୁଛି, କେବଳ 99% ହେଉଛି ମଣିଷ କୃତ, ଆମର ନିଜର ଜୀବିକା ପାଇଁ ହଉ, ଆମର ଅଶିକ୍ଷିତ ପାଇଁ ହଉ, ଆମେ ଜଙ୍ଗଲରେ ନିଆଁ ଲଗଉଛେ, ପୋଡ଼ି ଚାଷ କରୁଛେ। ପ୍ରତ୍ୟକ୍ଷ ବା ପରୋକ୍ଷରେ ଆମେ ଆମର ଦୈନନ୍ଦିନ ଜୀବନର ଭରଣ ପୋଷଣ କରିବା ପାଇଁ ଜଙ୍ଗଲକୁ ନଷ୍ଟ କରୁଛେ, ବନ୍ୟପ୍ରାଣୀକି ସରବିଦ୍ଧ କରୁଛେ। ଆଉ ସବୁଠୁ ଦୁର୍ଭାଗ୍ୟର କଥା, ତାଙ୍କର ଯେଉଁ ବାସସ୍ଥାନ ନଷ୍ଟ ହେବା ଫଳରେ ସହରାଭିମୁଖୀ ହେଉଛନ୍ତି। ଯେଉଁ ହାତୀ ମଣିଷ ବିବାଦ ଉପରେ ଏବେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି, ବର୍ତ୍ତମାନ ଦେଖିବେ କେନ୍ଦୁଝର DFOଙ୍କ ତତ୍ତ୍ୱାବଧାନରେ ଏବେ ଗୋଟେ ଐରାବତ ଫିଲ୍ମ ଲଞ୍ଚ ହେଇଛି। ଆମେ ମଧ୍ୟ ଗାଁ ଗାଁ ବୁଲି ଗୋଟେ ହାତୀ ବେଶରେ ହାତୀ ମଣିଷ ବିବାଦ କେମିତି କମ୍ କରାଯାଇପାରିବ ସେଇ ବାବଦରେ ସଚେତନ କରାଉଛୁ। କିନ୍ତୁ ଯେତେ ହାତୀଟା ଆସିଯାଉଛି, କିଛି ଲୋକ ତାକୁ ତୀର ମାରୁଛନ୍ତି, ତାଙ୍କ ଯୋଉ ଚଲାପଥରେ କରେଣ୍ଟ ଦେଉଛନ୍ତି, ତାଙ୍କର ଯୋଉ ଗଛ ପଛ ଅଛି ହାଣି ଦେଉଛନ୍ତି, ସେଥିପାଇଁ ସେମାନେ ସହରାଭିମୁଖୀ ହେଉଛନ୍ତି, ଯାହାର କାରଣ କେବଳ ଆମେ। ତେଣୁକରି ଏହା ଗୋଟେ ବିଧିବଦ୍ଧ ସାମୂହିକ ପ୍ରଚେଷ୍ଟା ହେବା ଦରକାର। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏକଥା ହୃଦବୋଧ କରିବା କଥା ପ୍ରଥମେ ମଣିଷ, ଯେହେତୁ ତାକୁ ଭାବିବାର ଶକ୍ତି ଅଛି ମଣିଷଙ୍କ ପାଖରେ, ମଣିଷ ହିଁ ଭାବୁ ଥରେ ଯେ ପ୍ରକୃତରେ ଏ ଯେଉଁ ପୃଥିବୀଟା କେବଳ ମଣିଷମାନଙ୍କର ପାଇଁ ନୁହଁ, ଜନ୍ଦା ପିପୁଡ଼ିଠୁ ଆରମ୍ଭ କରିକି ବାଘବାଲୁ ସରୀସୃପ ତିମି ମାଛ ପର୍ଯ୍ୟନ୍ତ ସମସ୍ତଙ୍କର ଧରିତ୍ରୀରେ ରହିବା ପାଇଁ ଅଧିକାର ଅଛି, ସେ ଅଧିକାର କେହି କାହାକୁ ଛଡ଼ାଇ ନ ନିଅନ୍ତୁ, ଏକଥା ମଣିଷ ଆଜି ନିହାତି ବୁଝିଯାଉ।
1: ଏଇ ଯୋଉ ସାର୍ କହିଲେ ବର୍ତ୍ତମାନ ଆପଣ ଯେ ଆମମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି, କିନ୍ତୁ ମଣିଷ ଏଭଳି ଜୀବନଶୈଳୀକୁ ବର୍ତ୍ତମାନ ଆପଣେଇ ସାରିଲେଣି ବା ଆଧୁନିକତାର ଦୁହାଇ ଦେଇ ଆମେ ବର୍ତ୍ତମାନ ଏଇଭଳି ଗୋଟେ ସ୍ତରକୁ ଆସିସାରିଲେଣି, ଆମେ ଆଉ 50 ବର୍ଷ ପଛକୁ ଫେରିଯିବା ସମ୍ଭବ ନୁହେଁ। ପ୍ଲାଷ୍ଟିକ ଦ୍ୱାରା ଆମେ ଏତେ ଆକ୍ୱିଣ୍ଟେଡ୍ ହେଇଗଲେଣି, ପଲିଥିନ ବ୍ୟବହାରକୁ ହୁଏତ ଆମେ ଚେଷ୍ଟା କଲେ ଦୂରେଇ ଦେଇ ପାରନ୍ତି, କିନ୍ତୁ ପ୍ଲାଷ୍ଟିକ ଜାର୍, ପ୍ଲାଷ୍ଟିକ ବଟଲ, ପ୍ଲାଷ୍ଟିକ ବାଲ୍ଟି, ଯେକୌଣସି ଜିନିଷ ଆମେ ଯେଉଁ ବ୍ୟବହାର କରୁଛନ୍ତି ତାଠାରୁ ନିଜକୁ ଦୂରେଇ ରଖିବା ଆମ ପାଇଁ କଷ୍ଟକର ହେଇ ପଡ଼ିଲାଣି। ଠିକ ସେଇଭଳି ଆମେ ଘରେ ଯେଉଁ ଭାବରେ ସୁନ୍ଦର ଆସବାବପତ୍ର ତିଆରି କରୁଛନ୍ତି, ବିଭିନ୍ନ ପ୍ରକାର ଘରର ସାଜସଜା କରୁଛନ୍ତି, ତା ମଧ୍ୟ ଆମେ ଏଭଳି ଭାବରେ ଅଭ୍ୟସ୍ତ ହେଇଗଲେଣି ଆମର ବାହ୍ୟ ଚାକଚକ୍ୟକୁ ଦର୍ଶାଇବା ପାଇଁ, ତାକୁ ମଧ୍ୟ ଦୂରେଇ ରହିବା ବହୁତ ଜଣଙ୍କ ପାଇଁ କଠିନ ହେଇଯିବ। ତେଣୁ ଏଇଭଳି ଆଧୁନିକ ଜୀବନଶୈଳୀ ଭିତରେ ଆମେ ନିଜକୁ ସେଇ ଢାଞ୍ଚାରେ ରଖିବା ସହିତ ପରିବେଶର ସୁରକ୍ଷା କେମିତି କରିପାରିବା?
2: ନିଶ୍ଚିତ ଭାବରେ ଏଇଟା ଗୋଟେ ବହୁତ ବଡ଼ ମାନେ ଭଲ ପ୍ରଶ୍ନ ଏବଂ ଗୋଟେ ଉପାଦେୟ ପ୍ରଶ୍ନ, କାହିଁକି ଆମେ କେମିତି ନିଜକୁ ପରିବର୍ତ୍ତନ କରିପାରିବା। ଦେଖନ୍ତୁ, ସରକାର ନିୟମ କରିଛନ୍ତି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ହେଇପାରିବ ନାହିଁ, କିମ୍ବା ଯୋଉ ପଲିଥିନ୍ରେ ଅଣାଯାଇ ପାରିବନି କୌଣସି ଜିନିଷପତ୍ର, କିନ୍ତୁ ହୋଇରାଜ ଆମେ ସେଥିରେ ଡିପେଣ୍ଡେଣ୍ଟ, ଆମେ ତା ବଦଳରେ ହାର୍ଡ ପ୍ଲାଷ୍ଟିକ ବ୍ୟବହାର କରିବା, ଯୋଉଟା କି ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଆମ ଜୀବନଶୈଳୀକୁ ପ୍ରଭାବିତ କରୁଛି। ସେଇ ଯୋଉ ବ୍ୟବହାର୍ଯ୍ୟ ସାମଗ୍ରୀରୁ ଆମେ ନିଜକୁ ଦୂରେଇ ରଖିବା, ଯେମିତିକି ଆମେ କୌଣସି ଖାଦ୍ୟ ପଦାର୍ଥ ଆମେ ପ୍ଲାଷ୍ଟିକ ଜିନିଷ ରଖିବାନି। ଆମେ ପିକନିକ ପାଇଁ ଯାଉଛେ, ବ୍ଲେଜ ଜରି ନେବା ତାକୁ ଫିଙ୍ଗି ଦଉଛେ, ଗାଈ ଗୋରୁ ଯୋଉମାନେ ବୁଲୁଛନ୍ତି ସେମାନେ ଅଟୋମେଟିକାଲି ସେଇଟାକୁ ଖାଇଦେଲେ। ଆମର ଗୋଟେ ଶୃଙ୍ଖଳିତ ଜୀବନଶୈଳୀକୁ ଆପଣେଇବା, ଯାହାଫଳରେ ଏ ପରିବେଶ ସୁରକ୍ଷା ନିଶ୍ଚିତ ଭାବେ ହେଇପାରିବ। ଆଉ ଗୋଟେ କଥା, ଶିବର ଲାଳସା ହଉ କିମ୍ବା ଆମର ସୌନ୍ଦର୍ଯ୍ୟକରଣ ହଉ, ଆମେ ସବୁବେଳେ ଆମ ପରିବେଶ ଉପରେ ନିର୍ଭରଶୀଳ। ଗତକାଲି ଥିଲା ଝାଟିମାଟିର ଘର, ଏବେ ହେଉଛି କଂକ୍ରିଟର ସହର। କଂକ୍ରିଟର ସହର ଭିତରେ ଆମେ ଏତେ ସ୍ୱାଚ୍ଛନ୍ଦ୍ୟର ଲାଳସା ଭିତରେ ପଡ଼ିଯାଇଛେ, ଆମର କୌଣସି ପ୍ରକାର କାର୍ଯ୍ୟକ୍ରମ ଦେଖିବେ ସବୁଗୁଡା ମାନେ କାଠରେ ତିଆରି, ଆଉ ମୂଲ୍ୟବାନ କାଠରେ ତିଆରି। କେହି ଆଜିକାଲି ଚାହୁଁନାହାନ୍ତି ଗୋଟେ ଲୁହା ଜିଆଇ କିମ୍ବା କେମିତି ସହଜରେ ବ୍ୟବହାର ହେଇପାରିବ ସେ କଥା କେହି ବୁଝୁନାହାନ୍ତି, କିମ୍ବା ସତ୍ ଉପାୟରେ ଗୋଟେ ଗଛଟେ କଟାଯିବ, ଯେମିତି ସରକାରଙ୍କ ନିୟମ ଅଛି ଗୋଟେ ଗଛ କଟା ହେଲେ 10ଟି ଗଛ ଲଗାଯିବ। ହଁ ଠିକ ଅଛି, ଆମେ ଗଛ କାଟୁଛେ ନିୟମ ଭିତରେ, ଆମେ କିନ୍ତୁ 10ଟା ଗଛ ଲଗେଇବା ତା ମାନେ ନୁହେଁ ଯେ ଆମ ଘରେ ଆସବାବପତ୍ର ବିଭିନ୍ନ ସୌଖୀନ ଜିନିଷପତ୍ର ଆମେ ବ୍ୟବହାର କରିବା, କିମ୍ବା ତା ଆଳରେ ବହୁତ ଗୁଡ଼େ ଗଛ କାଟି ଦେଇକି ଆମର ବ୍ୟବହାର୍ଯ୍ୟ ସାମଗ୍ରୀରେ ଲଗେଇବା। ମଣିଷ ନିହାତି ସେ କାର୍ଯ୍ୟରୁ ଦୂରେଇ ରହିବା ଉଚିତ। ଆମର ଖୁସି ବିଳାସ ଆଭିଜାତ୍ୟ ଏସବୁ ପରମ୍ପରାକୁ ପାଥ କରି ସେସବୁ ରହୁ, ଆମ ଭିତରେ ରହୁ, କିନ୍ତୁ ଏମିତି ନୁହେଁ ଆମେ ତାଙ୍କୁ ଦେଖେଇବା ପାଇଁ ଭଲ ଶାଗୁଆନ ଗଛଟେ ତାକୁ କାଟିଦେବା, କିନ୍ତୁ ଆମର ନୈତିକତା ରହିବନି କିଛି ଗଛ ଲଗେଇବା ପାଇଁ। ସମୟ ଆସିଛି, ବର୍ତ୍ତମାନ ଆମର ପରିବେଶ ଆମକୁ ସଙ୍କେତ ଦେଲାଣି, ଯେମିତି ଶରୀର ଖରାପ ହେଲା ପୂର୍ବରୁ କିଛି କିଛି ଜୋରରେ ଖରାପ ହେଲେ କିଛି କିଛି ପ୍ରଥମେ ଖରାପ ହୁଏ, ଏକାଥରେ କିଡ଼ନୀଟା ଫେଲ୍ ହୁଏନି କିମ୍ବା ବ୍ଲଡ୍ ପ୍ରେସର ହାଇ ହେଇକି ହାର୍ଟଷ୍ଟ୍ରୋକ୍ ହୁଏନି, ଧୀରେ ଧୀରେ ବ୍ଲଡ୍ ପ୍ରେସର ବଢ଼େ, ସୁଗାର ବଢ଼େ, ବିଭିନ୍ନ ଅର୍ଗାନ୍ ଡ୍ୟାମେଜ୍ ହୁଏ, ତାପରେ ଶରୀର କ୍ଷତିଗ୍ରସ୍ତ ହେବ। ଠିକ୍ ସେଇଭଳି ପରିବେଶ ଏକାଥରେ ଭୁଶୁଡ଼ି ପଡ଼ିବ ତାର ମାନେ କିଛି ନାହିଁ, ଧୀରେ ଧୀରେ ଖରାପ ହେଇ ଚାଲିଛି। ଦେଖନ୍ତୁ ବର୍ତ୍ତମାନ ମୌସୁମୀର କଥା କହିଲି, ମେ ମାସରେ ମୌସୁମୀ ଆସୁଛି, ଟେମ୍ପରେଚର କଥା ନ କହିଲେ ଭଲ, ବର୍ତ୍ତମାନ 50 ଡିଗ୍ରୀ ଛୁଇଁବ, ତେଣୁକରି ସମୟ ଆସିଛି ଆମର ଶୌଖିନ ଲାଳସାଟାକୁ କମେଇକି ପରିବେଶ ପାଇଁ ସଚେତନ ହେବା, ତାହେଲେ ଯାଇ ସୁସ୍ଥ ପରିବେଶ ଗୋଟେ ସୁସ୍ଥ ସମାଜ ଗଠନ କରିବା ପାଇଁ ସହାୟକ ହେଇପାରିବ।
1: ତ ନିଶ୍ଚିତ ଭାବରେ ସମୟ ଆସିଛି ଅନ୍ୟମାନଙ୍କୁ ସଚେତନ କରିବା, ନିଜେ ସଚେତନ ହେବା। ତ ଏ ପରିବେଶକୁ ସୁରକ୍ଷା ଯଦି ଆମେ ନ ଦଉଛନ୍ତି, ଆଗାମୀ ଭବିଷ୍ୟତରେ ତାର ପ୍ରଭାବ କଣ ଆମମାନଙ୍କ ଜୀବନ ଉପରେ ବା ଭବିଷ୍ୟତ ବଂଶଧର ଯୋଉମାନେ ଆସୁଛନ୍ତି ସେମାନଙ୍କ ଜୀବନ ଉପରେ ପଡିବ?
2: ନିଶ୍ଚିତ ଭାବେ ପରିବେଶର ଯୋଉ କୁପ୍ରଭାବଟା ବର୍ତ୍ତମାନ ବି ମଣିଷ ବୁଝିନି, ବର୍ତ୍ତମାନ ମଣିଷ କେବଳ ଯୋଉ ବନ ମହୋତ୍ସବ ହଉ, ସେ ଯୋଉ ବର୍ଷା ସିଜନରେ କିଛିଟା ଗଛ ଲଗେଇବା ଫଟୋ ଏସବୁ ଭିତରେ ହିଁ ସୀମିତ ଅଛି, ମଣିଷ ହୃଦୟଙ୍ଗମ କରିନି ଯେ ପରିବେଶଟା କଣ। ଯଦି ହୃଦୟଙ୍ଗମ ପ୍ରକୃତରେ କରୁଥାନ୍ତା ତାହେଲେ ଆଜିର ଏଇ ଯୋଉ ପରିବେଶ ପରିବର୍ତ୍ତନ ଆଭାସ ଆସିଛି ସେଟା କେବେ ଆସିନଥାନ୍ତା। ଆମେ ଘର ଘରକେ ଏସି ଲଗଉଛନ୍ତି କିନ୍ତୁ ଗଛଟିଏ ଲଗଉନାହାନ୍ତି। 50 ବର୍ଷ 100 ବର୍ଷ ପୂର୍ବରୁ ଯେମିତି ଜୀବନଶୈଳୀ ଥିଲା ଏବେ ଆକାଶ ପାତାଳ ତଫାତ୍, ଏବେ ମଣିଷ ଘରୁ ହିଁ ବାହାରୁନି, ସବୁବେଳେ ଏସି ରହିବା ପାଇଁ ପସନ୍ଦ କରୁଛି। କଥା କଥାକେ ରୋଗ ଦେଖିବେ, ସ୍କିନ୍ ଡିଜିଜ୍ ଠୁ ଆରମ୍ଭ କରିକି ବ୍ଲଡ୍ ପ୍ରେସର, ଡାଇବେଟିସ୍, ସବୁ ପ୍ରକାର ରୋଗ ମଣିଷ ସମାଜକୁ ଘାରିଛି। ଯୋଉ ପରିବେଶ ପ୍ରଦୂଷଣ ହଉଛି, ଏୟାର କ୍ୱାଲିଟି ଇଣ୍ଡେକ୍ସ ଓଡ଼ିଶାର କୌଣସି ଗୋଟିଏ ସହର କୋରାପୁଟ ମାଲକାନଗିରି ଛାଡ଼ିଦେଲେ ମାନେ ରହିବା ଯୋଗ୍ୟ ନୁହଁ, ସବୁଠି ଏୟାର କ୍ୱାଲିଟି ଇଣ୍ଡେକ୍ସ ସର୍ବାଧିକ, ଦିଲ୍ଲୀ କଥା ତ ନ କହିବା ଭଲ। ତେଣୁକରି ଏସବୁ ପରିବର୍ତ୍ତନ ଭିତରେ ବିଭିନ୍ନ ପ୍ରକାର ରୋଗ ବୈରାଗ ଆମ ପାଖକୁ ଗ୍ରାସ କଲାଣି। ଏ ମାଟିର ମଣିଷ ମାଟିରେ ମିଶିବା ଦରକାର, ଗଛ ମାଟି ପାଣି ପବନର କଥାକୁ ବୁଝିବା ହିଁ ଦରକାର। ଯଦି ହୃଦୟରୁ ସେ ବୁଝିପାରିଲା ନିଶ୍ଚିତ ଭାବେ ପ୍ରକୃତି ତାକୁ ସମ୍ମତ ଦେବ, ଏବଂ ପ୍ରକୃତି ହିଁ ଆମକୁ ବଞ୍ଚିବା ପାଇଁ ପଥ ଦେଇଛି, ବଞ୍ଚିବା ପାଇଁ ରାହା ଦେଇଛି। ପୁଣି ଯଦି ମଣିଷ କିଛି ବୁଝି ନ ପାରିବ ତାହେଲେ ପ୍ରକୃତି ଠିକ ସେଇ ଜୀବନ ସବୁ ନେଇଯିବ ତା ପାଖକୁ, ବିଭିନ୍ନ କାଳବୈଶାଖୀ ହଉ, ଝଡ଼ ଝଞ୍ଜା ହଉ, କିମ୍ବା ପ୍ରାକୃତିକ ଦୁର୍ବିପାକ ରୂପରେ ମଣିଷକୁ ନେଇଯିବ।
1: ଏବେ ଟିକେ ବ୍ୟକ୍ତିଗତ ଉପରକୁ ଯିବି, ଆପଣ ତ ବହୁତ ଜାଗାରେ ସମ୍ମାନିତ ହୋଇଛନ୍ତି, ଏଇ ଯୋଉ ପରିବେଶ ସୁରକ୍ଷାର ବାର୍ତ୍ତା ଆପଣ ସବୁଆଡେ ପହଞ୍ଚାଉଛନ୍ତି, ତ ଏଇଭଳି ଗୋଟେ ଚିନ୍ତାଧାରା ଆପଣଙ୍କ ମନକୁ ଆସିଲା କାହିଁକି?
2: ଏଇଟା ମୂଳଦୁଆ ପଡ଼ିଥିଲା କଲେଜ ସମୟରେ, ମୁଁ ତ ଆନନ୍ଦପୁର କଲେଜରେ ପଢ଼ୁଥିଲି, ଏନ୍ଏସ୍ଏସ୍ରେ ଗୋଟେ ଆକ୍ଟିଭ ଭଲ୍ୟୁଣ୍ଟର ଥିଲି, ବିଭିନ୍ନ ମାନେ ରାଜ୍ୟକୁ ମଧ୍ୟ ଯାଇଛି, ବିଭିନ୍ନ ଜିଲ୍ଲାକୁ ମଧ୍ୟ ଯାଇଛି ଯୋଉ ଏନ୍ଏସ୍ଏସ୍ କ୍ୟାମ୍ପରେ, ସେଥିରେ ସବୁ ଆମକୁ ସେବା କରିବା ପାଇଁ ସୁଯୋଗ ମିଳେ। ସେଥିରେ ମୁଁ ଦେଖିଲି ପରିବେଶ ସୁରକ୍ଷା ଉତ୍ତର ପିଢ଼ି ପାଇଁ, ଆମ ଏଇ ପିଢ଼ି ପାଇଁ ବଞ୍ଚିବା ପାଇଁ ଗୋଟେ ରାହା ଦେବ। ଯୋଉ ସେବା ମନୋବୃତ୍ତିରୁ ଯେ ମନରେ ପଶିଲା ଯେ ଜୀବନରେ କିଛି କରିବା, ଯେହେତୁ ମୁଁ ଅର୍ଥନୀତିର ଛାତ୍ର ଥିଲି ଏବଂ ଇକୋନୋମିକ୍ସରେ ମଧ୍ୟ ପଢ଼ିଥିଲି ଯେ ସେ ଫରେଷ୍ଟ୍ରି ହଉ ଏଗ୍ରିକଲଚର ହଉ, କେମିତି ଚାଷ ଜମି ନଷ୍ଟ ହଉଛି, କେମିତି ଜଙ୍ଗଲ ଜମି ନଷ୍ଟ ହଉଛି, ସେଥିରୁ ଆଉ ଟିକେ ଇନ୍ସପାୟାର ଲାଗିଲା ଯେ ମୁଁ କିଛି ପରିବର୍ତ୍ତନ ବାହକ ହେଇପାରେ ନ ହେଇପାରେ ସମାଜ ପାଇଁ କିଛି କରିବି। ସେଇ ଯୋଉ ସମାଜ ପାଇଁ କିଛି କରିବାର ଉଦ୍ବେଳନ ମତେ କିଛି କାମ କରିବା ପାଇଁ ସୁଯୋଗ ଦେଇଛି। ମୁଁ ହୁଏତ କିଛି କରିଛି କିଛି ନ କରିଛି ସେଟା ତ ସମୟ କହିବ, କିନ୍ତୁ ମୁଁ ଚେଷ୍ଟା କରିଛି ନିଜକୁ ପରିବର୍ତ୍ତନ କରିବା ପାଇଁ, ଏବଂ ମୁଁ ବଞ୍ଚିଥିଲା ଯାଏ ସମାଜର ସେବା ହିଁ କରିବି, ଆଉ ପ୍ରକୃତି ସଂସ୍କୃତିର ସୁରକ୍ଷା ପାଇଁ ମୁଁ ଉତ୍ସର୍ଗୀକୃତ।
1: ବର୍ତ୍ତମାନ ଆପଣ କରୁଛନ୍ତି କ'ଣ?
2: ବର୍ତ୍ତମାନ ମୁଁ ନର୍ଥ ଓଡ଼ିଶା ୟୁନିଭର୍ସିଟି ଯୋଉଟାକି ପୂର୍ବରୁ ଥିଲା, ଏବେ ତାର ନାଁ ଚେଞ୍ଜ ହେଇକି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜନଗର ୟୁନିଭର୍ସିଟି, ସେଥିରେ ଇକୋନୋମିକ୍ସରେ PhD କରୁଛି। ମୋର PhD ସବଜେକ୍ଟ ମଧ୍ୟ ଏଇ କ୍ଲାଇମେଟ୍ ଚେଞ୍ଜ ଉପରେ ଏବଂ ଏଗ୍ରିକଲଚର ପ୍ରଡକ୍ସନ ଉପରେ।
1: ଆପଣ ତ ବର୍ତ୍ତମାନ ଷ୍ଟୁଡେଣ୍ଟ ଅଛନ୍ତି,
2: ଆଜ୍ଞା,
1: ତ ଏତେ ୟଙ୍ଗ ଏଜ୍ ରେ ଆପଣ ଏଭଳି ଗୋଟେ ସୁନ୍ଦର ଚିନ୍ତାଧାରା

0: ଆପଣ ପାଇଛନ୍ତି। ତେଣୁ ଏସବୁ ଯେତେବେଳେ ଆପଣ ପାଆନ୍ତି, ଏ ଦିଗରେ କାମ କରିବା ପାଇଁ ଆପଣଙ୍କୁ କେତେ ପ୍ରେରଣା ମିଳେ?
1: ବହୁତ ପ୍ରେରଣା ମିଳେ। ମୁଁ ପାଖାପାଖି ଏଇ 2-3 ବର୍ଷ ହବ ଜାଣିଲି ଗୋଟେ ପୁରସ୍କାର ସିଷ୍ଟମ କ'ଣ ଅଛି ବୋଲି। ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ପ୍ରକୃତି ବନ୍ଧୁ ପୁରସ୍କାର ଦିଆଯାଇଛି ଏବଂ ବିଜୁ ପଟ୍ଟନାୟକ ଆୱାର୍ଡ ଫର୍ ୱାଇଲ୍ଡ ଲାଇଫ୍ କନଜରଭେସନ ମଧ୍ୟ ଦିଆଯାଇଛି। ଅନ୍ୟାନ୍ୟ ବେସରକାରୀ ଅନୁଷ୍ଠାନ ମାଧ୍ୟମ ବିଭିନ୍ନ ଧରିତ୍ରୀ କ୍ଲାଇମେଟ୍ ଗ୍ରାଣ୍ଟ ଆୱାର୍ଡ ହଉ, ବହୁତ ଆୱାର୍ଡ ମିଳିଛି। କିନ୍ତୁ ବଡ଼ କଥା ହେଉଛି ଆୱାର୍ଡ ପାଇବା ପାଇଁ ଯେତିକି ମୁଁ ଯୋଗ୍ୟ ଭାବେନି, ସେତିକି ଯୋଗ୍ୟ ଭାବେ ମୁଁ ଯେ କିଛି କରିପାରୁଛି, ଆଉ ସେଇତିକି ସାହସ ଶକ୍ତି କ୍ଷମତା ମତେ ସବୁବେଳେ ମିଳୁ ଯେ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ଏବଂ ପରିବେଶ ସୁରକ୍ଷା କରିବା ପାଇଁ। ଆଉ ସବୁଠୁ ଭଲ ଲାଗିଥିଲା ଯେତେବେଳେ ଆନନ୍ଦପୁର ପୌର ପରିଷଦ ମତେ ବ୍ରାଣ୍ଡ ଆମ୍ବାସଡର ରୂପେ ଘୋଷଣା କଲେ ଯେ ପରିବେଶ ପରିମଳ ପାଇଁ, ବହୁତ ଖୁସି ଲାଗିଥିଲା। ପ୍ରକୃତରେ ଗୋଟେ ଆୱାର୍ଡ କ'ଣ ଗୋଟେ ରିକଗ୍ନେସନ, ଅଧିକା ମାନେ ଦାୟିତ୍ୱ ମିଳିଯାଏ ଆଗକୁ କିଛି କରିବା ପାଇଁ, ସେତିକି ନିଷ୍ଠାର ସହ ଅଧିକା ଆଉ ଟିକେ କାମ କରିବାକୁ ପଡେ।
0: ତେବେ ଗୋଟେ ପରିବେଶକୁ ସୁରକ୍ଷା ଦେବାରେ ଜଣେ ମହିଳାଙ୍କର କ'ଣ ଦାୟିତ୍ୱ ରହିପାରିବ? ଜଣେ କିଭଳି ଭାବରେ ପରିବେଶକୁ ସୁରକ୍ଷା ଦେଇପାରିବ?
1: ଜଣେ ମହିଳା ହିଁ ପ୍ରକୃତରେ ଯେମିତି ଘରର ମୁଖ୍ୟ, ପୁରୁଷ ଯେତେ ରୋଜଗାର କରୁ ଯେତେ ଯାହା ବି କରୁ, ଯଦି ମହିଳା ତାକୁ ଠିକ ରୂପେ ଘର ନ ଚଳେଇ ପାରିଲେ, ଯେମିତି ଘରଟି ମାନେ ଭାଙ୍ଗିଯିବା ପର୍ଯ୍ୟନ୍ତ କଥା ଆସେ, ଠିକ ସେଇଭଳିଆ ଧରିତ୍ରୀ ମା ବି ମାନେ ନାରୀ ଉପରେ ହିଁ ନିର୍ଭରଶୀଳ। ନାରୀ ହିଁ ନିଜ ଘରୁ ପରିବର୍ତ୍ତନର ଆଭାସ ଆଣିପାରିବେ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ପରିବର୍ତ୍ତନର ସ୍ୱର ଯଦି ଆଣିପାରିବେ, ତାହେଲେ ନିଶ୍ଚିତ ଭାବେ ମୁଁ ସିଓର ଗୃହରୁ ଗ୍ରାମ, ଗ୍ରାମରୁ ପୌରାଞ୍ଚଳ, ପୌରାଞ୍ଚଳରୁ ବଡ଼ ଜିଲ୍ଲା, ଜିଲ୍ଲାରୁ ରାଜ୍ୟ, ଦେଶ, ଏଇଭଳିଆ ପୃଥିବୀ ପରିବର୍ତ୍ତନ ହେବା ପାଇଁ ସାମର୍ଥ୍ୟ ରଖେ। ତେଣୁ ଘର ହିଁ ଯଦି ପରିବର୍ତ୍ତନ ହେଇପାରିଲା, ତାହେଲେ ତାଠୁ ତ ଆଉ ବଡ଼ କିଛି କଥା ନାହିଁ। ଆମେ ଯେତେ ପ୍ଲାଷ୍ଟିକ ବଟଲ ହଉ ପାଣି ପିଉଛେ, କିଛି ନ ତାକୁ ଷ୍ଟିଲ ବୋତଲରେ ସେ ପରିବର୍ତ୍ତନ କରିଦେଇପାରେ, ଯଦି ବି ଆର୍ଥିକ ରୂପେ ସେ ସ୍ୱଚ୍ଛଳ ନାହାନ୍ତି। ଏମିତି କୌଣସି ଘର ନାହିଁ ଯାହା ଘରେ ଗରା କିମ୍ବା ମାଣ୍ଡିଆ କିମ୍ବା ବାଲ୍ଟି ନଥିବ, ଆମେ ସେଥିରେ ରଖି ପାଣି ରଖି ପିଇ ପାରିବା, ଛୋଟ ସୁରେଇକି ଆଣିକି ମାଟିର ପାଣି ରଖି ପିଇ ପାରିବା। ପ୍ରତ୍ୟେକ ଦିନ ଆମର ବର୍ଜ୍ୟବସ୍ତୁ ଇଆଡ଼େ ସିଆଡ଼େ ନ ପକେଇ ସେ ଚାହିଁଲେ ଗୋଟେ ଜାଗାରେ ରଖାଯାଇପାରେ, ଯେତେବେଳେ ଅଳିଆ କୁଣ୍ଡ ଅଛି ସେଠି ପକାଯାଇପାରେ, ପ୍ଲସ୍ ଯେତେବେଳେ ଧର ବଜାରରୁ ଆସୁଛି ବିଭିନ୍ନ ଜରି ପ୍ୟାକେଟ୍ ମାଧ୍ୟମରେ, ଆମ ପାଖରେ ଜରିର ବିଭିନ୍ନ ଆବର୍ଜନା ସୃଷ୍ଟି ହେଉଛି, ଆମେ ଇଆଡ଼େ ସିଆଡ଼େ ନ ପକେଇ ସେ ଜରି ମାଧ୍ୟମରେ ବିଭିନ୍ନ ବ୍ୟବହାର ସାମଗ୍ରୀ ତିଆରି କରାଯାଇପାରେ। ତେଣୁକରି ନିଶ୍ଚିତ ଭାବେ କଥା କୁହାଯାଇପାରେ, ନାରୀ ଯେମିତି ଉତ୍ସର୍ଗୀକୃତ ମନୋଭାବରେ ନିଜ ଘରକୁ ବଞ୍ଚାଏ, ଠିକ ସେହିପରି ନାରୀ ହିଁ ଚାହିଁଲେ ଆଜିର ଦୁନିଆରେ ପରିବେଶ ନିଶ୍ଚିତ ଭାବେ ଉନ୍ନତି ହେଇପାରିବ, ଗୋଟେ ସକାରାତ୍ମକ ଦିଗରେ ପରିବର୍ତ୍ତନ ହେଇପାରିବ।
0: ତ ଆପଣ ଯୋଉ କହିଲେ ବିଭିନ୍ନ ରାଜ୍ୟ ରାଜ୍ୟ ବୁଲୁଛନ୍ତି, ଜିଲ୍ଲା ଜିଲ୍ଲା ବୁଲୁଛନ୍ତି, ପରିବେଶର ସୁରକ୍ଷାର ବାର୍ତ୍ତା ସବୁଆଡେ ଆପଣ ପ୍ରଚାର ପ୍ରସାର କରୁଛନ୍ତି, କଣ ଆପଣଙ୍କର ବାର୍ତ୍ତା ରହୁଛି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଶ୍ରୋତା ଭଉଣୀମାନଙ୍କୁ ଶୁଣେଇବେ ଟିକେ?
1: ବିଶେଷ କରି ଯୋଉ ଜଙ୍ଗଲ ନିଆଁ ଲାଗିକି ଯୋଉ ଶହ ଶହ ଜଙ୍ଗଲ ନଷ୍ଟ ହୋଇଯାଉଛି, ଆମର ସାମାନ୍ୟତମ ବିଳାସ ବ୍ୟସନ ପାଇଁ ଯୋଉ ଆମେ ଗଛ ଗୁଡାକ ବାରମ୍ବାର କାଟୁଛେ, ସେଥିପାଇଁ ମୁଁ ଗୋଟେ ବିଚାର କଲି ଯେ କିଛି ଲୋକଙ୍କ ପାଖରେ ଆଟଲିଷ୍ଟ ପହଞ୍ଚିବି, ଯେ ସେମାନଙ୍କୁ ଜଣେଇବି ଏହାର ଉପକାରିତା କ'ଣ। ଗଛ ରୂପ ଧାରଣ କରିକି ବିଭିନ୍ନ ରାଜ୍ୟ ମଧ୍ୟ ବୁଲିଲି। ମୁଁ ଗଛ କୋଚି କାର୍ଯ୍ୟକ୍ରମ ତାର ନାଁ, ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଜର ଜନ୍ମଦିନରେ ଗୋଟିଏ ଗଛ ଲଗେଇବା ଏବଂ ଏହାର ଯତ୍ନ ନେବା ସହିତ ଆମ ପରିବେଶ ସୁରକ୍ଷା କରିବା। ଏତଦ୍ଭିନ୍ନ ଆହୁରି ମଧ୍ୟ 2-3 ନୂତନ କାର୍ଯ୍ୟକ୍ରମ ଯେମିତିକି ବୈତରଣୀ ସଫେଇ ଅଭିଯାନ ହଉ ମଝିରେ ଆରମ୍ଭ କରିଥିଲୁ, ମୋ ସହିତ କିଛି ବି ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ। ବୈତରଣୀ ନଦୀ କୂଳରେ ଯେତେ ପ୍ରକାର ଅଛନ୍ତି ପିଲିଗ୍ରିମେଜ୍ ପୀଠ କିମ୍ବା ଭୋଜି ସ୍ଥାନ, ଆମେ ତାକୁ ପ୍ଲାଷ୍ଟିକ ମୁକ୍ତ କରିବା, ସେଥିପାଇଁ ମଧ୍ୟ ସଫେଇ ଅଭିଯାନ ବେଳେବେଳେ ଚାଲେ। ଆଉ ମଧ୍ୟ ଗାଁ ପାଇଁ ଦିନେ କାର୍ଯ୍ୟକ୍ରମ ମଧ୍ୟ ମୁଁ କରେ, ପ୍ରତ୍ୟେକ ଗାଁରେ ଗୋଟେ ସବୁଜ ଗାଁ, ସୁନ୍ଦର ଗାଁ ସୃଷ୍ଟି କରିବା ପାଇଁ ଆମେ ଅତି କମ୍ରେ ମାସରେ ହଉ, ବର୍ଷରେ ହଉ, ଛଅ ମାସରେ ହଉ, ଗୋଟିଏ ଦିନ ସମୟ ଦେବା, ଆମେ ଯେକୌଣସି କାମ କରିପାରିବା ଗାଁ ପାଇଁ। ଏହି ରୂପ ଭାବରେ ମୁଁ ବିଭିନ୍ନ ନୂତନତ୍ୱ କାର୍ଯ୍ୟକ୍ରମରେ ବିଭିନ୍ନ ଗାଁ, ସହର ଏବଂ ଜିଲ୍ଲା, ବିଭିନ୍ନ ରାଜ୍ୟ ମଧ୍ୟ ଯାଇକି ନିଜେ ନିଜର ସ୍ୱ ଖର୍ଚ୍ଚରେ ପ୍ରଚାର ପ୍ରସାର କରୁଛି, ଲୋକମାନଙ୍କୁ ମଧ୍ୟ ବୁଝାଉଛି।
0: ଆମ ପରିବେଶ ଆମରି ହାତେ, ନିଶ୍ଚିତ ଭାବରେ ଆମେ ଯଦି ଚାହିଁବା ଆମ ପରିବେଶକୁ ଆମେ ସୁରକ୍ଷା ଦେଇପାରିବା ଆଉ ନିଜେ ମଧ୍ୟ ସୁରକ୍ଷିତ ରହିପାରିବା। ତା ସହିତ ଆପଣ ଯେଉଁଭଳି ଭାବରେ ଗୋଟିଏ ପଦକ୍ଷେପ ନେଇଛନ୍ତି, ଆପଣଙ୍କୁ ଦେଖିକି ଅନ୍ୟମାନେ ମଧ୍ୟ ନିଶ୍ଚିନ୍ତ ଭାବରେ ପ୍ରେରଣା ପାଇବେ, ଏ ବିଶ୍ୱାସ ଆମର ଦୃଢ଼ୀଭୂତ ହେଉଛି। ଠାକୁରଙ୍କ ପାଖରେ ଆମେ ପ୍ରାର୍ଥନା କରିବୁ ସେ ଆପଣଙ୍କୁ ସୁସ୍ଥ ରଖନ୍ତୁ, ଦୀର୍ଘାୟୁ କରନ୍ତୁ, ଆପଣ ଏମିତି ସମାଜ ପାଇଁ କିଛି କରିଚାଲନ୍ତୁ ଆଉ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ଛିଡ଼ା ହୁଅନ୍ତୁ।
1: ଧନ୍ୟବାଦ ମ୍ୟାଡ଼ାମ, ଧନ୍ୟବାଦ ମଧ୍ୟ ଆକାଶବାଣୀ କେନ୍ଦ୍ରଝରକୁ ଯେ ମୋତେ ସୁଯୋଗ ଦେଇଛନ୍ତି, ଏବଂ ସମସ୍ତ ଶ୍ରୋତା ଭଉଣୀ ଭାଇମାନଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଏବଂ କୃତଜ୍ଞତା ଜଣାଇବି। ସେମାନେ ନିଶ୍ଚିତ ଭାବେ ଚେଷ୍ଟା କରନ୍ତୁ ପରିବେଶ ସୁରକ୍ଷା ପାଇଁ, ନିଜ ଭିତରୁ ପରିବର୍ତ୍ତନ ଆଣିବା ପାଇଁ। ଧନ୍ୟବାଦ।

0: ପୁଣି ପ୍ରତିଥର କାର୍ଯ୍ୟକ୍ରମରେ ଆମେ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଆପଣଙ୍କୁ ଜଣାଇ ଆସିଛୁ। ଆଜି ମଧ୍ୟ ଆସନ୍ତୁ ସରକାରଙ୍କର ଗୋଟିଏ ଯୋଜନା ସମ୍ପର୍କରେ ଜାଣିନେବା। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, କେନ୍ଦ୍ର ସରକାରଙ୍କର ଏହି ଯୋଜନାଟି ଜୁନ୍ 9 2016 କାର୍ଯ୍ୟକାରୀ କରାଯାଇଛି। ଗରିବ ବା ଦରିଦ୍ର ସୀମାରେଖା ତଳେ ଥିବା ଗର୍ଭବତୀ ମହିଳାମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ଚିକିତ୍ସା ଯୋଗାଇ ଦେବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ। ଆମେ ସାଧାରଣରେ ଜାଣିଛନ୍ତି, ଯେତେବେଳେ ଜଣେ ମହିଳା ଗର୍ଭଧାରଣ କରିଥାଏ ସେତେବେଳେ ସିଏ ବିଭିନ୍ନ ପ୍ରକାର ରୋଗ ଆଉ ସ୍ୱାସ୍ଥ୍ୟ ସମସ୍ୟାକୁ ସାମ୍ନା କରିଥାଏ। ମହିଳାମାନଙ୍କ ପାଖରେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ଏବଂ ଏଥିପାଇଁ ଆବଶ୍ୟକ ହେଉଥିବା ସବୁ ପ୍ରକାର ପରୀକ୍ଷା ମଧ୍ୟ ବିନା ପଇସାରେ ବା ମାଗଣାରେ ସବୁ ସରକାରୀ ଚିକିତ୍ସାଳୟରେ ପ୍ରତିମାସର 9 ତାରିଖରେ କରାଯାଉଛି। ବିଶେଷ କରି ଏହି ଯୋଜନାଟି ଗ୍ରାମାଞ୍ଚଳରେ ରହୁଥିବା ଅଶିକ୍ଷିତ ଏବଂ ଗରିବ ଶ୍ରେଣୀର ଗର୍ଭବତୀ ମହିଳାମାନଙ୍କ ଉଦ୍ଦେଶ୍ୟରେ ପ୍ରଣୟନ କରାଯାଇଛି। ଏହି ଯୋଜନାଟିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗର୍ଭବତୀ ମହିଳାମାନଙ୍କୁ ଗୋଟିଏ ସୁସ୍ଥ ଜୀବନ ଦେବା, ମାତୃ ମୃତ୍ୟୁହାର କମାଇବା, ଗର୍ଭବତୀ ମହିଳାମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ଆଉ ରୋଗ ବିଷୟରେ ସଚେତନ କରିବା ଏବଂ ନିରାପଦ ପ୍ରସବ ସହିତ ଶିଶୁକୁ ସୁସ୍ଥ ଜୀବନଟିଏ ଦେବା। ତେଣୁ ଭଉଣୀ, ଆପଣ ନିଶ୍ଚିତ ଭାବରେ ଏହି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନାର ଲାଭ ଉଠାନ୍ତୁ ଏବଂ ଗର୍ଭାବସ୍ଥାରେ ନିଜେ ସୁସ୍ଥ ରହିବା ସହିତ ନିଜର ଶିଶୁକୁ ମଧ୍ୟ ସୁସ୍ଥ ଆଉ ସୁନ୍ଦର ଜୀବନଟିଏ ଦିଅନ୍ତୁ। ଭଉଣୀ, ଆମ ସମସ୍ତଙ୍କ ପାଇଁ ଗୋଟିଏ ଜାଣିବା କଥା, ଯାହାକୁ ଆପଣ ଘୋଷଣା କହିପାରନ୍ତି, ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି। 2026 ଜୁଲାଇ 31 ସୁଦ୍ଧା ଆବେଦନକାରୀଙ୍କର ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ତେଣୁ ଯେଉଁମାନେ ଏହିସବୁ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିଛନ୍ତି ଏବଂ ଏହି ସମ୍ମାନ ପାଇଁ ଆଗ୍ରହୀ ଅଛନ୍ତି, ସେମାନେ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ ଆବେଦନ କରିପାରିବେ।
1: ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା, ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ

0: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଇଂରାଜୀରେ ଏବଂ ତାପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ପୋଲିସ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଲେ ରାଷ୍ଟ୍ରପତି। ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ। ସିବିଏସ୍ଇ ପରୀକ୍ଷାରେ ଅନ୍ସ୍କ୍ରିନ୍ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆଜି ଦେବେ ଇସ୍ତଫା। ଏବଂ ଦେଶବ୍ୟାପୀ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗ୍ୟାଙ୍ଗଟକ୍ର ପାଲଜୋର ଷ୍ଟାଡିୟମ୍ରେ ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଅଳଙ୍କରଣ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ପୁରସ୍କାର ପାଇବା କ୍ଷେତ୍ରରେ ସିକିମ୍ ହେଉଛି 15ତମ ରାଜ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳର ତୃତୀୟ ରାଜ୍ୟ। ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୋଲିସ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଇଛନ୍ତି।
2: ପୋଲିସ ବ୍ୟବସ୍ଥାକୁ ଅଧିକ ସିଟିଜେନ୍ ଫ୍ରେଣ୍ଡଲି ବନାଏ ଜାନା ଚାହିଁ ତାକି ସାମାନ୍ୟ ଲୋକ ବିନା ଭୟକେ ଆପଣ ସମସ୍ୟା ଦର୍ଜ କରା ସକେ। ମହିଳା ବାଚ୍ଚୋଁ ଓର କମଜୋର ବର୍ଗଙ୍କେ ପ୍ରତି ସମ୍ବେଦନଶୀଲ ବ୍ୟବହାର କୋ ଭି ପ୍ରାଥମିକତା ଦେନି ଚାହିଁ। ସାଇବର କ୍ରାଇମ, ଅନଲାଇନ ଫ୍ରଡ, ହେକିଂ ଓର ଡିପ୍ ଫେକ୍ ଜୈସି ନେଇ ଚୁନୌତିଆ ସାମ୍ନେ ଆ ରହି ଇନ୍ ନେଇ ଚୁନୌତିଓଁ ସେ ନିପଟନେ କେ ଲିଏ ପୁଲିସକ ଲେଟେଷ୍ଟ ଟେକ୍ନୋଲୋଜି, ସାଇବର ସିକ୍ୟୁରିଟି ଓ ଡିଜିଟାଲ ଇନ୍ଭେଷ୍ଟିଗେସନ ମେ ଦକ୍ଷ ବନାନା ହୋଗା।
1: ପୋଲିସ କର୍ମଚାରୀମାନେ ମହିଳା, ଗରିବ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ସମ୍ବେଦନଶୀଳ ହେବା ଲାଗି ରାଷ୍ଟ୍ରପତି କହିଛନ୍ତି। ସେହିପରି ସାଇବର କ୍ରାଇମ, ଅନ୍ଲାଇନ୍ରେ ଠକାମୀ, ବିଭ୍ରାନ୍ତିକର ତଥ୍ୟ ଯାଞ୍ଚ ଦିଗରେ ଅତ୍ୟାଧୁନିକ କୌଶଳ ଅବଲମ୍ଭନ କରି ପୋଲିସ ସର୍ବଦା ଦୃଢ଼ ପଦକ୍ଷେପ ନେବା ଉଚିତ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ସିକିମ୍ରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି ସିକିମ୍ ପୋଲିସର ଭୂମିକାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତିଙ୍କ ପୋଲିସ ଧ୍ୱଜା ଅସାଧାରଣ ସେବା, ଅନୁଶାସନ ଓ ଦେଶ ପ୍ରତି ସମର୍ପଣ ଲାଗି ସର୍ବୋଚ୍ଚ ସମ୍ମାନ ଭାବେ ବିବେଚନା କରାଯାଏ। ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ତିନୋଟି ରାଜ୍ୟ ଏବଂ ରାଜଧାନୀ ଦିଲ୍ଲୀ ନିମନ୍ତେ ନୂତନ ରାଜ୍ୟ ଶାଖା ସଭାପତିଙ୍କ ନିଯୁକ୍ତି ଘୋଷଣା କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦିଲ୍ଲୀ ଶାଖା ସଭାପତି ନିମନ୍ତେ ପୂର୍ବ ଦିଲ୍ଲୀ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସେହିପରି ହରିୟାଣା ବିଜେପି ସଭାପତି ରୂପେ ଡକ୍ଟର ଅର୍ଚ୍ଚନା ଗୁପ୍ତା, ପଞ୍ଜାବ ବିଜେପି ସଭାପତି ରୂପେ କେୱାଲ ସିଂ ଧିଲନ, ତ୍ରିପୁରା ବିଜେପି ସଭାପତି ରୂପେ ଅଭିସିଂ ଦେବରାୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ବ୍ୟବସ୍ଥାରେ ନୂତନ ଭାବେ ଆରମ୍ଭ କରାଯାଇଥିବା ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନରେ ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଛନ୍ତି। ସିବିଏସ୍ଇ ଅଧିକାରୀଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଅନ୍ସ୍କ୍ରିନ୍ ମାର୍କିଂ ଡିଜିଟାଲ ବ୍ୟବସ୍ଥା ଏକ ପ୍ରଗତିଶୀଳ ମାଧ୍ୟମ ପାଲଟିଛି। ଦେଶ ଏବଂ ବିଦେଶର ବହୁ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନ ଏହି ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଆପଣେଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ଜାରି ରହିଛି। ପ୍ରାୟ 17 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଏବେ ସୁଦ୍ଧା 4 ଲକ୍ଷ ଛାତ୍ରଛାତ୍ରୀ ଉତ୍ତର ଖାତା ପାଇପାରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରଥମ ଥର ଲାଗି ପ୍ରାୟ 40 କୋଟି ପରୀକ୍ଷା ଖାତା ଫଟୋକପିର ମୂଲ୍ୟାଙ୍କନ କରାଯାଇଛି।
3: बच्चों को ट्रांसपेरेंटली अपने मार्क के बारे में जानकारी मिले, उनको ट्रांसपेरेंटली स्कैन कॉपी के माध्यम से उनकी आंसर शीट उनके हाथ में आए, ये ओएसएम की व्यवस्था है। पहली बार देश में सीबीएसई ने इसको प्रयोग किया, उसमें कुछ विसंगति ध्यान में आ रही, इसको मैं दायित्व लेता हूं, उसको इसे ठीक करा जाए। हम एक भी विद्यार्थी की अनआंसर्ड क्वारी को असमाधित नहीं छोड़ेंगे।
1: ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ପକ୍ଷରୁ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ ସିୟୁଇଟି ୟୁଜି 2026 ପରୀକ୍ଷା ନିମନ୍ତେ ସଂଶୋଧିତ ପରୀକ୍ଷା ତାରିଖ ଏବଂ ଆଡ୍ମିଟ୍ କାର୍ଡ ପ୍ରଦାନ ଘୋଷଣା କରାଯାଇଛି। ଚଳିତ ମାସ 31 ତାରିଖ ଏବଂ ଆସନ୍ତା ମାସ 6 ଏବଂ 7 ତାରିଖରେ ଏଥିନିମନ୍ତେ ପ୍ରବେଶିକା ପରୀକ୍ଷା ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆଜି ହେବାକୁ ଥିବା ପରୀକ୍ଷା ଇଦ୍ ଉଲ୍ ଆଝା ପାଇଁ ପୁନଃନିର୍ଦ୍ଧାରିତ କରାଯାଇଛି। ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷା ଲାଗି ପ୍ରାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡ ପ୍ରଦାନ ଆରମ୍ଭ ହୋଇଛି। ସେମାନେ ଅଫିସିଆଲ୍ ୱେବ୍ସାଇଟ୍ ଏନ୍ଟିଏ ସିୟୁଇଟି nta.nic.in ରେ ଡାଉନଲୋଡ କରି ଆଡମିଟ୍ କାର୍ଡ ପାଇପାରିବେ। ଆସନ୍ତା ମାସ 6 ଏବଂ 7 ତାରିଖରେ ହେବାକୁ

ପରୀକ୍ଷା ଲାଗି ଖୁବ୍ ଶୀଘ୍ର ଆଡମିଟ୍ କାର୍ଡ ପ୍ରଦାନ ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ 5.3% ଅଧିକ। ନୂଆଦିଲ୍ଲୀଠାରେ ଆଜି ଖରିଫ୍ ଅଭିଯାନ 2026 ପାଇଁ ଆୟୋଜିତ କୃଷି ସଂକ୍ରାନ୍ତ ଜାତୀୟ ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି କୃଷକମାନଙ୍କ କଠିନ ପରିଶ୍ରମ ଯୋଗୁଁ ଦେଶରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ ରହିଛି। ଶ୍ରୀ ଚୌହାନ କହିଛନ୍ତି ସରକାର କୃଷି ଏବଂ କୃଷକ କଲ୍ୟାଣ ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଚୀନକୁ ଅତିକ୍ରମ କରି ଭାରତ ବିଶ୍ୱରେ ସର୍ବାଧିକ ଚାଉଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି। କୃଷି ସଂକ୍ରାନ୍ତ ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମ ଖରିଫ୍ କୃଷି କ୍ଷେତ୍ର ନିମନ୍ତେ ରୋଡ୍ମ୍ୟାପ୍ ପ୍ରସ୍ତୁତି ଦିଗରେ ସହାୟକ ହେବ ବୋଲି ଶ୍ରୀ ଚୌହାନ କହିଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମ ଜୈବ କୃଷି ଏବଂ ସମନ୍ୱିତ କୃଷି ସଂକ୍ରାନ୍ତରେ ଆଲୋଚନା ପାଇଁ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ କହିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆଜି ଅପରାହ୍ନରେ ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିବେ। କର୍ଣ୍ଣାଟକ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ୍କେ ପାଟିଲ ସିଦ୍ଧରମୟାଙ୍କ ଦ୍ୱାରା ଆୟୋଜିତ ପ୍ରାତଃଭୋଜନ ବୈଠକ ପରେ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଶ୍ରୀ ସିଦ୍ଧରମୟା ଲୋକଭବନରେ ଆଜି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବେ। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ଦାୟିତ୍ୱରେ ରହିବେ ବୋଲି ଶ୍ରୀ ପାଟିଲ ସୂଚନା ଦେଇଛନ୍ତି। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ ଲାଗି ଏକତ୍ରିତ ହୋଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଆଝା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ସମସ୍ତଙ୍କୁ ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରଦାନ କରିବ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଇଦ୍ ଉଲ୍ ଆଝା ପର୍ବ ସମାଜରେ ଭ୍ରାତୃଭାବ ଏବଂ ଶାନ୍ତି ପ୍ରତିଷ୍ଠା ଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କର ସାଫଲ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ସାବରକରଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ବୀର ସାବରକରଙ୍କ ସାହସ ଏବଂ ଦେଶାତ୍ମବୋଧ ଚିନ୍ତାଧାରା ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇବ। ବୀର ସାବରକରଙ୍କ ବୁଦ୍ଧି ଏବଂ ସାମାଜିକ ସଂସ୍କାର ଦିଗରେ ତାଙ୍କର ପଦକ୍ଷେପ ଉଲ୍ଲେଖନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିହାରର ଉତ୍ତର ଏବଂ ପୂର୍ବାଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ କୁଆପଥର ମାଡ଼ ଯୋଗୁଁ 8 ଜଣଙ୍କର ମୃତ୍ୟୁ ଘଟିଛି। ଖଗାରିଆ ଏବଂ ମୁଜାଫର ଜିଲ୍ଲାରେ 2 ଜଣ ଲେଖାଏଁ, ମୁଙ୍ଗେର, ଭାଗଲପୁର, ପୂର୍ବ ଚମ୍ପାରନ୍ ଏବଂ ପଶ୍ଚିମ ଚମ୍ପାରନ୍ ଜିଲ୍ଲାରେ 1 ଜଣ ଲେଖାଏଁ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ନିକଟ ସମ୍ପର୍କୀୟଙ୍କୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ଲାଗି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶ ପୂର୍ବାଞ୍ଚଳ ଏବଂ ବିଦର୍ଭରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଦିଲ୍ଲୀ, ଚଣ୍ଡିଗଡ଼, ରାଜସ୍ଥାନ, ଛତିଶଗଡ଼, ହରିୟାଣା, ହିମାଚଳ ପ୍ରଦେଶ, କୋଙ୍କଣ, ଗୋଆ, ଓଡ଼ିଶା, ପଞ୍ଜାବ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବା ନେଇ ପୂର୍ବାନୁମାନ କରାଯାଇଛି। ଆସନ୍ତା 2 ଦିନ ପାଇଁ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତାମିଲନାଡୁ, ପୁଡୁଚେରୀ ଏବଂ କରେଇକାଲରେ ଜଳବାୟୁରେ ପ୍ରବଳ ଆର୍ଦ୍ରତା ରହିବ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଉତ୍ତର ପୂର୍ବ ଭାରତର କେତେକ ଅଞ୍ଚଳ ବିହାର, ତାମିଲନାଡୁ ଏବଂ ପୁଡୁଚେରୀରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆସନ୍ତାକାଲି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ପୋଲିସ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଲେ ରାଷ୍ଟ୍ରପତି। ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ। ସିବିଏସ୍ଇ ପରୀକ୍ଷାରେ ଅନ୍ସ୍କ୍ରିନ୍ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆଜି ଦେବେ ଇସ୍ତଫା ଏବଂ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ରାଷ୍ଟ୍ରପତି ଉପରାଷ୍ଟ୍ରପତି

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, କୃଷି ଓ କୃଷକ କଲ୍ୟାଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭିଭିଆଇପିଙ୍କ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ପାଳନ କରୁଛନ୍ତି ଇଦ୍ ଉଦ୍ ଜୁହା ଏବଂ ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ଚଳିତ ବର୍ଷ ଦେଶରେ ପ୍ରାୟ 37,60,00,000 ଟନ୍ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦିତ ହେବାର ଆକଳନ କରାଯାଇଛି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଖରିଫ୍ ଅଭିଯାନ 2026 ଅନ୍ତର୍ଗତ ଜାତୀୟ କୃଷି ସମ୍ମିଳନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ଚୌହାନ ଏହା କହିଛନ୍ତି। ସେ କହିଛନ୍ତି ଭାରତରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ରହିଛି, ଦେଶର ପରିଶ୍ରମୀ ଚାଷୀଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ସରକାର ସର୍ବଦା କୃଷି ଏବଂ କୃଷକ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଚୀନକୁ ପଛରେ ପକାଇ ଭାରତ ଏବେ ବିଶ୍ୱର ସବୁଠାରୁ ବଡ଼ ଚାଉଳ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଆଗାମୀ ଖରିଫ୍ ଋତୁ କୃଷିକ୍ଷେତ୍ରକୁ ଅଧିକ ବିକଶିତ କରିବାରେ ଏହି ଦୁଇଦିନିଆ ସମ୍ମିଳନୀ ଏକ ରୂପରେଖ ପ୍ରସ୍ତୁତ କରିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ଜୈବିକ କୃଷି ସମ୍ବନ୍ଧିତ ଚାଷ ଏବଂ ଅନ୍ୟାନ୍ୟ କୃଷିଭିତ୍ତିକ ପ୍ରସଙ୍ଗ ଉପରେ ମତ ବିନିମୟ କରି ଶ୍ରୀ ସମ୍ମିଳନୀରେ ଏକ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟସ୍ତରୀୟ ବିଭାଗୀୟ ବରିଷ୍ଠ ଅଧିକାରୀ, ଆଇସିଏଆର୍ କୃଷି ପ୍ରତିଷ୍ଠାନର ପ୍ରତିନିଧି, ବିଶେଷଜ୍ଞ ଏବଂ କୃଷିକ୍ଷେତ୍ର ସହ ଜଡ଼ିତ ଅଂଶୀଦାର ଯୋଗଦେଇ ଖରିଫ୍ ଋତୁର ପ୍ରାଥମିକତା ଏବଂ ମିଳିତ କାର୍ଯ୍ୟପନ୍ଥା ପ୍ରସ୍ତୁତି ନେଇ ମତ ବିନିମୟ କରୁଛନ୍ତି। ପରୀକ୍ଷାରେ ସ୍ୱଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବାକୁ ଦୃଷ୍ଟି ରଖି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାଙ୍କନରେ ପ୍ରଥମ ଥର ପାଇଁ ଡିଜିଟାଲ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ସିବିଏସ୍ଇ ଅଧିକାରୀଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଅନ୍ସ୍କ୍ରିନ୍ ମାର୍କିଂ ଡିଜିଟାଲ୍ ବ୍ୟବସ୍ଥା ଏକ ପ୍ରଗତିଶୀଳ ମାଧ୍ୟମ ପାଲଟିଛି। ଦେଶ ଏବଂ ବିଦେଶର ବହୁ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିଷ୍ଠାନ ଏହି ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଆପଣେଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟା ଜାରି ରହିଛି। ପ୍ରାୟ 17,00,000 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏବେ ସୁଦ୍ଧା 4,00,000 ଛାତ୍ରଛାତ୍ରୀ ଉତ୍ତର ଖାତା ପାଇପାରିଛନ୍ତି। ଏହି

0: ପ୍ରକ୍ରିୟା ମାଧ୍ୟମରେ ପ୍ରାୟ 40 କୋଟି ପରୀକ୍ଷା ଖାତା ଫଟୋକପି କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
1: बच्चों को ट्रांसपेरेंटली अपने मार्क के बारे में जानकारी मिले, उनको ट्रांसपेरेंटली स्कैन कॉपी के माध्यम से उनकी आंसर शीट उनके हाथ में आए, ये ओएसएम की व्यवस्था है। पहली बार देश में सीबीएसई ने इसको प्रयोग किया, उसमें कुछ विसंगति ध्यान में आ रही है, इसको मैं दायित्व लेता हूँ, उसको इसे ठीक करा जाए। हम एक भी विद्यार्थी की ऑन आंसर्ड क्वारी को असमाधित नहीं छोड़ेंगे।
0: ଅତି ବିଶିଷ୍ଟ ବ୍ୟକ୍ତି ଭିଭିଆଇପିଙ୍କ ଗସ୍ତ ଓ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଜିପି, ଆଇଜି, ଗୁପ୍ତଚର ବିଭାଗ, ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ପୁଲିସ୍ ଅଧିକାରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଭିଭିଆଇପିଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ପ୍ରଘଟ ହେଉଥିବାରୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ମାସ ପହିଲାରୁ ଚାଷୀଙ୍କୁ ପ୍ରାମାଣିକ ବିହନ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ କୃଷି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକଠାରୁ କମ୍ ମୌସୁମୀ ବର୍ଷା ଏବଂ ଏଲ୍ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ଖରିଫ୍ ଋତୁ ପାଇଁ ପ୍ରାକ୍ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି। ମରୁଡ଼ି ସ୍ଥିତିର ମୁକାବିଲା ପାଇଁ କୃଷକଙ୍କୁ ସଚେତନ କରାଯିବାକୁ ନିଷ୍ପତ୍ତି ହୋଇଛି। ବିହନ ବଣ୍ଟନରେ ଦୁର୍ଗମ ତଥା କମ୍ ବୃଷ୍ଟିପାତ ନେଇ ପ୍ରଭାବିତ ହେଉଥିବା ଜିଲ୍ଲାଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯିବ। ବିଶ୍ୱ ବଜାରରେ ଅନିଶ୍ଚିତତା ସତ୍ତ୍ୱେ ସାର କମ୍ପାନୀଗୁଡ଼ିକ ପକ୍ଷରୁ ରାଜ୍ୟରେ ଯୋଗାଣ ଅବ୍ୟାହତ ରହିବ ବୋଲି କୃଷି ବିଭାଗ ସୂଚନା ଦେଇଛି। ମାର୍କଫେଡ୍, ପାକ୍ସ ଏବଂ ଲାମ୍ପ ମାଧ୍ୟମରେ ଚାଷୀଙ୍କ ପାଖରେ ନିରନ୍ତର ସାର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଉଚ୍ଚ ଜମି ଏବଂ ବର୍ଷା ଉପରେ ନିର୍ଭରଶୀଳ ଅଞ୍ଚଳଗୁଡ଼ିକରେ ଫସଲ ବିବିଧିକରଣକୁ ଗୁରୁତ୍ୱ ଦେବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ମୌସୁମୀ ପହଞ୍ଚିବାରେ ବିଳମ୍ବ କ୍ଷେତ୍ରରେ ଗୋଷ୍ଠୀଭିତ୍ତିକ ନର୍ସରୀ ବ୍ୟବସ୍ଥା ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁସଲମାନ ସମ୍ପ୍ରଦାୟର ଧାର୍ମିକ ପର୍ବ ଇଦୁଜୁହା ଆଜି ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ଇଦ୍ଗାହ ଏବଂ ମସ୍ଜିଦ୍ରେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଦୁଜୁହାର ଶୁଭେଚ୍ଛା ଜଣାଇ କହିଛନ୍ତି, ଆଜିର ଦିନରେ ସମାଜରେ ଭାଇଚାରା ଏବଂ ଖୁସିର ଭାବନା ଆହୁରି ଗଭୀର ହେଉ। ଏହି ଅବସରରେ ଶ୍ରୀ ମୋଦି ସମସ୍ତଙ୍କ ସଫଳତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି। ଏହି ଉପଲକ୍ଷେ ରାଜ୍ୟର ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ସହିତ ବିଭିନ୍ନ ସ୍ଥାନରେ ଇଦୁଜୁହା ପର୍ବ ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଛି। ଚାରୋଟି ପୌରାଞ୍ଚଳ ସମେତ 7 ବ୍ଲକର 146 ମସ୍ଜିଦ୍ରେ ସାମୂହିକ ପ୍ରାର୍ଥନା, ନମାଜ ପାଠ ଆଦି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଦୁଜୁହା ପର୍ବ ପାଳିତ ହୋଇଛି। ସହରର ଫକୀରାବାଦ, ଗୌଡ଼ଗୋପର, ମେହବୁବାବାଦ, ରଣପଡ଼ା, ଇଦ୍ଗା ମହଲା ଆଦି ସ୍ଥାନରେ ସାମୂହିକ ନମାଜ ପାଠ କରାଯାଇଛି। ରକ୍ତକର୍କଟ ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ରକ୍ତକର୍କଟ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବା। ଗତ ବର୍ଷଠାରୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ 3 ବର୍ଷ ପାଇଁ ଏହି ପ୍ରସଙ୍ଗ ଆଧାରରେ ରକ୍ତକର୍କଟ ଦିବସ ପାଳନ କରାଯାଉଛି। ଏହି ରୋଗ ଅସ୍ଥିମଜ୍ଜାରୁ ଆରମ୍ଭ ହେବା ସହ ରକ୍ତକୋଷର ଉତ୍ପାଦନ ଏବଂ କାର୍ଯ୍ୟକୁ ପ୍ରଭାବିତ କରିଥାଏ, ଫଳରେ ଆକ୍ରାନ୍ତ ରୋଗୀଙ୍କ ରକ୍ତକୋଷର ଅନିୟନ୍ତ୍ରିତ ବୃଦ୍ଧି ହେବା ସହ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ। ଲିକୋମିଆ, ଲିମ୍ପୋମା ଏବଂ ମାୟୋଲୋମା ଭଳି ରକ୍ତକର୍କଟ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ବିଶ୍ୱ କର୍କଟ ଦିବସ ପାଳନ କରାଯାଉଛି। ବିଶ୍ୱ ରକ୍ତକର୍କଟ ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରକ୍ତକର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହଯୋଗ ଏବଂ ସହାନୁଭୂତିର ହାତ ବଢ଼ାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସମୟୋପଯୁକ୍ତ ପରୀକ୍ଷା, ସୁସ୍ଥ ଜୀବନଶୈଳୀ ଏବଂ ସକାରାତ୍ମକ ମନୋଭାବ ଦ୍ୱାରା ଏହି ରୋଗ ବିରୋଧରେ ଲଢ଼େଇକୁ ଆହୁରି ସଶକ୍ତ କରିହେବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ସଚେତନ ହୋଇ ସୁସ୍ଥ ସମାଜ ଗଠନରେ ଭାଗିଦାରୀ ହେବାକୁ ସମସ୍ତଙ୍କୁ ଡକ୍ଟର ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ଋତୁସ୍ରାବ ସମ୍ପର୍କରେ ଭ୍ରାନ୍ତ ଦୂର ଏବଂ ମହିଳା ଓ କିଶୋରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସ୍ୱଚ୍ଛ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଋତୁସ୍ରାବ ମହିଳାଙ୍କ ଜୀବନରେ ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହାକୁ ନେଇ ଲଜ୍ଜା, ଅନ୍ଧବିଶ୍ୱାସ ଏବଂ ବିଭିନ୍ନ କୁସଂସ୍କାର ଦେଖାଦେଇଥାଏ। ସଚେତନତା ଅଭାବରୁ ଅନେକ କିଶୋରୀ ଏବଂ ଏହାଦ୍ୱାରା ପ୍ରଭାବିତ ହେବା ସହ ଶାରୀରିକ ସମସ୍ୟା ଏବଂ ସଂକ୍ରମଣର ଶିକାର ହୋଇଥାନ୍ତି। स्वास्थ्य

ତ ଇଭି ବୋଟ୍ ଚାଲିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ 5 ସ୍ଥାନରେ ଇଭି ବୋଟ୍ ବ୍ୟବସ୍ଥା କରାଯିବ। କୋଲାବ, ହୀରାକୁଦ, ଭିତରକନିକା ଏବଂ ବରକୂଳ ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ମାତୃ ଓ ଶିଶୁ ମୃତ୍ୟୁହାର ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଛି। ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ତାଲିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ତ୍ରୁଟି ସଂଶୋଧନ ଏବଂ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି ସମ୍ପର୍କରେ ଶିବିରରେ ତାଲିମ ପ୍ରଦାନ କରାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କେତେକ ଅଞ୍ଚଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ତେବେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 2 ପର୍ଯ୍ୟନ୍ତ ଗରମ ଏବଂ ଗୁଳୁଗୁଳି ଜାରି ରହିପାରେ। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହିତ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 16 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ମଧ୍ୟରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ସର୍ବାଧିକ 75.2 mm ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କୃଷି ଓ କୃଷକଙ୍କ କଲ୍ୟାଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭିଭିଆଇପିଙ୍କ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ପାଳନ କରୁଛନ୍ତି ଇଦ୍ ଉଜ୍ ଜୁହା ଏବଂ ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର। ସମୟ ଅପରାହ୍ନ 5ଟା। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର, ହିନ୍ଦୀ କଥାଚିତ୍ର ଏବଂ ଆଲବମ୍ ଗୀତକୁ ନେଇ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଗାଇଛନ୍ତି ଗୀତା ଦାସ, ହିସା ବ୍ୟବର୍ତ୍ତା ପୁଷ୍ପା ପଣ୍ଡା ଏବଂ ସାଥୀ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ କର। କଥାଚିତ୍ର ଗୃହଲକ୍ଷ୍ମୀ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ମନ୍ କି ବାତ୍ ହେ ଜନ ଜନ କି, ସଭି କି କୁଛ ଅପନି ସି, ସଂଘର୍ଷୋଁ କେ କୁଛ କିସ୍ସେ, କାହାନୀ କୁଛ ସଫଲତାଓଁ କି, ଅନକହୀ ବିରାସତ କି, ଉମ୍ମୀଦେ ନୟେ ଭାରତ କି। ମହିନେ କେ ଆଖରୀ ରବିବାର କା ରହତା ହୈ ଇନ୍ତଜାର, ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ, ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ, ହୋତୀ ହୈ ମନ କି ବାତ ପ୍ରଧାନମନ୍ତ୍ରୀ କେ ସାଥ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन से संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें, रविवार 31 मई सुबह 11 बजे मन की बात।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର କୁଲି ନମ୍ବର 1, ଗୀତଟି ଗାଇଛନ୍ତି କୁମାର ସାନୁ ଏବଂ ପୂର୍ଣ୍ଣିମା।

0: ପୁଣି ଥରେ
1: ଆପଣ ଡିଜିଟାଲ ଆରେଷ୍ଟ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ।
2: 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
0: ସାର୍ ଏତେ କୋଉଠୁ?
2: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
0: ସାର୍ 2 ଲକ୍ଷ
3: କଣ ହେଲା ବାପା?
0: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
1: ଆରେ
0: କାଟିଦେଲା,
3: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
0: ଫ୍ରଡ୍?
3: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
0: ତ ଟଙ୍କା ହରେଇବେ।
4: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: କଣ ରିମା, ଘରେ ସୋଲାର ଲଗେଇଦେଲ?
6: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
5: ଚିନ୍ତା ନାହିଁ ମାନେ?
6: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
5: ସତରେ?
6: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
7: ଆଜ୍ଞା ହଁ, PM ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
8: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ CTG ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା Juk 2 ବିଜ୍ଞାନ, Juk 2 ବାଣିଜ୍ୟ ଓ Juk 2 କଳା। ସେହିପରି Juk 3 ବିଜ୍ଞାନ ୱିଥ୍ ଅନର୍ସ, Juk 3 ବାଣିଜ୍ୟ ୱିଥ୍ ଅନର୍ସ, Juk 3 କଳା ୱିଥ୍ ଅନର୍ସ ସହ BSc କମ୍ପ୍ୟୁଟର ସାଇନ୍ସ, MSW, MFC, ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି ଏବଂ AICT ନ୍ୟୁ ଦିଲ୍ଲୀ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ MBA, MCA, BBA, BCA ରେ ନାମଲେଖା ମଧ୍ୟ ଚାଲୁଅଛି। ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ CTG ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ CTG ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ BSc ନର୍ସିଂ ଏବଂ GNM ନର୍ସିଂରେ ମଧ୍ୟ ନାମଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 7008869080 ରେ ଯୋଗାଯୋଗ କରିପାରିବେ।

ଆଜିର ଉପସ୍ଥାପନରେ ମୁଁ ଆପଣଙ୍କର ପ୍ରିୟ ପ୍ରଦୀପ। ଶ୍ରୋତା ବନ୍ଧୁ, ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ଅତିକ୍ରମ କରି ଆଜି 90 ବର୍ଷରେ ପାଦ ଥାପିଛି ଆମ କେନ୍ଦୁଝର ଆକାଶବାଣୀ। 90ଟି ନିଦାଘ, 90ଟି ବର୍ଷା, 90ଟି ବସନ୍ତର ଅନୁଭବର ଅନୁଭବୀ ଆକାଶବାଣୀ ଶିକ୍ଷା, ସୂଚନା, ସଂସ୍କୃତି, ପରମ୍ପରା, ମନୋରଞ୍ଜନକୁ ପ୍ରତ୍ୟେକ ଜନମାନସରେ ପହଞ୍ଚାଇବାର ଏକ ପ୍ରମୁଖ ମାଧ୍ୟମ ଏହି ଆକାଶବାଣୀ।

ଆମ ଯୁବବନ୍ଧୁମାନଙ୍କ ପାଇଁ କିଛି କମ୍ କରିନାହିଁ ଆମ ଆକାଶବାଣୀ। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାର ବିକାଶ ନିମନ୍ତେ କେତେ ଯେ ତଥ୍ୟ କାର୍ଯ୍ୟକାରିତା, ସରକାରଙ୍କର ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରଗତିମୂଳକ କାର୍ଯ୍ୟକ୍ରମକୁ ଆମ ନିକଟରେ ପହଞ୍ଚାଇବାରେ କେତେ ଯେ ସହାୟକ ହୋଇଛି ତାହା ସହଜରେ ଅନୁମେୟ। ସେସବୁ ଶୁଣି ବୁଝି ଆମ ଯୁବବନ୍ଧୁମାନେ ଶିକ୍ଷା କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି ନିଶ୍ଚୟ।

ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅନେକ କିଛି ଉପଯୋଗିତା ପହଞ୍ଚାଇ ପାରିଛି ଆମ ଯୁବପିଢ଼ିମାନଙ୍କ ମଧ୍ୟରେ। ସ୍ୱାସ୍ଥ୍ୟର କିପରି ଯତ୍ନ ନେଇ ହେବ, ଯୋଗ ପ୍ରାଣାୟାମ ମାଧ୍ୟମରେ ସ୍ୱାସ୍ଥ୍ୟର ଉନ୍ନତି କରିବା, ନିରୋଗ ରହିବା, କୌଣସି ରୋଗର ଉପଚାର ନିମନ୍ତେ ଚିକିତ୍ସକମାନଙ୍କର ପରାମର୍ଶ, ବିଭିନ୍ନ ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣର ପରାମର୍ଶ ଭଳି ଅନେକ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇ ଆମମାନଙ୍କ ପାଇଁ କେତେ ଯେ ଉପଯୋଗୀ ହୋଇପାରିଛି ତାହା ନିଶ୍ଚୟ ସ୍ୱାଗତଯୋଗ୍ୟ।

ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ତଥା ଆଧୁନିକତାର ଦ୍ୱାହି ଦେଇ ଆମ ଯୁବ ସମାଜ ଆଜି ବିପଥଗାମୀ ହେବାକୁ ବସିଛି। ଭୁଲିଯାଉଛନ୍ତି ଆମ କଳା, ସଂସ୍କୃତି, ପରମ୍ପରା ଆଉ ସଂସ୍କାରକୁ। ସେଥିରୁ ମୁକୁଳେଇ ଆଣି ବିଭିନ୍ନ ସଂସ୍କାରଧର୍ମୀ ସାଂସ୍କୃତିକ ପାରମ୍ପରିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଯୁବ ସମାଜ ନିକଟରେ ପହଞ୍ଚାଇବାର ପ୍ରୟାସ ଜାରି ରଖିଛି ଆମ ଆକାଶବାଣୀ।

ଏସବୁ ବ୍ୟତୀତ ଆମ ଯୁବ ସମାଜ ଚାହେଁ ଟିକେ ମନୋରଞ୍ଜନର ଖୋରାକ, ପ୍ରେମ ପ୍ରୀତି ଭଲ ପାଇବାର ପରିଭାଷାକୁ ଟିକେ ବୁଝିବା ପାଇଁ ବିଭିନ୍ନ ସଙ୍ଗୀତ, ନାଟକ, ଗୀତିକଥା, ଅନୁଭୂତିର କଥା ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମନୋରଞ୍ଜନ ସହ ସଫଳ ପ୍ରେମ କାହାଣୀ, ପ୍ରତାରଣାର କରୁଣ କାହାଣୀକୁ ବଖାଣିଥାଏ ଆମ ଆକାଶବାଣୀ।

ତେଣୁ ଏସବୁଥିରୁ ଆମେ ବୁଝିପାରିବା ଆକାଶବାଣୀ ଆମ ଯୁବ ସମାଜ ପାଇଁ ତାର ଉପଯୋଗିତା କେତେ, ଉପାଦେୟତା କେତେ। ତେବେ ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଯୁବବାଣୀ କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ କେନ୍ଦୁଝର, ସମୟ ସନ୍ଧ୍ୟା 6। ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଛଡ଼ାବାଜି 2 ମିନିଟ୍ରେ ପ୍ରଚାର କରିବୁ ବନ ସୁରଭି, ଏଥିରେ ଶୁଣିବେ ବାଥୁଡ଼ି ଗୀତ, ପରିବେଷଣ କରିବେ ଅଭିମନ୍ୟୁ ନାୟକ ଏବଂ ସାଥୀ। ଛଡ଼ାବାଜି 10 ମିନିଟ୍ରେ ରାମଚରିତ ମାନସ, ଛଡ଼ାବାଜି 30 ମିନିଟ୍ରେ ବିକାଶ ମନ୍ତ୍ର ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟ କେନ୍ଦ୍ରରୁ। ରାତି 7ଟାରେ ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ। 7:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ରାତି 8ଟାରେ ପ୍ରଚାର କରିବୁ କେତୋଟି ଦେଶଭକ୍ତି ଗୀତ। 8:15ରେ ଆଜିର ଅତିଥି କାର୍ଯ୍ୟକ୍ରମରେ ଶୁଣିବେ ନିଶାମୁକ୍ତିରେ ରେଡିଓର କାର୍ଯ୍ୟକ୍ରମ 90 ବର୍ଷର ସଚେତନତା, ଏ ସମ୍ବନ୍ଧରେ ଏକ ସାକ୍ଷାତକାର ଡକ୍ଟର ନିରଞ୍ଜନ କୁମାର ବେହେରାଙ୍କ ସହିତ। ରାତି 9:15ରେ ଆପ୍କେ ଲିଏ, 9:30ରେ ଛାୟା ଗୀତ ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। ରାତି 10ଟାରେ ଲୋକଗୀତ କ୍ରମରେ ଶୁଣିବେ ଘୋଡ଼ାନାଚ ଗୀତ, ପରିବେଷଣ କରିବେ କ୍ଷୀରୋଦ ଚନ୍ଦ୍ର ଦାସ ଏବଂ ସାଥୀ। 10:30ରେ ସିନେ ତରଙ୍ଗ କାର୍ଯ୍ୟକ୍ରମରେ ଶୁଣିବେ କେତୋଟି କଥାଚିତ୍ର ଗୀତ। ଏଇଥିଲା ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ବନ ସୁରଭି। ଆଜି ଏଥିରେ ଶୁଣନ୍ତୁ ବାଥୁଡ଼ି ଗୀତ, ପରିବେଷଣ କରିଛନ୍ତି ଅଭିମନ୍ୟୁ ନାୟକ ଏବଂ ସାଥୀ।

0: ପ୍ରାଣୀପାଳକମାନେ ଧ୍ୟାନ ଦିଅନ୍ତୁ, ଗ୍ରୀଷ୍ମ ପ୍ରବାହକୁ ଧ୍ୟାନରେ ରଖି ପଶୁପକ୍ଷୀମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ପଦକ୍ଷେପ ନିଅନ୍ତୁ।
1: ଗୃହପାଳିତ ପ୍ରାଣୀଙ୍କୁ ଦିନ 11ଟାରୁ ଅପରାହ୍ନ 4ଟା ମଧ୍ୟରେ ଟାଣ ଖରାରେ ନ ଛାଡ଼ି ଗୁହାଳ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପ୍ରାଣୀଙ୍କ ପାଇଁ ସ୍ୱଚ୍ଛ ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରନ୍ତୁ।
1: ଆଜବେଷ୍ଟସ୍ କିମ୍ବା ଟିଣ ଛପର ଗୁହାଳ ଉପରେ ନଡ଼ା ଓ ଡାଳପତ୍ର ବିଛାଇ ତାପମାତ୍ରା ନିୟନ୍ତ୍ରଣ କରନ୍ତୁ।
0: ଗାଈ ଗୋରୁମାନଙ୍କୁ ଗାଧୋଇ ଦେବା ସହିତ ସବୁଜ ଘାସ, ନଡ଼ା ଏବଂ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ।
1: ଗୁହାଳର କବାଟ ଓ ଝରକାରେ ଓଦା ଅଖା ଝୁଲାଇ ରଖନ୍ତୁ, ଏହାଦ୍ୱାରା ଗୁହାଳ ଭିତର ଥଣ୍ଡା ରହିଥାଏ।
0: ବୁଲା ପଶୁପକ୍ଷୀମାନଙ୍କ ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତର ଶିକାର ହେଲେ ପ୍ରାଣୀମାନଙ୍କୁ ତୁରନ୍ତ ଥଣ୍ଡା ଛାଇ ଜାଗାକୁ ନେଇ ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ ଏବଂ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରନ୍ତୁ।
0: ପରାମର୍ଶ ପାଇଁ 7205598125 କିମ୍ବା ଟୋଲ୍ ଫ୍ରି ନମ୍ବର 1553333 କଲ୍ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

0: ମ୍ୟାଡାମ ନମସ୍କାର।
1: ନମସ୍କାର ଆଜ୍ଞା।
0: ମ୍ୟାଡାମ ଆପଣଙ୍କୁ ଆମ ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଅଛି। ତେବେ ମ୍ୟାଡାମ କାର୍ଯ୍ୟକ୍ରମର ଆଲୋଚନା ଆଡକୁ ତ ଆମେ ନିଶ୍ଚିନ୍ତ ଭାବେ ଯିବା, ତା ପୂର୍ବରୁ ଆପଣଙ୍କ ପରିଚୟଟି ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇ ଦେବେ।
1: ମୋ ନାଁ ହେଉଛି ସବିତା ପୁରୋହିତ। ମୁଁ ଜଣେ SHG ମେମ୍ବର ବି ଅଛି ଆଉ ECE ମେମ୍ବର ବି ଅଛି।
0: ଆମର ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି
2: ସୁଭଦ୍ରା ଯୋଜନା।
0: ମ୍ୟାଡାମ ପ୍ରଥମେ ଆମକୁ କୁହନ୍ତୁ ଯେ ଏଇ ଯୋଉ ସୁଭଦ୍ରା ଯୋଜନା, ଏଇଟା କୋଉ ପ୍ରକାର ଯୋଜନା ଏବଂ ଏହାର ଉଦ୍ଦେଶ୍ୟ କ'ଣ?
1: ସୁଭଦ୍ରା ଯୋଜନାଟି ମାନେ ହେଉଛି ଆମର ଓଡ଼ିଶା ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା। ଏହାର ଉଦ୍ଦେଶ୍ୟ ହେଲା ରାଜ୍ୟରେ ମହିଳାମାନଙ୍କୁ ଆର୍ଥିକ ଭାବରେ ଶକ୍ତିଶାଳୀ କରାଇବା ଏବଂ ସେମାନେ ଯେମିତି ଅନ୍ୟ ଉପରେ ନିର୍ଭର ନ କରି ନିଜରେ ଏକ ଛୋଟ ବ୍ୟବସାୟ କରି ନିଜେ କିଛି ଅର୍ଥ ଆମଦାନୀ କରିପାରିବେ। ଏଇଟା ହିଁ ତାଙ୍କର ଉଦ୍ଦେଶ୍ୟ।
0: ଏଇ ଯୋଉ ଯୋଜନାରେ ଆମେ ଯୋଉ ଶୁଣୁଛେ ଯେ ଏଥିରେ ପ୍ରଥମ କିସ୍ତି, ଦ୍ୱିତୀୟ କିସ୍ତି ଯୋଉ ମିଳୁଛି, ଯୋଉ ଟଙ୍କାଟା ମିଳୁଛି, କ'ଣ ପ୍ରୋସେସ୍ ରହିଛି, କେମିତି ମିଳୁଛି?
1: ମାନେ ବର୍ଷକୁ 2 ଥର ହିସାବରେ ଦିଆଯାଉଛି। ଗୋଟେ ହେଉଛି ମହିଳା ଦିବସ ଆଉ ଗୋଟେ ହେଉଛି ରାକ୍ଷୀ ପୂର୍ଣ୍ଣିମା। ଗୋଟେ କିସ୍ତିରେ 5,000 ଆସିବ, ପୁଣି ରାକ୍ଷୀ ପୂର୍ଣ୍ଣିମାରେ ପୁଣି 5,000। ସେମାନେ ବର୍ଷକୁ 10,000 ଟଙ୍କା ଦଉଛନ୍ତି। ଏହା ଡାଇରେକ୍ଟ ଏକାଉଣ୍ଟରେ ତାଙ୍କର ନିଜର ମା ମାନଙ୍କର ନିଜ ନିଜର ଏକାଉଣ୍ଟ ଅଛି, ସେ ଏକାଉଣ୍ଟକୁ ଟଙ୍କା ଆସୁଛି। ଏମାନେ ଯାଇ ନିଜ ଏକାଉଣ୍ଟରୁ ଟଙ୍କାଟିକୁ ଉଠେଇକି ଆଣୁଛନ୍ତି। ଏବେ ବର୍ତ୍ତମାନ ଯୋଉଟା ମିଳିଲା, ଚତୁର୍ଥତମ କିସ୍ତିଟା ମିଳିଲା, ଆଉ ସେଇଟା ବି ମହିଳା ଦିବସ ଥିଲା, ସେ ଦିନ ମିଳିଲା ସେମାନଙ୍କୁ।
0: ଏଇ ଯୋଉ ଟଙ୍କା ଗୁଡା ମିଳୁଛି ମ୍ୟାଡମ, ନାରୀ ମାନଙ୍କର କେତେ କାର୍ଯ୍ୟକାରୀ ହେଇପାରୁଛି ଏଇ ଟଙ୍କା ଗୁଡିକ?
1: ଯେତିକି ଟଙ୍କା ସରକାରଙ୍କ ତରଫରୁ ଆସିଲାଣି ତାହା ନାରୀମାନେ ନିଜର କାର୍ଯ୍ୟରେ ଲଗେଇ ପାରୁଛନ୍ତି। 5,000 ଟଙ୍କା ସରକାର ଯୋଉ ଦଉଛନ୍ତି, ସେମାନେ ଗୋଟେ ଛୋଟ ବ୍ୟବସାୟ କରିକି ନିଜର କିଛି ଅର୍ଥ ଆମଦାନୀ ସେଥିରୁ କରୁଛନ୍ତି।
0: ଏଇ ଯୋଜନାଟି କେତେ ଲାଭକାରୀ ହେଲାଣି ବର୍ତ୍ତମାନ ସୁଦ୍ଧା ଯେବେଠୁ ଆରମ୍ଭ ହୋଇଛି?
1: ଆଜିକୁ ସରକାର ଆମକୁ ଯେତିକି ଦେଲେଣି, ଗୋଟେ କୋଟିରୁ ଅଧିକ ମାନେ ମହିଳାଙ୍କୁ ଏବେ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ମିଳିଗଲାଣି। ସେମାନେ ଯୋଉ ଆମର 2ଟି କିସ୍ତିରେ ପଇସା ଦଉଛନ୍ତି, ମହିଳା ଦିବସରେ 5,000, ରାକ୍ଷୀ ପୂର୍ଣ୍ଣିମାରେ 5,000, ସେଇ 5,000ଟିଙ୍କୁ ନେଇକିରି ମହିଳାମାନେ ଯୋଉମାନେ କିଛି କରିପାରୁନଥିଲେ, ସେମାନେ ଗୋଟେ ଛୋଟ ଛୋଟ ବ୍ୟବସାୟ, ଯେମିତି କିଏ

0: କରିବା, କିଛି ନେଇ ମାର୍କେଟରେ ତାର ବିଜନେସ କରିବା ଷ୍ଟାର୍ଟ କଲା, କିଏ ଗୋଟେ ଛୋଟ ସିଲେଇ ଦୋକାନଟିଏ ଖୋଲିକିରି ସେ ସିଲେଇ କରିପାରିଲା, କିଏ ଛତୁ ବିଜନେସ କରିପାରିଲା। ଏମିତି ସେମାନେ ମହିଳାମାନେ ନିଜ ନିଜର କିଛି ନା କିଛି ଛୋଟ ଛୋଟ ଯେମିତି ଷ୍ଟେସନାରୀ ଦୋକାନ କଲା, ଏମିତି କରି ମହିଳାମାନେ ବହୁତ ଲାଭପ୍ରଦ ହେଲେଣି। ଏଥିରେ ସେମାନେ ନିଜେ ଯେମିତି ରୋଜଗାର କରିପାରୁନଥିଲେ, ପଇସାଟିଏ କୋଉଠି ପାଉନଥିଲେ, ସରକାରଙ୍କର ସାହାଯ୍ୟ ଯୋଗୁରୁ ସେମାନେ ଏ ପଇସାଟିକୁ ପାଇକି ନିଜେ କାର୍ଯ୍ୟରେ କରି ନିଜେ ଆଗକୁ ବଢି ପାରୁଛନ୍ତି। ତାଙ୍କୁ କାହା ପାଖରେ ବି ହାତ ପତେଇବାକୁ ଏବେ ପଡୁନି। ସେମାନେ କିଛି ନା କିଛି ଅର୍ଥ ରୋଜଗାର କରିକି ନିଜର ପରିବାରକୁ ଦେଖିପାରୁଛନ୍ତି ଏବଂ ନିଜର ଖର୍ଚ୍ଚ ବି ମ୍ୟାଡମ୍ ମେଣ୍ଟେଇ ପାରୁଛନ୍ତି। ସେମାନେ
1: ଏହି ଯୋଜନାକୁ ନେଇକି ଆମ ଭାରତ ସରକାର କଣ ଆଗକୁ ତାଙ୍କ ଉଦ୍ଦେଶ୍ୟ ଲକ୍ଷ୍ୟ କଣ ରଖିଛନ୍ତି ଆମ ନାରୀ ସମାଜ ପାଇଁ?
0: ସରକାର ଭାବୁଛନ୍ତି କି ମାନେ ଆମର ଦେଶରେ ଯେମିତି କୌଣସି ନାରୀ ଆଉ ମାନେ ବସିକିରି ନ ରୁହନ୍ତୁ କି କାହା ପାଖରେ ସେ ହାତ ନ ପତାନ୍ତୁ, ସେଥିଲାଗି ସରକାର ଚାହୁଁଛି ମୁଁ ସବୁବେଳେ ଏମିତି ନାରୀମାନଙ୍କୁ କିଛି ନା କିଛି ସାହାଯ୍ୟ କରିବି, ଯାହାଫଳରେ ନାରୀମାନେ ନିଜେ କିଛି କରିପାରିବେ ଏବଂ ଆଗକୁ ବଢିପାରିବେ, ସମସ୍ତଙ୍କ ସାଙ୍ଗରେ ସେମାନେ ସମାନ ହେଇପାରିବେ। କାହିଁକି ନା ଦେଖନ୍ତୁ ଏବେ ବି ବହୁତ ଜଣ ଅଛନ୍ତି ଯାହାକି ନାରୀମାନେ ପାଠ ନ ପଢିନାହାନ୍ତି, ସେମିତି ତାଙ୍କୁ କୌଣସି ସର୍ଭିସ ବି ମିଳିପାରୁନି। ତ ସରକାରଙ୍କ ଦ୍ୱାରା ଯୋଉ ଏତିକି ଆର୍ଥିକ ସାହାଯ୍ୟ ତାଙ୍କୁ ମିଳୁଛି, ସେମାନେ ସେଇଥିରେ କିଛି ନା କିଛି କରିକିରି ମ୍ୟାଡମ୍ ସେମାନେ ପାଞ୍ଚ ଲୋକ ସାମ୍ନାରେ ଠିଆ ହେଇପାରୁଛନ୍ତି। ତ ସେଥିଲାଗି ସେମାନେ ସରକାର ଭାବୁଛି କି କୌଣସି ମହିଳା ମୋର ଆଉ ଏମିତି ଖାଲି ନ ବସନ୍ତୁ, ସେମାନେ ନିଜେ କିଛି ନା କିଛି ରୋଜଗାର କରନ୍ତୁ, ଏଇଟା ସରକାରଙ୍କର ଆଗକୁ ଚେଷ୍ଟାଧାରା ରହିଛି।
1: ମ୍ୟାଡମ୍ କୁହନ୍ତୁ ଯେ ଆପଣଙ୍କର ଯୋଉ SHG ଗ୍ରୁପ ଅଛି ତା ଦ୍ଵାରା ଏହା କେମିତି ବା କେତେ କାର୍ଯ୍ୟକାରୀ କରାଯାଇଛି ଆଜି ପର୍ଯ୍ୟନ୍ତ?
0: ଦେଖନ୍ତୁ SHG ମା ମାନେ ଯେବେ ସରକାରଙ୍କ ଦ୍ଵାରା ଏ ନିୟମଟି ଲାଗୁ ହେଲା, ସେମାନେ ଏଥିପାଇଁ ବହୁତ କାର୍ଯ୍ୟରତ ରହିଲେ। ସେମାନେ ସମସ୍ତେ SHG ମା ମାନେ ଘର ଘର ବୁଲି ଏ ଯୋଜନା ବିଷୟରେ ସମସ୍ତଙ୍କୁ ମ୍ୟାଡମ୍ ବୁଝେଇବାକୁ ଲାଗିଲେ। ତାପରେ ରହିଲା ସେମାନଙ୍କର କିପରି ଭାବରେ ଫର୍ମ ଫିଲଅପ୍ ହବ, ଫର୍ମ ଟି କୋଉଠୁ ଆସିବ, ସେମାନେ ଫର୍ମ ଆଣିକି ସମସ୍ତଙ୍କର ମହିଳାମାନଙ୍କୁ ଯୋଗେଇ ଦେଲେ। ମହିଳାମାନଙ୍କୁ ଯୋଗେଇ ସାରିଲା ପରେ ତାଙ୍କର ଫର୍ମ ଯେଉଁମାନେ ଫିଲଅପ୍ କରିପାରିଲେନି ସେମାନେ ଫର୍ମ ଫିଲଅପ୍ କରିବାରେ ତାଙ୍କୁ ସାହାଯ୍ୟ କଲେ। ଏଟା କିପରି ଭାବରେ କୋଉଠି ନେଇକି ଫର୍ମ ଦିଆଯିବ ସେ ବିଷୟରେ ବୁଝେଇଲେ, ଏବଂ ଯାହାର ଯେମିତି ପର୍ସନାଲ ଏକାଉଣ୍ଟ ନଥିଲା, ଏଟା ତ ପର୍ସନାଲ ଏକାଉଣ୍ଟରେ ଟଙ୍କାଟି ଆସିବ ବୋଲିକିରି କୁହା ହେଇଥିଲା, ତ ସେଥିପାଇଁ ସେମାନେ ଯାହାର ଏକାଉଣ୍ଟ ନଥିଲା ଏକାଉଣ୍ଟ କିପରି ଖୋଲିବ, କୋଉଠି ଏଟା ଇଏ କରିବ, କୋଉ ବ୍ୟାଙ୍କକୁ ଯିବ, ସବୁ ବିଷୟରେ SHG ମା ମାନେ ସେମାନଙ୍କୁ ବୁଝେଇ ଦେଇ ଏକାଉଣ୍ଟକୁ ଖୋଲେଇଲେ ଏବଂ ଫର୍ମ ବି ଫିଲଅପ୍ କଲେ। ଏସବୁ SHG ମା ମାନଙ୍କର ବହୁତ ରହିଛି ଅବଦାନ। ମ୍ୟାଡମ୍ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି କି ଆମର ମହିଳାମାନଙ୍କୁ ଏତିକି ଦେଇ ବହୁତ ଲାଭପ୍ରଦ କରାଇଛନ୍ତି।
1: ଖୁବ ସୁନ୍ଦର ମ୍ୟାଡମ୍, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ୍।

0: ଚନ୍ଦା।
1: ତେବେ ଶ୍ରୋତା ବନ୍ଧୁ, ଶୁଣିଲେ ନା
2: ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନାରୀ ସଶକ୍ତିକରଣ ପାଇଁ ଯୋଜନାମାନ କରାଯାଉଅଛି। ଏହିସବୁ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାରୀମାନେ ସ୍ୱାବଲମ୍ବୀ, ସୁଶିକ୍ଷିତା, ସୁସ୍ଥ ଓ ସମ୍ମାନିତ ଜୀବନଯାପନ କରିପାରିବେ। ସମାଜର ମୂଳ ଶକ୍ତି ଭାବରେ ନାରୀମାନେ ଯେତେବେଳେ ଶକ୍ତିଶାଳୀ ହେବେ, ଦେଶର ଆଗକୁ ବଢ଼ିବାର ଗତି ମଧ୍ୟ ଦ୍ରୁତ ହେବ। ତେଣୁକରି ଆମ ସମସ୍ତଙ୍କର କର୍ତ୍ତବ୍ୟ ଯେ ଆମେ ଏହି ସବୁ ପଦକ୍ଷେପକୁ ସ୍ୱାଗତ କରି ତାହାର ସଚେତନତାକୁ ଆପଣେଇବା ଓ ସେଇ ମାର୍ଗରେ ଯାଇ ନିଜର ଦାୟିତ୍ୱ ତୁଲାଇବା। ଆମର ଏହି ସୁଭଦ୍ରା ଯୋଜନାରେ ନାରୀ ସମାଜ ପାଇଁ କେତେ ସୁବିଧା ଏବଂ ସୁଯୋଗ ରହିଛି, ତେଣୁକରି ଆସନ୍ତୁ ଏହି ସୁଭଦ୍ରା ଯୋଜନାର ସୁବିଧା ସୁଯୋଗକୁ ଆପଣାନ୍ତୁ ଏବଂ ନାରୀ ସମାଜ ସଶକ୍ତ ହୁଅନ୍ତୁ।

ଶୁଣିଲେ ଆକାଶବାଣୀ ରାଉରକେଲା କେନ୍ଦ୍ରଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ସୌମ୍ୟାଶ୍ରୀ ମହାନ୍ତି। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି PM ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ ଏବେ ଲଗେଇବାକୁ ହିଁ ପଡିବ। PM ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ପଞ୍ଜୀକୃତ କରନ୍ତୁ PM ସୂର୍ଯ୍ୟଘର .gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ସରକାରର 2 ବର୍ଷ ପୂର୍ତ୍ତିର ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଫଳତା ଓ ଉପଲବ୍ଧି ସମ୍ପର୍କରେ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ଆସନ୍ତା ଜୁନ୍ 12-21 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିରାଡ଼ମ୍ବର ଭାବେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ କରିବା ଲାଗି ନିଷ୍ପତ୍ତି ହୋଇଛି। ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ସରକାରଙ୍କ ଆଭିମୁଖ୍ୟ, ଜନକଲ୍ୟାଣକାରୀ ଯୋଜନା ଏବଂ ଏହାର ସୁଫଳ ବିଷୟରେ ଯେଭଳି ସାଧାରଣ ଲୋକଟିଏ ସୂଚନା ପାଇପାରିବ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 2 ବର୍ଷ ପୂର୍ତ୍ତି ନିମନ୍ତେ ପାଳନ ହେବାକୁ ଥିବା ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ପୂର୍ବାହ୍ନ 11ଟା ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା 2024ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବୁବୁନ୍ ସାହୁଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗ୍ରାମର ବୁବୁନ୍ ସାହୁଙ୍କୁ ଓସିଏସ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଜନସେବା ପ୍ରଶାସନର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ବୁବୁନ୍ ସାହୁ ବର୍ତ୍ତମାନ ଓଡ଼ିଶା ପୁଲିସର ଡିଏସ୍ପି ଭାବେ ପ୍ରଶିକ୍ଷଣ ନେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ CUET UG 2026 ପରୀକ୍ଷା ନିମନ୍ତେ ସଂଶୋଧିତ ପରୀକ୍ଷା ତାରିଖ ଏବଂ ଆଡ୍ମିଟ୍ କାର୍ଡ଼ ପ୍ରଦାନ ଘୋଷଣା କରାଯାଇଛି। ଚଳିତ ମାସ 31 ତାରିଖ ଏବଂ ଆସନ୍ତା ମାସ 6 ଓ 7 ତାରିଖରେ ଏଥିନିମନ୍ତେ ପ୍ରବେଶିକା ପରୀକ୍ଷା ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆଜି ହେବାକୁ ଥିବା ପରୀକ୍ଷା ଇଦୁଲ

0: ଆଜିହା ପାଇଁ ପୁନଃ ନିର୍ଦ୍ଧାରିତ କରାଯାଇଛି। ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷା ଲାଗି ପ୍ରାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡ ପ୍ରଦାନ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ cuet.nta.nic.inରେ ଡାଉନ୍ଲୋଡ଼୍ କରି ଆଡ୍ମିଟ୍ କାର୍ଡ ପାଇପାରିବେ। ଆସନ୍ତା ମାସ 6 ଓ 7 ତାରିଖରେ ହେବାକୁ ଥିବା ପରୀକ୍ଷା ଲାଗି ଖୁବ୍ ଶୀଘ୍ର ଆଡ୍ମିଟ୍ କାର୍ଡ ପ୍ରଦାନ କରାଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାବିଯାନ 2026 ଅଧୀନରେ ପୁରୀ ଜିଲ୍ଲାରେ ଆୟୋଜିତ ଶିବିରରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଶିକ୍ଷଣ ବର୍ଗରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ, ସାଂସଦ ସମ୍ବିତ ମହାପାତ୍ର, ବିଧାୟକ ଓମ୍ ପ୍ରକାଶ ମିଶ୍ର, ପୁରୀ ବିଧାନସଭା କ୍ଷେତ୍ରର ଅନେକ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଏଥିରେ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳର ଆର୍ଥିକ ବିକାଶ ଓ ସ୍ୱାବଲମ୍ବନ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକ ଜିଲ୍ଲା ସୋହଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲିପଡ଼ାଠାରେ ଏକ ନୂତନ ବିପଣି କେନ୍ଦ୍ର ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ସୁରଜ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗ୍ରାମର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ବିପଣି କେନ୍ଦ୍ର ନିର୍ମାଣ ଦ୍ୱାରା ସ୍ଥାନୀୟ ଜନସାଧାରଣ ଦୈନନ୍ଦିନ ବଜାର ସୁବିଧା ସହ ଅଞ୍ଚଳର କ୍ଷୁଦ୍ର ବ୍ୟବସାୟୀ, ଚାଷୀ ଓ ଯୁବକ ଯୁବତୀଙ୍କ ପାଇଁ ନୂତନ ବ୍ୟବସାୟିକ ଓ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ସୁରଜ କହିଛନ୍ତି। ପିତେଇପୁରଠାରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଚାରାରୋପଣ କାର୍ଯ୍ୟକ୍ରମ ଓ ରାସନ କାର୍ଡ ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସଜିଦ୍ରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଆଝା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ସମସ୍ତଙ୍କୁ ସୁଖ, ଶାନ୍ତି ଏବଂ ସମୃଦ୍ଧି ପ୍ରଦାନ କରିବ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଇଦ୍ ଉଲ୍ ଆଝା ପର୍ବ ସମାଜରେ ଭ୍ରାତୃଭାବ ଏବଂ ଶାନ୍ତି ପ୍ରତିଷ୍ଠା ଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କର ସାଫଲ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ସଦ୍ଭାବ, ତ୍ୟାଗ ଓ ଭାଇଚାରାର ଅନନ୍ୟ ପର୍ବ ଇଦ୍ ଉଜ୍ ଜୁହା ପାଳିତ ହୋଇଯାଇଛି। ସଦର ମହକୁମାର 2 ମସଜିଦ୍ରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ସାମୂହିକ ନମାଜ ପାଠ କରାଯାଇଥିଲା। ଇସଲାମ ଧର୍ମର ମାନବିକ ମୂଲ୍ୟବୋଧ ଓ ଦେଶର ସଂହତି ଓ ସମ୍ପ୍ରୀତି ଉପରେ ଭାଇଚାରାକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ଏହି ପର୍ବ ପାଳିତ ହୋଇଯାଇଛି। ସ୍ଥାନୀୟ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଦେଶର ପ୍ରଗତି, ବିଶ୍ୱଶାନ୍ତି ଓ ସଦ୍ଭାବନା ପାଇଁ ସାମୂହିକ ନମାଜ ପାଠ ମଧ୍ୟ କରାଯାଇଥିଲା। ଋତୁସ୍ରାବ ସମ୍ପର୍କରେ ଭ୍ରାନ୍ତ ଦୂର କରିବା, ମହିଳା ଓ କିଶୋରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଋତୁସ୍ରାବ ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହାକୁ ନେଇ ଲଜ୍ଜା, ଅନ୍ଧବିଶ୍ୱାସ ଓ ବିଭିନ୍ନ କୁସଂସ୍କାର ଦେଖାଦେଇଥାଏ। ସଚେତନତା ଅଭାବରୁ ଅନେକ କିଶୋରୀ ଏହାଦ୍ୱାରା ପ୍ରଭାବିତ ହେବା ସହ ଶାରୀରିକ ସମସ୍ୟା ଓ ସଂକ୍ରମଣର ଶିକାର ହୋଇଥାନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଋତୁସ୍ରାବ ସମୟରେ ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବା ସହିତ ପୁଷ୍ଟିକର ଖାଦ୍ୟ ଓ ପର୍ଯ୍ୟାପ୍ତ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନିଃଶୁଳ୍କରେ ସାନିଟାରୀ ପ୍ୟାଡ୍ ବଣ୍ଟନ ଓ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଶିକ୍ଷା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ଋତୁସ୍ରାବ ସମ୍ପର୍କରେ ଆଲୋଚନା, ସଠିକ୍ ତଥ୍ୟ, ସ୍ୱଚ୍ଛତା ପ୍ରତି ସଚେତନତା ମାଧ୍ୟମରେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସମ୍ମାନକୁ ସୁରକ୍ଷିତ ରଖାଯାଇପାରିବ। ଭୁବନେଶ୍ୱରଠାରେ ଏହି ଅବସରରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମ୍ମିଳନୀରେ ଯୋଗଦେଇ କହିଛନ୍ତି, ଋତୁସ୍ରାବକୁ ଏକ ସାମାଜିକ କୁପ୍ରଥା ଭାବେ ଗ୍ରହଣ ନକରି ଏ ସମ୍ପର୍କରେ ମୁକ୍ତ ଆଲୋଚନାର ଆବଶ୍ୟକତା ରହିଛି।
1: ଏଇ ଯଦି ଆପଣ ଯଦି କହିବେ ଯେ ଯଦି ପିରିୟଡ୍ ଆରମ୍ଭ ହଉଛି ତାହେଲେ ଗୋଟେ ପ୍ରଥମେ ଗୋଟେ କିଶୋରୀ ବା ଗୋଟେ ଶିଶୁ ଆକୁ ସମ୍ମୁଖୀନ ହଉଛି, ତେଣୁ ଏଥିରେ କିଭଳି ଭାବରେ ସ୍ୱଚ୍ଛତା ସେମାନେ ମେଣ୍ଟେନ୍ କରିପାରିବେ, ଶିକ୍ଷା କ୍ଷେତ୍ର ହଉ ସିଏ ସମସ୍ତ କ୍ଷେତ୍ରରେ ବା ପରିବାରରେ ବି ହଉ, ଏଇଟା ଗୋଟେ ସାଇନ୍ସ ଇସ୍ୟୁ, ଆକୁ ଗୋଟେ ସୋସିଆଲ ଷ୍ଟିଗ୍ମା ଭାବରେ ନ ନିଅନ୍ତୁ ଏବଂ ଶିଶୁମାନଙ୍କୁ ସେମାନଙ୍କର ଅଧିକାର, ସେମାନେ ସ୍ୱଚ୍ଛତା ଭାବରେ ବଢ଼ିପାରିବେ ଏବଂ ଖୋଲିକିରି ଏ ବିଷୟରେ ଯେଭଳି ଭାବରେ ଆଲୋଚନା କରିପାରିବେ ନିଜ ପରିବାରରେ, ସ୍କୁଲରେ ଏବଂ ସୋସାଇଟିରେ, ତା ଉପରେ ଆମେ ସମସ୍ତେ କାମ କରିବା ଉଚିତ।
0: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ରଥ ଚାରମାଳ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳରୁ 18 ଖଣ୍ଡ ତାଳଖଣ୍ଡ ପୁରୀରେ ପହଞ୍ଚିଥିବା ଜଣାପଡ଼ିଛି। ଭୋଇସେବକମାନେ ତାଳକାଠ ବ୍ୟବହାର କରି ଚାରମାଳ ନିର୍ମାଣ କରିବେ। ପାରମ୍ପରିକ ରୀତି ଅନୁଯାୟୀ ରଥଯାତ୍ରା ଦିନ ପହଣ୍ଡି ସମୟରେ ତିନି ରଥରେ 16 ଚାରମାଳ ବନ୍ଧାଯାଇଥାଏ। ରାୟଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି। ଶିବିରରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ତୃଣମୂଳ ସ୍ତରରେ ପଣ୍ଡିତ ଉପାଧ୍ୟାୟଙ୍କ ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲର ପ୍ରମୋଦ ପ୍ରଧାନଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ଓ ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ସମେତ ଦେବଗଡ଼, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାକୁ ସତର୍କ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଆସନ୍ତା କିଛିଦିନ ମଧ୍ୟରେ ଦିନ ତାପମାତ୍ରା 2-4 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ତେବେ ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ, ଅନନ୍ୟତାରେ ଏକତା, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ମାନବ ସମାଜ ପାଇଁ କ୍ୟାନ୍ସର ବା କର୍କଟ ରୋଗ ଏକ ବଡ଼ ସ୍ୱାସ୍ଥ୍ୟଜନିତ ଆହ୍ୱାନ ପାଲଟିଛି। କର୍କଟ ରୋଗର ବିଭିନ୍ନ ପ୍ରକାରଭେଦ ମଧ୍ୟରୁ ବ୍ଲଡ୍ କ୍ୟାନ୍ସର ବା ରକ୍ତ କର୍କଟ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଜଟିଳ ରୋଗ। ଏହି ରୋଗର କାରଣ, ନିରାକରଣ ଏବଂ ଏହାର ମୁକାବିଲା ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ରକ୍ତ କର୍କଟ ଦିବସ ପାଳନ କରାଯାଉଛି। ରୋଗର ପ୍ରାଥମିକ ଲକ୍ଷଣ ଚିହ୍ନଟ କରିବା ଏବଂ ପୀଡ଼ିତଙ୍କୁ ସହାନୁଭୂତି ଓ ସହଯୋଗ ପ୍ରଦାନ କରିବା ଆଜି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଅନନ୍ୟତାରେ ଏକତା। ଏହାର ଅର୍ଥ ହେଉଛି ପ୍ରତ୍ୟେକ କର୍କଟ ରୋଗୀଙ୍କ ସଂଘର୍ଷ ଏବଂ ସେମାନଙ୍କର ଅନୁଭୂତି ପରସ୍ପରଠାରୁ ଭିନ୍ନ ଓ ଅନନ୍ୟ। ତେବେ ସେମାନଙ୍କୁ ସୁରକ୍ଷା ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ। ଶରୀରର ରକ୍ତକୋଷିକାଗୁଡ଼ିକର ଅସ୍ୱାଭାବିକ ଏବଂ ଅନିୟନ୍ତ୍ରିତ ବୃଦ୍ଧି ଘଟିଲେ ରକ୍ତ କର୍କଟର ଆଶଙ୍କା ସୃଷ୍ଟି ହୋଇଥାଏ। ମଣିଷର ଅସ୍ଥିମଜ୍ଜାକୁ ଏହା ବିଶେଷ ଭାବେ ପ୍ରଭାବିତ କରିଥାଏ, ଫଳରେ ଶରୀରରେ ରକ୍ତ ସୃଷ୍ଟିରେ ବ୍ୟାଘାତ ଘଟିଥାଏ। ଏହି ରୋଗର 3 ପ୍ରକାର ଭେଦ ଦେଖିବାକୁ ମିଳିଥାଏ। ପ୍ରଥମଟି ହେଉଛି ଲିଓକେମିଆ, ଯାହାକି ଶରୀରରେ ଅସ୍ୱାଭାବିକ ଶ୍ୱେତ ରକ୍ତକଣିକା ସଂଖ୍ୟାକୁ ବୃଦ୍ଧି କରିଥାଏ, ଫଳରେ ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ ହୁଏ। ଦ୍ୱିତୀୟରେ ଲିମ୍ଫମା, ଯାହାକି ରୋଗ ପ୍ରତିରୋଧକ ପ୍ରଣାଳୀକୁ ପ୍ରଭାବିତ କରିଥାଏ। ଏବଂ ଶେଷରେ ତୃତୀୟଟି ହେଉଛି ମଲ୍ଟିପୁଲ୍ ମାଇଲୋମା, ଏହା ପ୍ଲାଜା କୋଷକୁ ପ୍ରଭାବିତ କରିବା ସହିତ ଶରୀରରେ ଆଣ୍ଟିବଡି ସୃଷ୍ଟି କରିବାରେ ବାଧା ଉପୁଜାଇଥାଏ। ରୋଗର ପ୍ରାଥମିକ ଲକ୍ଷଣଗୁଡ଼ିକ ମଧ୍ୟରେ ଅତ୍ୟଧିକ କ୍ଲାନ୍ତି ଅନୁଭବ କରିବା, ବାରମ୍ବାର ଜ୍ୱର ହେବା, ହଠାତ୍ ଓଜନ କମିଯିବା, ଗଣ୍ଠି ଅବା ହାଡ଼ରେ ଅତ୍ୟଧିକ ବିନ୍ଧା ଏବଂ ଶରୀରର ଯେକୌଣସି ସ୍ଥାନରୁ ସହଜରେ ରକ୍ତସ୍ରାବ ହେବା ଆଦି ଅନ୍ତର୍ଭୁକ୍ତ। ସମୟୋପଯୋଗୀ ଚିହ୍ନଟ ଦ୍ୱାରା ଏହାର ସଫଳ ଚିକିତ୍ସା କରାଯିବା ସମ୍ଭବ ହୋଇଥାଏ। କର୍କଟ ରୋଗର ଚିକିତ୍ସା ପ୍ରାୟତଃ ବ୍ୟୟବହୁଳ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପ୍ରବର୍ତ୍ତନ କରିଛନ୍ତି। ଏହି ବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରୁଛି। ଫଳରେ ରକ୍ତ କର୍କଟ ରୋଗ ପାଇଁ ଦୀର୍ଘଦିନ ଧରି ଔଷଧ ସେବନ ଏବଂ ପରୀକ୍ଷାଜନିତ ଖର୍ଚ୍ଚ ଅନେକାଂଶରେ ଲାଘବ ହୋଇପାରିଛି। ଚଳିତ ଆର୍ଥିକ ବର୍ଷଠାରୁ କର୍କଟ ସମେତ କେତେକ ବିରଳ ଏବଂ ବଂଶାନୁକ୍ରମିକ ରୋଗର ଚିକିତ୍ସାରେ ବ୍ୟବହୃତ ହେଉଥିବା 36 ଜୀବନ ରକ୍ଷାକାରୀ ମହଙ୍ଗା ଔଷଧ ଉପରୁ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଏଥିସହ ଅନ୍ୟ 6 ପ୍ରମୁଖ ଜୀବନ ରକ୍ଷାକାରୀ ଔଷଧ ଉପରେ ସୀମା ଶୁଳ୍କକୁ 5% ହ୍ରାସ କରାଯାଇପାରିଛି। କର୍କଟ ରୋଗୀଙ୍କୁ ସହଜ ଭାବରେ କେମୋଥେରାପି ତଥା ଅନ୍ୟ ଛୋଟମୋଟ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟ ନେଇ ସରକାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଡେ କେୟାର କର୍କଟ କେନ୍ଦ୍ର ସ୍ଥାପନ କରୁଛନ୍ତି। ଆସନ୍ତା 3 ମଧ୍ୟରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଏହାକୁ ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗତ ଆର୍ଥିକ ବର୍ଷ ମଧ୍ୟରେ ଦେଶବ୍ୟାପୀ 297 ଅତିରିକ୍ତ ଜିଲ୍ଲା ଡେ କେୟାର କର୍କଟ କେନ୍ଦ୍ର ସ୍ଥାପନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳ ରୋଗୀଙ୍କ ପାଇଁ ସ୍ଥାନୀୟ ସ୍ତରରେ ଚିକିତ୍ସାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ଅଣସଂକ୍ରାମକ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଏପର୍ଯ୍ୟନ୍ତ ଦେଶବ୍ୟାପୀ 770 ଜିଲ୍ଲାସ୍ତରୀୟ କ୍ଲିନିକ୍ ଏବଂ 6410 ଅଧିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରୀୟ କ୍ଲିନିକ୍ ପ୍ରତିଷ୍ଠା କରାଯାଇଛି। ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଅଭିଯାନ ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରୋଗୀଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ ଲକ୍ଷ୍ୟ ନେଇ ସରକାର 5 ଲକ୍ଷରୁ 15 ଲକ୍ଷ ପର୍ଯ୍ୟନ୍ତ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଦେଶର 27 ପ୍ରମୁଖ ଆଞ୍ଚଳିକ କର୍କଟ କେନ୍ଦ୍ର ମାଧ୍ୟମରେ ଏହି ସୁବିଧା ପ୍ରଦାନ କରାଯାଉଛି। ଆଇଆଇଟି ମୁମ୍ବାଇ ଏବଂ ଟାଟା ମେମୋରିଆଲ ସେଣ୍ଟର ମିଳିତ ସହଯୋଗରେ ଦେଶରେ ପ୍ରଥମ ସ୍ୱଦେଶୀ କାର୍ ଟି ସେଲ୍ ଥେରାପି ବ୍ୟବସ୍ଥା ବିକଶିତ କରାଯାଇଛି। ଏହା ଉପଯୋଗ ମାଧ୍ୟମରେ କମ୍ ଖର୍ଚ୍ଚରେ ରକ୍ତ କର୍କଟ ଏବଂ ଲିମ୍ଫୋମା ରୋଗୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରୁଛି। ସଚେତନ ଏବଂ ସମୟୋପଯୋଗୀ ଚିକିତ୍ସା ଦ୍ୱାରା ଏହି ରୋଗର ସଫଳ ଚିକିତ୍ସା ସମ୍ଭବ ହୋଇପାରିବ। ସ୍ୱେଚ୍ଛାକୃତ ରକ୍ତଦାନ ପୀଡ଼ିତଙ୍କୁ ଅଧିକ ସହଯୋଗ ପ୍ରଦାନ କରିପାରିବ। ଧୂମପାନ, ମଦ୍ୟପାନ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଆଦିରୁ ଦୂରେଇ ରହିଲେ କର୍କଟ ରୋଗର ଆଶଙ୍କା ହ୍ରାସ ପାଇଥାଏ। ରୋଗୀଙ୍କୁ ସହାନୁଭୂତି ପ୍ରଦର୍ଶନ ସହ ସେମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବା
2: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଖଡ଼ିରେ 7:00 ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି ଶକ୍ତି ମିଶ୍ରା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।
2: କାର୍ଯ୍ୟକ୍ରମର ଶେଷ ଗୀତ ସୁଭାଷ ଦାସଙ୍କ କଣ୍ଠରେ।

0: ଶୁଣିଲି କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 7:15 ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ 3-ଟିକିଆ ମହିଳା T20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସଫୋର୍ଡଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ଦେଶରୁ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଦେଶାନ୍ତର କରାଯିବା ନେଇ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଦୋହରାଇଛନ୍ତି। ଆଜି ତାଙ୍କ ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ 340 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସ କରିବା ଅବସରରେ ସେ ଏହା କହିଛନ୍ତି। ସୀମା ସୁରକ୍ଷା ବଳକୁ ଗୋଟିଏ ସପ୍ତାହ ମଧ୍ୟରେ 600 ହେକ୍ଟର ଜମି ଯୋଗାଇ ଦେଇଥିବାରୁ ଶ୍ରୀ ଶାହା ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶଂସା କରିଛନ୍ତି।
2: ଘୁସପେଟିଏ କୋ ଦେଶ କେ ବାହାର ନିକାଲନା ଏ ହମାରୀ ସରକାର କା ସଂକଳ୍ପ ଔର ଇସକେ ଲିଏ ନରେନ୍ଦ୍ର ମୋଦୀ ଜୀ ନେ ଏକ ଡେମୋଗ୍ରାଫି ଚେଞ୍ଜ କମିଶନ କମିଟି ବନାନେ କା ନିର୍ଣ୍ଣୟ କିଆ ହେ। ଏ ହାଇ ପାୱର କମିଟି ଦେଶ ଭର ମେ ଜନସଂଖ୍ୟିକୀ କା ଜୋ କୃତ୍ରିମ ବଦଲାଉ ହୁଆ ହେ ଉସକେ କାରଣ ଔର ଉପାୟ କି ଭି ଚିନ୍ତା କରେଗୀ ଔର ଇସକେ ଲିଏ କୋଇ କାନୁନ ବନାନେ କି ଜରୁରତ ହେ ତୋ ଇସକି ଭି ଚିନ୍ତା କରେ।
1: ବୀର ସବରକରଙ୍କ ଜନ୍ମଦିନ ଅବସରରେ ଶ୍ରୀ ଶାହା ସବରକରଙ୍କ ଦେଶ ପାଇଁ ଅବଦାନର ସ୍ମୃତିଚାରଣ କରିଛନ୍ତି। ଭାରତ ମାତା ପାଇଁ ଶ୍ରୀ ସବରକର ଜୀବନବ୍ୟାପୀ ତ୍ୟାଗ କରିବା ସହିତ ବଳିଦାନ ଦେଇଥିଲେ ବୋଲି ଶ୍ରୀ ଶାହା କହିଛନ୍ତି। ତିନିଦିନିଆ ଗସ୍ତରେ ଗୁଜରାଟ ଯାଇଥିବା ଶ୍ରୀ ଶାହା ଆଜି ତାଙ୍କ ଗସ୍ତର ପ୍ରଥମ ଦିନରେ କର୍ପୋରେଟ୍ ସାମାଜିକ ଦାୟିତ୍ୱ ପଦକ୍ଷେପ ଅଧୀନରେ ବିକଶିତ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଆଜି ସନ୍ଧ୍ୟାରେ ଅହମ୍ମଦାବାଦସ୍ଥିତ ଭୀମଜିପୁରା ନିକଟରେ କେତେଗୁଡ଼ିଏ ପ୍ରକଳ୍ପକୁ ଶ୍ରୀ ଶାହା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ 10,000 କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି। ସେ ରାଜ୍ୟଗୁଡ଼ିକ ହେଉଛି ଆସାମ, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳମ୍, ପଞ୍ଜାବ, ରାଜସ୍ଥାନ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶ। ଏହି ଅବସରରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଭାସୀ ମାଧ୍ୟମରେ ଯୋଗଦେଇ କହିଛନ୍ତି, ଏହି ଯୋଜନା ଅଧୀନରେ 4,95,00,000 ଆବାସ ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ 3,91,00,000 ଆବାସ ପୂର୍ବରୁ ଅନୁମୋଦିତ ହୋଇସାରିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଦେଶର ଗରିବ ଲୋକଙ୍କୁ ଆବାସ ପ୍ରଦାନ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଅନୁମୋଦିତ ଆବାସ ମଧ୍ୟରୁ ଇତିମଧ୍ୟରେ 3 କୋଟିରୁ ଅଧିକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ମଧ୍ୟରେ ସମନ୍ୱୟ ମାଧ୍ୟମରେ ଗ୍ରାମବାସୀଙ୍କ ଜୀବନ ଧାରଣର ମାନ ଉନ୍ନତି କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ 3-ଦିନିଆ କର୍ଣ୍ଣାଟକ, ଗୋଆ ଏବଂ କେରଳ ଗସ୍ତରେ ଯିବେ। କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର 45 ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଦାଭାଙ୍ଗେ ସ୍ଥିତ ବିଡିଟି କଲେଜ ଅଫ୍ ଇଞ୍ଜିନିୟରିଂର ହୀରକ ଜୟନ୍ତୀ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବେ। ଶ୍ରୀ ରାଧାକ୍ରିଷ୍ଣନ ଶନିବାର ଦିନ ପଣଜୀଠାରେ ଗୋଆ ରାଜ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବା ସହ CSIR ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସିନୋଗ୍ରାଫି ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଆସନ୍ତା 31 ତାରିଖ ରବିବାର ଦିନ ବେଲେଥାଙ୍ଗଡ଼ିଠାରେ ସିରି ଶିଳ୍ପ ପ୍ରକଳ୍ପ ଉଦ୍ଘାଟନ କରିବା ସହ କର୍ଣ୍ଣାଟକ ଶ୍ରୀକ୍ଷେତ୍ର ଧର୍ମସ୍ଥଳ ମଞ୍ଜୁନାଥ ସ୍ୱାମୀ ମନ୍ଦିର ଗସ୍ତ କରିବେ। ସେହିଦିନ କେରଳମ୍ର କୋଟାୟମ୍ସ୍ଥିତ ଦୀପିକା ମାଲାୟଲମ୍ ଦୈନିକ ସମ୍ବାଦପତ୍ରର 140ତମ ପ୍ରତିଷ୍ଠା ଦିବସ ସମାରୋହକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରିବା ଲକ୍ଷ୍ୟ ନେଇ କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ନୂଆଦିଲ୍ଲୀରେ ଆଜି AI ପାଠ୍ୟକ୍ରମ ଟାସ୍କଫୋର୍ସ ସହିତ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ର ସହଯୋଗକୁ ସୁଦୃଢ଼ କରିବା ସହିତ ଭବିଷ୍ୟତର ପ୍ରଯୁକ୍ତି ବିଦ୍ୟା ଆବଶ୍ୟକତା ପାଇଁ କୃତ୍ରିମ ବୁଦ୍ଧିମତା ଶିକ୍ଷାକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ମତ ବିନିମୟ ହୋଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ କହିଛି ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାରି ରହିଥିବା ସ୍ନାତକ କମ୍ପ୍ୟୁଟର ସାଇନ୍ସ ଏବଂ ଆନୁଷଙ୍ଗିକ ପାଠ୍ୟକ୍ରମର ଭିତ୍ତିଭୂମି ନେଇ ଟାସ୍କଫୋର୍ସ ସମୀକ୍ଷା କରିଛି। ଶିଳ୍ପ ବିଶେଷଜ୍ଞ ଏବଂ ସଫ୍ଟୱେୟାର ଆଣ୍ଡ ସର୍ଭିସେସ୍ କମ୍ପାନୀଗୁଡ଼ିକର ଜାତୀୟ ସଂଗଠନ ନାସ୍କମ୍ର ମିଳିତ ସହଭାଗିତାରେ ଏହି ସମୀକ୍ଷା କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଆଜି ଆନୁଷ୍ଠାନିକ ଭାବେ ରାଜ୍ୟପାଳଙ୍କ ସଚିବଙ୍କୁ ଲୋକଭବନରେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତାଙ୍କର ଇସ୍ତଫାପତ୍ର ସରକାରୀ ଭାବେ ସଚିବ ଗ୍ରହଣ କରିଥିବା ଶ୍ରୀ ସିଦ୍ଧରମେୟା ଗଣମାଧ୍ୟମକୁ କହିଛନ୍ତି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାରଙ୍କୁ ନିମନ୍ତ୍ରଣ କରିବା ପାଇଁ ସିଦ୍ଧରମେୟା ରାଜ୍ୟପାଳଙ୍କୁ ଅନୁରୋଧ କରିଥିବା କହିଛନ୍ତି। ସେ କହିଛନ୍ତି 136 ଜଣ ବିଧାୟକଙ୍କ ସମର୍ଥନ ସହିତ ତାଙ୍କ ସରକାରଙ୍କ ପାଖରେ ବହୁମତ ରହିଛି। ଦଳର ହାଇକମାଣ୍ଡ ମଧ୍ୟ ତାଙ୍କୁ ରାଜ୍ୟସଭାକୁ ଯିବା ପାଇଁ ପ୍ରସ୍ତାବ ଦେଇଥିଲେ। ସେ ତାହାକୁ ବିନମ୍ରତା ସହିତ ଗ୍ରହଣ କରିନାହାନ୍ତି। ଜାତୀୟ ରାଜନୀତିରେ ତାଙ୍କର ରୁଚି ନଥିବାରୁ ସେ ରାଜ୍ୟବାସୀଙ୍କ ପାଇଁ ତାଙ୍କର କାର୍ଯ୍ୟ ପୂର୍ବଭଳି ଜାରି ରଖିବେ ବୋଲି କହିଛନ୍ତି। 2023 ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିଜୟ ହାସଲ କଲାପରେ ସିଦ୍ଧରମେୟା ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୂର୍ବରୁ 2013-2018 ମସିହା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଥିଲେ। ଦୁଇଥରରେ 8 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ସହିତ ସେ ରାଜ୍ୟର ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ। କର୍ଣ୍ଣାଟକ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର 2023 ମସିହା ବିଧାନସଭା ନିର୍ବାଚନରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋ ଡେରିଡେସ୍ଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଆଜି ସାଇପ୍ରସ୍ଠାରେ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ଭାରତର ସ୍ୱାର୍ଥ ପ୍ରସଙ୍ଗ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ବର୍ଣ୍ଣନା କରିବା ସହ ଦ୍ୱିପାକ୍ଷିକ ସହଭାଗିତା ଅଧିକ ସୁଦୃଢ଼ ହୋଇଛି ବୋଲି କହିଛନ୍ତି। ସାଇପ୍ରସ୍ଠାରେ ଡକ୍ଟର ଜୟଶଙ୍କର ୟୁରୋପୀୟ ସଂଘ ବୈଦେଶିକ ଗଣଙ୍କ ସହ ଏକ ଅନୌପଚାରିକ ବୈଠକରେ ଫଳପ୍ରଦ ଆଲୋଚନା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ପ୍ରସ୍ତାବିତ ଜାତୀୟ ରାଜପଥଗୁଡ଼ିକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଆଇ ଚିହ୍ନଟ କରିଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମୋଟ 1692 କିଲୋମିଟର ଦୀର୍ଘ ଜାତୀୟ ରାଜପଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ହରିୟାଣା, ଚଣ୍ଡିଗଡ଼, କର୍ଣ୍ଣାଟକ, ରାଜସ୍ଥାନ, ତାମିଲନାଡ଼ୁ, ତେଲଙ୍ଗାନା, ଉତ୍ତରପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ର ଆଦି 9 ରାଜ୍ୟର ଜାତୀୟ ରାଜପଥ ଏଥିରେ ଅନ୍ତର୍ଭୁକ୍ତ। ଏହି ରାଜପଥଗୁଡ଼ିକର ଭବିଷ୍ୟତ ଭିତ୍ତିଭୂମି ବିକାଶ ପାଇଁ ପୁଞ୍ଜି ସଂଗ୍ରହ କରିବା ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଓ ଜାତୀୟ ରାଜପଥର ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ଏହି ପଦକ୍ଷେପର ଅନ୍ୟତମ ଉଦ୍ଦେଶ୍ୟ। ମନ୍ତ୍ରଣାଳୟ କହିଛି, ଟୋଲ୍ ଅପରେଟ୍ ଟ୍ରାନ୍ସଫର ଟିଓଟି ଏବଂ ଭିତ୍ତିଭୂମି ନିବେଶ ଟ୍ରଷ୍ଟ ଅଧୀନରେ ସ୍ୱଚ୍ଛ ଓ ବ୍ୟବସ୍ଥିତ ମାଧ୍ୟମରେ ଏହି ପ୍ରକ୍ରିୟାକୁ ପରିଚାଳନା କରାଯିବ। ଦେଶବ୍ୟାପୀ ସଡ଼କ ଯୋଗାଯୋଗକୁ ଅଧିକ ସଶକ୍ତ କରିବା, ପରିଚାଳନାଗତ ଦକ୍ଷତା ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏହାର ଉପଯୋଗକୁ ଲକ୍ଷ୍ୟ ରଖି ଏନ୍ଏଚ୍ଆଇ ପକ୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ତାଙ୍କର ତିନିଦିନିଆ ମେଘାଳୟ ଗସ୍ତ ସମୟରେ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବେ। ଶିଲଂରେ ସେ ମଧ୍ୟ ଏକ ସମନ୍ୱିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଶ୍ରୀ ମାଣ୍ଡବ୍ୟ ଏହି ଗସ୍ତ ସମୟରେ ଯୁବ ବ୍ୟାପାର, କ୍ରୀଡ଼ା ଭିତ୍ତିଭୂମି ବିକାଶ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଯୁବ ବ୍ୟାପାର ବିଭାଗର ଏକ ଚିନ୍ତନ ଅଧିବେଶନରେ ତାଙ୍କର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ଶନିବାର ଦିନ ଶ୍ରୀ ମାଣ୍ଡବ୍ୟ ମୁଖ୍ୟମନ୍ତ୍ରୀ କନୁରାଡ କେ ସାଙ୍ଗମାଙ୍କ ସହିତ ପ୍ରାୟ 37 କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଭାରତ ଇଂଲଣ୍ଡ ମଧ୍ୟରେ ମହିଳା ଟି20 କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ଇଂଲଣ୍ଡ ଚେମ୍ସପୋର୍ଟଠାରେ ଆଜି ଭାରତୀୟ ସମୟ ରାତି 11:00 ପ୍ରଥମ ମ୍ୟାଚ୍ ଖେଳାଯିବ। ଆଗାମୀ ମହିଳା ଟି20 ବିଶ୍ୱକପ୍ 2026 ପ୍ରତିଯୋଗିତା ପୂର୍ବରୁ ଭାରତୀୟ ଦଳର ଏହା ଶେଷ ଦ୍ୱିପାକ୍ଷିକ ସିରିଜ୍। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ ଆଇସିସି ମହିଳା ଟି20 ଆନ୍ତର୍ଜାତିକ ର୍ୟାଙ୍କିଙ୍ଗ୍ରେ ତୃତୀୟ ସ୍ଥାନରେ ରହିଛି। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ ଏବଂ ଭାରତ ଇଂଲଣ୍ଡ ମଧ୍ୟରେ 3-ଟିକିଆ ମହିଳା T20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସଫୋର୍ଟଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ବାଦଦାତା ବିରଞ୍ଚି ନାରାୟଣ ସେଠ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଢେଙ୍କାନାଳ ଜିଲ୍ଲାରେ ଉତ୍ପାଦିତ ଆମ୍ରପଲ୍ଲୀ ଆମ୍ବର ଗୁଣ ଓ ସ୍ୱାଦକୁ ନେଇ ଏହାର ଚାହିଦା ବଢ଼ିବା ସହ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଚଳିତ ମାସ 21 ତାରିଖ ସୁଦ୍ଧା 12 ଆମ୍ବ ଗ୍ରୀସ୍କୁ ରପ୍ତାନୀ ହୋଇଛି। ଚଳିତ ବର୍ଷ ପ୍ରଥମଥର ପାଇଁ ସପ୍ତଶଯ୍ୟା ଆଗ୍ରା ପ୍ରଡ୍ୟୁସର କମ୍ପାନୀ ପକ୍ଷରୁ ଆମ୍ରପଲ୍ଲୀ ଆମ୍ବ ଲଣ୍ଡନ ଓ ଜର୍ମାନୀକୁ 96 କ୍ୱିଣ୍ଟାଲ ଆମ୍ରପଲ୍ଲୀ ଆମ୍ବ ପଠାଯାଇଥିଲା। ଏହି ଆମ୍ବ ରପ୍ତାନୀରେ ମହିଳା ଚାଷୀଙ୍କ ଅବଦାନ ରହିଛି। ଜିଲ୍ଲାର ଭଅଁରୀନାଳୀ ଲମ୍ବୋଦରପୁର ବିମ୍ବୋଳ ଓ ଗୋବିନ୍ଦ ପ୍ରସାଦ ଅଞ୍ଚଳରେ ଚାଷୀମାନେ ଆମ୍ରପଲ୍ଲୀ ଆମ୍ବ ଉତ୍ପାଦନ କରୁଛନ୍ତି। ଏ ସମ୍ପର୍କରେ ସହକାରୀ କୃଷି ଯନ୍ତ୍ରୀ ଓ ନୋଡାଲ ଅଧିକାରୀ ଆଶୁତୋଷ ବେହେରା କହିଛନ୍ତି,
5: ଢେଙ୍କାନାଳ କ୍ଲାଇମେଟିକ କଣ୍ଡିସନ ଦୃଷ୍ଟିରୁ ଏମିତି ଗୋଟେ ମାଇକ୍ରୋ କ୍ଲାଇମେଟ୍ ହେଇଛି, ଆମ୍ବର ସାଇଜ ହଉ ବା ତାର ସ୍ୱାଦ ହଉ ବହୁତ ୟୁନିକ୍, ଯୋଉଟାକି ଖାଲି ଆମ ଓଡ଼ିଶାରେ ନୁହଁ ଭାରତରେ ନୁହଁ ବର୍ତ୍ତମାନ ଏଇ ଢେଙ୍କାନାଳ ଆମ୍ବ ବିଶ୍ୱ ଦରବାରରେ ସୁପରିଚିତ ହେଇଯାଇଛି ବିଗତ କେଇ ବର୍ଷ ଭିତରେ। ଆମେ ଯଦି ଦେଖିବା ବିଗତ ବର୍ଷରେ ଆମ୍ବ ଆମର ଏଠୁ ରପ୍ତାନୀ କରାଯାଇଥିଲା ପ୍ରାୟ 150-180 metric tons ବିଭିନ୍ନ ଦେଶକୁ ରପ୍ତାନୀ, 7-8 countries ଆମର ରପ୍ତାନୀ କରାଯାଇଥିଲା। ଏଇ ବର୍ଷ ବି ଆମର ରପ୍ତାନୀ ଆରମ୍ଭ ହୋଇଯାଇଛି, ଯଦିଓ ଆମର ମିଡ଼ିଲ ଇଷ୍ଟ କଣ୍ଟ୍ରିକି ଆମେ ଟିକେ ରପ୍ତାନୀ କମିଯାଇଛି, ଫିର୍ ବି ଆମର ୟୁରୋପିଆନ କଣ୍ଟ୍ରିଜ ଯେଉଁଟା ଅଛି ଲଣ୍ଡନ ହଉ ଇଟାଲି ହଉ ଆୟାରଲାଣ୍ଡ ହଉ ଗ୍ରୀସ୍ ହଉ କିମ୍ବା ଦୁବାଇ ହଉ, ଆମେ ପ୍ରାୟ ଏପର୍ଯ୍ୟନ୍ତ ଏଇ ମେ ମାସରେ ଆଜି ପର୍ଯ୍ୟନ୍ତ ପ୍ରାୟ 30 metric tons ଅଧିକା ଆମେ କେବଳ ଆମ୍ରପଲ୍ଲୀ ଆମ୍ବ ଆମେ ରପ୍ତାନୀ କରିସାରିଛେ। ଯେଉଁ ରପ୍ତାନୀଟା ବି ଆମର କରାହେଇଛି, ଆମର ଏଇ ଯେଉଁ ସବୁ ଏୟାର କାର୍ଗୋରେ ହେଇଛି, ଆମର ଭୁବନେଶ୍ୱରରୁ କିଛି ଯାଇଛି, ଆଉ ଆମର ବାଇ ରୋଡ୍ ଯାଏ ଆମର ରେଫ୍ରିଜରେଟେଡ୍ ଭ୍ୟାନ୍ରେ କୋଲକାତା ଏୟାରପୋର୍ଟ। ଯେଉଁ ୱିମେନ୍ମାନଙ୍କର ଇନଭଲ୍ଭମେଣ୍ଟ ଆମର ଏଠି ବି ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ ଅଛି, ଯେଉଁଟା ବି ଏକ୍ସକ୍ଲୁସିଭ୍ଲି ହ୍ୟାଣ୍ଡେଲ୍ ବାଇ ଦ ୱିମେନ୍ ଫାର୍ମର୍ସ ଅଲସୋ, ଆଉ ଅଲଗା ବି ଯେଉଁ ଲିଡିଂ ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ ମାନେ ଅଛନ୍ତି, ଯେଉଁ ଚାଷୀମାନଙ୍କର ରେଜିଷ୍ଟର୍ଡ ସଂଗଠନ ଅଛି, ତାଙ୍କ ମାଧ୍ୟମରେ ଆମେ ଏଇ ରପ୍ତାନୀ କାରବାରଟି କରାଯାଉଛି। କେବଳ ବାହାରକୁ ନୁହଁ, ଆମର ବି ଆମେ ଦେଖିବା ଓଡ଼ିଶା ବାହାରକୁ ଦେଶ ଭିତରେ ବି ବହୁତ ସାରା ରପ୍ତାନୀ କରାଯାଇଛି। ଆମେ ଯଦି ଦେଖିବା ଏପର୍ଯ୍ୟନ୍ତ ଆମର ଯେଉଁ ଏକ୍ସପୋର୍ଟଟା ହେଲା 30 metric tons ତ ହେଇଛି, ଆଗାମୀରେ ଆମେ ପ୍ରାୟ 100 metric tons ଆମେ କରିବାକୁ ଲକ୍ଷ୍ୟ ରଖିଛୁ। ଜୁନ 15 ସୁଦ୍ଧା 100 metric tons ଆମର ହେଇଯିବ।
4: ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପିଏମ୍ ଜନମନ ଯୋଜନାରେ ବିଦ୍ୟୁତ୍ ଯୋଗାଣ, ରାସ୍ତା ଓ ପୋଲ ନିର୍ମାଣ ଏବଂ ଉଠା ଜଳସେଚନ ଆଦି ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାରେ ବୀରବୈଷ୍ଣବ ପଟ୍ଟନାୟକଙ୍କ 113ତମ ବାର୍ଷିକୀରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଜିଲ୍ଲାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟରଠାରେ ଅନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ 966 ଜଣ ହିତାଧିକାରୀଙ୍କୁ 5,17,13,800 ଟଙ୍କା ପ୍ରଦାନ କରିବା ସହ 350 ଜଣଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଦ୍ୱାରା ସମ୍ଭାବ୍ୟ ବନ୍ୟା ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜୁଲାଇ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ଏବଂ କୌଣସି ପ୍ରକାର ଦାବି ଓ ଅସମ୍ମତିର ସମାଧାନ ପାଇଁ ଜୁଲାଇ 5 ରୁ ଅଗଷ୍ଟ 4 ତାରିଖ ମଧ୍ୟରେ ଆବେଦନ ଗ୍ରହଣ କରାଯାଇ ପୂର୍ଣ୍ଣାଙ୍ଗ ଭୋଟର ତାଲିକା ସେପ୍ଟେମ୍ବର 6 ପ୍ରକାଶ ପାଇବ। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ଉତ୍ସବରେ 77 ଜଣ ମେଧାବୀ ଛାତ୍ରଛାତ୍ରୀ ଓ 21 ଜଣ କ୍ରୀଡ଼ାବିତ୍ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ଢେଙ୍କାନାଳ ମେରାମଣ୍ଡଳୀର ଅନ୍ତର୍ଜାତୀୟ ମହିଳା ପର୍ବତାରୋହିଣୀ ବିଭାରାଣୀ ପାତ୍ରଙ୍କୁ ପ୍ରୋଜେକ୍ଟ ପଏଣ୍ଟ ଓ ମାଇ ଭାରତ ତରଫରୁ ନୂଆଦିଲ୍ଲୀସ୍ଥିତ ବିଶ୍ୱ ଯୁବ କେନ୍ଦ୍ରରେ ଚଳିତ ମାସ 11 ତାରିଖରେ ଜାତୀୟ ଯୁବ ସମ୍ମାନରେ ସମ୍ମାନିତ କରାଯାଇଛି। ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର 3 ଜଣ ଛାତ୍ରଛାତ୍ରୀଙ୍କୁ ଜାତୀୟ ସେବା ଯୋଜନା ପକ୍ଷରୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ 2026 ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ।
0: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 7:30 ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।

0: ଋତୁଚକ୍ରର ପରିବର୍ତ୍ତନ ସହ ଆମ ଜୀବନଶୈଳୀରେ ମଧ୍ୟ ଭିନ୍ନତା ଆରମ୍ଭ ହୋଇଛି। ଆଗରୁ ଆମେ ଯେଉଁ ପ୍ରକାରର ଜୀବନ ବା ରୋଗ ସହ ଜଡ଼ିତ ଥିଲେ, ଏବେ ଅଲଗା ପ୍ରକାରର ପରିବେଶ, ଜଳବାୟୁ, ନୂତନ ରୋଗ ଆମମାନଙ୍କୁ କବଳିତ କରୁଥିବା କଥା ଆମେ ଜାଣନ୍ତି।
1: ପ୍ରକୃତରେ ମଣିଷ ହୁଅନ୍ତୁ ବା ଜୀବଜନ୍ତୁ, ରୋଗ ତ ଏକ ସାଧାରଣ କଥା। ରୋଗ ନ ହେବା ପାଇଁ ପ୍ରତିକାର ଯେତିକି ବଡ଼ କଥା, ରୋଗ ହେବା ପରେ ଏହାର ଚିକିତ୍ସା କରିବା ପାଇଁ ଠିକ୍ ସମୟରେ ପଦକ୍ଷେପ ନେବା ମଧ୍ୟ ନିହାତି ଜରୁରୀ।
0: ସଂସ୍କୃତରେ ଏକ କଥା ଅଛି, ଶରୀର ମାଧ୍ୟମ ଖଳୁ ମାଧ୍ୟମ, ଅର୍ଥାତ୍ ଶରୀର ଅଛି ମାନେ ରୋଗ ବି ଅଛି। ତେବେ ସରକାରୀ ସ୍ତର ଓ ଡିଏମ୍ଏଫ୍ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି ରୋଗକୁ ଉପଶମ କରିବା ପାଇଁ ଓ ରୋଗୀକୁ ଉତ୍ତମ ଚିକିତ୍ସା ଦେବା ପାଇଁ। ମା' ଗର୍ଭରେ ଥିବା ଶିଶୁଙ୍କର ଯତ୍ନଠାରୁ ଆରମ୍ଭ କରି ମଣିଷର ଶେଷସ୍ଥାନ ମଶାଣୀ ଯାଏଁ ଏହି ମଣିଷ କିପରି ପ୍ରତ୍ୟେକଟି ସ୍ତରରେ ସହାୟତା ପାଇପାରିବ, ସେଥିପାଇଁ ବିଭିନ୍ନ ଯୋଜନା ଚାଲୁ ରହିଛି। ସ୍ୱାସ୍ଥ୍ୟସେବା ପାଇଁ ଡିଏମ୍ଏଫ୍ କେନ୍ଦୁଝରଙ୍କ ଦ୍ୱାରା ଅନେକ ପଦକ୍ଷେପ ନିଆଯିବା ସହିତ ଡିଏମ୍ଏଫ୍ ପ୍ରକଳ୍ପଗୁଡ଼ିକର ନିୟମିତ ସମୀକ୍ଷା କରାଯାଉଛି।
1: ଡିଏମ୍ଏଫ୍ ତରଫରୁ ଡିଜିଟାଲ ଡିସ୍ପେନ୍ସାରୀ, ଡିଏମ୍ଏଫ୍ ଆମ୍ବୁଲାନ୍ସ, ଜରାୟୁରୁ ଜରା ପର୍ଯ୍ୟନ୍ତ ଅନେକ ସହାୟତା ଓ ସୁବିଧା ସରକାର ଯୋଗାଇଦେବା କଥା ଆମେ ଜାଣନ୍ତି। ମଣିଷ ଜୀବନରେ ହସ ଟିକିଏ ପାଇଁ ସବୁ ସ୍ତରରେ ଆଗେଇ ଆସୁଛି ସହାୟତାର ହାତ।

0: ଆମେ କଥା ହେଉଥିଲେ ସରକାରୀ ଓ ଡିଏମ୍ଏଫ୍ ସହାୟତା ଓ ରୋଗଗ୍ରସ୍ତ ଲୋକଙ୍କ କଥା। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଭିନ୍ନ ରୋଗର ପରୀକ୍ଷା ଓ ଚିକିତ୍ସା ପାଇଁ ଅନେକ ପଦକ୍ଷେପ ତ ନିଆଯାଉଛି, ତା ସହ ସାଧାରଣ ଲୋକଙ୍କ ପାଇଁ ରହିଛି ବିଭିନ୍ନ ସ୍ୱାସ୍ଥ୍ୟ ଓ ଚିକିତ୍ସା ଯୋଜନା।
1: ଆମେ ସମସ୍ତେ ଜାଣନ୍ତି କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ ସହାୟତାରେ କଟକ ଓ ଭୁବନେଶ୍ୱରର ସୁନାମଧନ୍ୟ ଡାକ୍ତରମାନେ ବା ସୁପର ସ୍ପେଶାଲିଷ୍ଟମାନେ ଆସି ଚିକିତ୍ସା ସେବା ଯୋଗାଉଛନ୍ତି।
0: ତା ସହିତ ପୂର୍ବବତ୍ ଚାଲୁ ରହିଛି ଡିଏମ୍ଏଫ୍ ସଞ୍ଜୀବନୀ। ଏହି ଡିଏମ୍ଏଫ୍ ସଞ୍ଜୀବନୀ, ଯାହାକି ଗତ 6 ବର୍ଷରୁ ଅଧିକ ସମୟ ଧରି ଅନେକ ରୋଗୀଙ୍କୁ ସହାୟତା ଯୋଗାଇଦେବା ସହିତ ଏବେ ପ୍ରତ୍ୟେକ ମାସ ପ୍ରାୟ 600ରୁ ଅଧିକ ରୋଗୀ ଏବଂ 1200ରୁ ଅଧିକ ରୋଗୀଙ୍କ ସମ୍ପର୍କୀୟଙ୍କୁ ସହାୟତା ପ୍ରଦାନ କରିପାରୁଛି। ଡିଏମ୍ଏଫ୍ ସଞ୍ଜୀବନୀ ଏପରି ଏକ ସହାୟତା, ତାହା ଆମ ପାଇଁ ବେଶ୍ ଉପକାରୀ। 2020 ମାର୍ଚ୍ଚ ମାସରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଏହି ଡିଏମ୍ଏଫ୍ ସଞ୍ଜୀବନୀ ଲୋକାର୍ପିତ ହୋଇଥିଲା। ରୋଗୀମାନଙ୍କୁ ସହାୟତା ପ୍ରଦାନ କରାଯିବା ସହିତ ରୋଗୀଙ୍କ ସାଙ୍ଗରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ବା ଏସ୍ସିବିକୁ ଯାଉଥିବା 2 ଜଣ ଆଟେଣ୍ଡାଣ୍ଟଙ୍କ ରହିବା ଓ ଖାଇବା ଖର୍ଚ୍ଚ ବହନ କରୁଛି ଏହି ଡିଏମ୍ଏଫ୍ ସଞ୍ଜୀବନୀ। କେନ୍ଦୁଝର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଡିଏମ୍ଏଫ୍ର ମୁଖ୍ୟ ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଏହି ଡିଏମ୍ଏଫ୍ ସଞ୍ଜୀବନୀ କାର୍ଯ୍ୟକ୍ରମର ନିୟମିତ ତଦାରଖ ଓ ସମୀକ୍ଷା କରୁଛନ୍ତି।
1: ଏହି ଡିଏମ୍ଏଫ୍ ସଞ୍ଜୀବନୀ ମାଧ୍ୟମରେ କେବଳ ଯେ ରୋଗୀଙ୍କ ସମ୍ପର୍କୀୟଙ୍କୁ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଉଛି ତାହା ନୁହେଁ, ରୋଗୀମାନେ କେଉଁ ୱାର୍ଡର କେଉଁ ବିଭାଗରେ ଭର୍ତ୍ତି ହେବେ, କିପରି ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସୁବିଧା ପାଇବେ ତାହାର ତଦାରଖ କରିଥାନ୍ତି। ଯଦି କୌଣସି କାରଣରୁ ରୋଗୀ ମୃତ୍ୟୁମୁଖରେ ପଡ଼େ, ତେବେ ସେମାନଙ୍କ ଗ୍ରାମକୁ ମୃତ ଶରୀର ଆଣିବାର ବ୍ୟବସ୍ଥା ମଧ୍ୟ ଡିଏମ୍ଏଫ୍ ସଞ୍ଜୀବନୀ କରିଥାଏ।
0: କଟକ ବଡ଼ ମେଡିକାଲକୁ ଯାଉଥିବା ରୋଗୀଙ୍କ ସମ୍ପର୍କୀୟମାନେ ଏହି ଡିଏମ୍ଏଫ୍ ସଞ୍ଜୀବନୀ ମାଧ୍ୟମରେ ଅନେକ ଉପକୃତ ହୋଇପାରୁଛନ୍ତି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଆନନ୍ଦପୁର ଉପଖଣ୍ଡ ଓ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରୁ ଏସ୍ସିବିକୁ ଯାଉଥିବା ଯେକୌଣସି ରୋଗୀ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହେଉଥିବା ବେଳେ ଏହି ଡିଏମ୍ଏଫ୍ ସଞ୍ଜୀବନୀ ପାଇଁ ସେବା ଯୋଗାଉଥିବା ବ୍ୟକ୍ତିମାନେ ସ୍ୱତଃପ୍ରବୃତ୍ତ ଭାବେ ସମ୍ପର୍କୀୟଙ୍କୁ ଯୋଗାଯୋଗ କରି କଟକଠାରେ ବିଭିନ୍ନ ବ୍ୟବସ୍ଥା କରିଥାନ୍ତି।
1: ଏକ ସୂଚନାରୁ ଜଣାପଡ଼ିଛି ଯେ କେନ୍ଦୁଝର ଜିଲ୍ଲାରେ 2024 ଏପ୍ରିଲ ମାସଠାରୁ 2026 ଏପ୍ରିଲ ମାସ ପର୍ଯ୍ୟନ୍ତ 14,960 ଜଣ ରୋଗୀ ଏହି ସଂସ୍ଥା ମାଧ୍ୟମରେ ଉପକୃତ ହୋଇଥିବା ବେଳେ 29,920 ଜଣ ରୋଗୀଙ୍କ ସମ୍ପର୍କୀୟ ଏହି ସମୟ ମଧ୍ୟରେ ରହିବା ଏବଂ ଖାଇବା ସୁବିଧା ପାଇଛନ୍ତି। ଏହି 2 ବର୍ଷ ସମୟ ମଧ୍ୟରେ ଡିଏମ୍ଏଫ୍ ସଞ୍ଜୀବନୀ ମାଧ୍ୟମରେ 1,953 ଜଣ ଚିକିତ୍ସିତ ବ୍ୟକ୍ତି ପରଲୋକ ଗମନ କରିଥିବାରୁ ତାଙ୍କ ମର ଶରୀରକୁ ନିଜ ଗ୍ରାମକୁ ଅଣାଯାଇଛି।
0: ଡିଏମ୍ଏଫ୍ ସହାୟତାରେ କଟକଠାରେ ସେବା ପ୍ରଦାନ କରୁଥିବା ନିୟୋଜିତ ସଂସ୍ଥା ବା ପିଏଫ୍ସିର ସଂଯୋଜକ ଲୋକନାଥ ବାରିକ ଆମ କେନ୍ଦୁଝର ଆମ ଡିଏମ୍ଏଫ୍କୁ କହନ୍ତି।
2: ଆଜ୍ଞା ନମସ୍କାର।
3: ଆଜ୍ଞା ନମସ୍କାର।
2: ଲୋକନାଥ ବାବୁ, ନିଶ୍ଚିତ ଭାବରେ ଡିଏମ୍ଏଫ୍ ସଞ୍ଜୀବନୀ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ର ଏହା ଏକ ବେଶ୍ ଲୋକ କଲ୍ୟାଣକାରୀ ବା ରୋଗୀ କଲ୍ୟାଣକାରୀ ଅନୁଷ୍ଠାନ କାର୍ଯ୍ୟକ୍ରମ ଆମେ ଆଲୋଚନା କରୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରେ ପ୍ରସାର କରାଯାଉଥିବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝରର ବିଶେଷ ବେତାର କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ଲୋକନାଥ ବାବୁ, ଡିଏମ୍ଏଫ୍ ସଞ୍ଜୀବନୀ କିପରି ଭାବରେ ଲୋକଙ୍କୁ ସେବା ଯୋଗାଇଥାଏ ଟିକେ ବିସ୍ତୃତ ଭାବରେ କହିବେ।
3: ପ୍ରଥମତଃ ଯେହେତୁ ଆମ କେନ୍ଦୁଝର ଜିଲ୍ଲା ଟିକେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ସେମାନେ କଟକ ତାଙ୍କୁ ଯେତେବେଳେ ବି ରେଫର କରାଯାଏ କୌଣସି ଅତି ମାନେ ଆକ୍ସିଡେଣ୍ଟ କେସ୍ ହଉ କିମ୍ବା ଯେକୌଣସି ରୋଗ ବ୍ୟାଧି ହେଲେ ସେମାନେ କଟକକୁ ଆସିବାକୁ ୟା ପୂର୍ବରୁ ରାଜି ହେଉନଥିଲେ। କାରଣ କଟକ ଏତେ ଦୂର, ତାଙ୍କୁ କିଏ ସହଯୋଗ କରିବ, କିଏ ତାଙ୍କୁ ଏଠି ହେଲ୍ପ କରିବ, କୋଉଠି ଡିପାର୍ଟମେଣ୍ଟ କଣ କେମିତି ମେଡିସିନ କଣ ଏସବୁ ବିଷୟରେ ତାଙ୍କୁ ବହୁତ ଅବଜ୍ଞା ଆମ କେନ୍ଦୁଝର ଜିଲ୍ଲାର ଲୋକ। ତାପରେ ଯେତେବେଳେ ଆମର ସଞ୍ଜୀବନୀ ଏଇଟା ଆରମ୍ଭ ହେଲା, ଏବେଠାରୁ ଲୋକ ଜାଣିଲେ ନାଇଁ ଯେ ଆମେ ଏତେ ଦୂରରୁ ଗଲେ ବି ଆମର

0: କେହି ଜଣେ ସେଠି କେହି ଅଛନ୍ତି ଆମକୁ ଯିଏ ହାତ ଧରିକି ନେଇକି ୱାର୍ଡରେ ପହଞ୍ଚେଇବା ହଉ, କିମ୍ବା ତାଙ୍କୁ କୋଉଠି ଡକ୍ଟର କେମିତି ଦେଖେଇବେ, କୋଉଠି ବ୍ଲଡ୍ ଟେଷ୍ଟ ହବ, କଣ ହବ, ସେଇଟା ଆମେ ସଞ୍ଜୀବନୀର ଯେତିକି ଆମେ କର୍ମଚାରୀ ଅଛୁ ସେଇଟା ଆମେ ନିଜ ମାନେ ସେବା ରୂପରେ ଆମେ ଗ୍ରହଣ କରିକି ଆମେ ଆଜି କାମ କରି ଆସୁଛୁ।
1: କିପରି ଭାବରେ କେନ୍ଦୁଝର ଜିଲ୍ଲାରେ ତ 3 ଗୋଟି ସ୍ଥାନରୁ ଆମର ପ୍ରାୟତଃ ରୋଗୀମାନେ ଯାଆନ୍ତି। ଗୋଟିଏ ହେଉଛି ଆନନ୍ଦପୁର ସବ୍ ଡିଭିଜନାଲ ହସ୍ପିଟାଲ,
0: ଆଜ୍ଞା
1: କେନ୍ଦୁଝର ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ହସ୍ପିଟାଲ, ଏବଂ ଆଉ ଗୋଟେ ଚମ୍ପୁଆ ସବ୍ ଡିଭିଜନାଲ
0: ଆଜ୍ଞା
1: ହେଡ଼କ୍ୱାର୍ଟର ହସ୍ପିଟାଲ। ଏହା ସହିତ ଆପଣ ମେଡ଼ିକାଲ କଲେଜ ଯାହା ଆମର କେନ୍ଦୁଝରରେ ଖୋଲିଛି, ମେଡ଼ିକାଲ
0: ଆଜ୍ଞା
1: କଲେଜର ପେସେଣ୍ଟ ମାନଙ୍କୁ ଆପଣ ମଧ୍ୟ ସହାୟତା ଦେଉଛନ୍ତି କି?
0: ଆଜ୍ଞା ସାର୍ ଦଉଛୁ।
1: ଗୋଟେ ରୋଗୀଟିଏ କେନ୍ଦୁଝରରୁ ବା ଚମ୍ପୁଆରୁ ବା ଆନନ୍ଦପୁର ବାହାରିବା ଠାରୁ ସେଠି ସେବା
0: ଆଜ୍ଞା
1: ପାଇବା ପର୍ଯ୍ୟନ୍ତ କ'ଣ କ'ଣ କରିବାକୁ ପଡ଼ିଥାଏ ଟିକେ ବିସ୍ତୃତ ଭାବରେ କହିବେ।
0: ଆଜ୍ଞା ଆମର 3ଟା ଜାଗାରେ ହେଲ୍ପ ଡେସ୍କ ଆମର ସ୍ୱତନ୍ତ୍ର ଅଛି,
1: ଆଜ୍ଞା
0: ଚମ୍ପାରେ ବି ଅଛି, କେନ୍ଦୁଝର ଡିଏଚଏଚ ରେ ଯୋଉ ଆପଣଙ୍କର ଟିକେଟ କାଉଣ୍ଟର ପାଖରେ ଅଛି,
1: ଆଜ୍ଞା
0: ଆମର ଆନନ୍ଦପୁର ହସ୍ପିଟାଲର ଟିକେଟ କାଉଣ୍ଟର ପାଖରେ ଆମର ଗୋଟେ ସ୍ୱତନ୍ତ୍ର ସଞ୍ଜୀବନୀର ହେଲ୍ପ ଡେସ୍କ ଅଛି। ଯେତେବେଳେ ବି କୌଣସି ପେସେଣ୍ଟ ରେଫର ହୁଅନ୍ତି, ରେଫର ଟିକେଟଟା ସେଠି ନେଲା ପରେ ଆମର ହେଲ୍ପ ଡେସ୍କ ଯୋଉ ଷ୍ଟାଫ ଅଛନ୍ତି ସିଏ ଆମର ସ୍ୱତନ୍ତ୍ର ଗୋଟେ ଗୁଗୁଲ ସିଟ୍ ଅଛି, ସେଠି ଏଣ୍ଟ୍ରି କରିଦେଲେ ତାଙ୍କର ଆଧାର କାର୍ଡ ଡିଟେଲ ସବୁ ଦେଲା ପରେ ସେ ଯୋଉ ଏଣ୍ଟ୍ରିଟା ହୁଏ ୱିଦିନ୍ ଏ ମିନିଟ୍ ରେ ଆମ ଯୋଉ ଏସ୍ସିବି ରେ ଯୋଉ ହେଲ୍ପ ଡେସ୍କ ଅଛି ହେଲ୍ପ ଡେସ୍କ ରେ ରିଫ୍ଲେକ୍ଟ କରିଯାଏ, ଯାହାଦ୍ୱାରା ଯାହାର ମୋବାଇଲ ନମ୍ବର ହଉ କିମ୍ବା କିଛି ଲୋକ ଅଛନ୍ତି କାହାର ମୋବାଇଲ ନମ୍ବର ବି ନଥାଏ, ତ ସେଇ କେସ୍ରେ କ'ଣ ହୁଏ ନା ଆମେ ଆମ୍ବୁଲାନ୍ସ ଷ୍ଟାଫ୍ଙ୍କର ମୋବାଇଲ ନମ୍ବରଟି ଏଣ୍ଟ୍ରି କରିଦିଅନ୍ତି ଆମ ପିଲାମାନେ।
1: ଆଜ୍ଞା
0: ଏଣ୍ଟ୍ରି କଲା ପରେ ଆମେ ତା ଠାରୁ ଡାଇରେକ୍ଟ ସାଙ୍ଗେ ସାଙ୍ଗେ ୱିଦିନ୍ ଏ ମିନିଟ୍ କିମ୍ବା 5 ମିନିଟ୍ ଭିତରେ ଆମେ ତାଙ୍କୁ ବାଇ ଫୋନ୍ ଫଲୋ ଅପ୍ କରୁ ନା କେତେବେଳେ ବାହାରିଲେ କେତେ ଜଣ ଆପଣଙ୍କ ସାଙ୍ଗରେ ଅଛନ୍ତି, କ'ଣ ପ୍ରୋବ୍ଲେମ୍ଟା ହେଇଛି, ତ ଯାହାଦ୍ୱାରା ବାଇ ରୋଡ଼ରେ ମନେ କରେ ଯେ ଗୋଟେ ପେସେଣ୍ଟ କେଉଁଝରରୁ ବାହାରିଲା,
1: ଆଜ୍ଞା
0: କେଉଁଝରରୁ କଟକ ବାହାରିବାକୁ ତାକୁ 4 ଘଣ୍ଟା ଲାଗିବ,
1: ଆଜ୍ଞା
0: 4 ଘଣ୍ଟା ଭିତରେ ମିନିମମ୍ ଆମର 4 ଥର କିମ୍ବା 5 ଥର କଲ୍ ଯିବ, କାହିଁକି କୋଉଠିକି ପହଞ୍ଚିଲେ, ଲାଷ୍ଟ ଲୋକେସନ୍ କ'ଣ, ତାପରେ ଡ୍ରାଇଭରଙ୍କ ସହିତ କଥା ହେବେ, ଫାର୍ମାସିଷ୍ଟଙ୍କ ସହିତ କଥା ହେବେ, ଲୋକଙ୍କ ସହିତ କଥା ହେବେ, ହେଲେ କ'ଣ ହବ ତାଙ୍କୁ ଟିକେ ଆଶ୍ୱାସନା ମିଳେ ଯେ ନାଇଁ ଆମେ ପହଞ୍ଚିବା ଯାଏ କୌଣସି ପ୍ରୋବ୍ଲେମ୍ ନାହିଁ।
1: ଆଜ୍ଞା
0: ଯେତେବେଳେ ୱାନ୍ ସେଠି ପହଞ୍ଚି ଯାଆନ୍ତି, ପହଞ୍ଚିବାର ପୂର୍ବରୁ ଆମ ପିଲା କଣ୍ଟାକ୍ଟରେ ଥାନ୍ତି, ଲୋକେସନ୍ ୱାଇଜ ଟ୍ରାକ୍ କରିଥାନ୍ତି ଯେ କେତେ ସମୟ ଆଉ ଲାଗିବ, ସୋ ଦେଟ୍ ସେମାନେ କ'ଣ କରନ୍ତି, ମନେ କରନ୍ତି ଗୋଟେ ଆକ୍ସିଡେଣ୍ଟ ପେସେଣ୍ଟ ଆସିଲା, ତ ତାକୁ
1: ଆଜ୍ଞା
0: ଟ୍ରମା କାଜୁଆଲିଟି, ଟ୍ରମା କାଜୁଆଲିଟି ପାଖରେ ହିଁ ଆମ ଅଫିସ ବି ଅଛି, ସେ ଟ୍ରମା କାଜୁଆଲିଟିକୁ ଆମ ପିଲା ପଳେଇଲେ, ସାଙ୍ଗେ ସାଙ୍ଗେ ପେସେଣ୍ଟକୁ ନିଜେ ଷ୍ଟ୍ରେଚର ଓହ୍ଲେଇକି ନେଇକି ଗଲେ, ଟିକେଟ୍ଟେ କଲେ, କୋଉ ଡକ୍ଟରକୁ ସର୍ଜରି ହଉ ଅର୍ଥୋପେଡିକ ହଉ ଯାହାକୁ ଦେଖେଇବା କଥା ନିଜେ ଦେଖେଇବେ, ଦେଖେଇଲା ପରେ ଧର ବ୍ଲଡ୍ ଟେଷ୍ଟ ହବ, ସିଟି ସ୍କାନ୍ ହବ, କ'ଣ ହବ, ନିଜେ ପିଲା ନେଇକି ଯିବେ, ସିଟି ସ୍କାନ୍ ହଉ ବ୍ଲଡ୍ ଟେଷ୍ଟ ହଉ ଏସବୁ କରେଇଲା ପରେ ପୁଣି ଫର୍ଦର ଯାହା ଟ୍ରିଟମେଣ୍ଟ ହବ ଅପ୍ ଟୁ ୱାର୍ଡ ଯିବା ଯାଏ ଆମ ପିଲାମାନେ ତାଙ୍କ ସହିତ ଥାଆନ୍ତି।
1: ଆଜ୍ଞା, ଇଏ ଗଲା ଆଜ୍ଞା ପେସେଣ୍ଟର କଥା। ପେସେଣ୍ଟ ସାଙ୍ଗରେ ଯେଉଁମାନେ ଯାଇଛନ୍ତି ସେମାନଙ୍କ ପାଇଁ
0: ଆଜ୍ଞା
1: କିଛି ବ୍ୟବସ୍ଥା ଆପଣ କରିଥାନ୍ତି କି?
0: ହଁ, ତାଙ୍କ ପାଇଁ ସ୍ୱତନ୍ତ୍ର ପ୍ରତିଦିନ ଆସିବା ଆସିଲାଠୁ ପ୍ରତିଦିନ ତାଙ୍କୁ 200 ଟଙ୍କା ଲେଖାଏ 2 ଜଣଙ୍କୁ, ଯେହେତୁ ଆଗରୁ 2 ଜଣ ପାଉଥିଲେ, ଯେହେତୁ 2 ଜଣଙ୍କ ନାଁ ହିଁ ସେଠି ଏଣ୍ଟ୍ରି ହୁଏ, 2 ଜଣଙ୍କୁ ପ୍ରତିଦିନ 200 ଟଙ୍କା ଲେଖାଏ ତାଙ୍କ ଫୁଡିଂ ହିସାବରେ ତାଙ୍କ ଖାଦ୍ୟ ଖର୍ଚ୍ଚ ଦିଆଯାଏ, ପ୍ଲସ୍ ଆମର ରହିବା ପାଇଁ ରାତିରେ ତ ୱାର୍ଡ ଭିତରେ ସମସ୍ତଙ୍କୁ ଆଲାଉ ହୁଏନି, କାରଣ ଜଣେ ପେସେଣ୍ଟ ପରେ ଜଣେ ଆଟେଣ୍ଡାଣ୍ଟ ରହିବ, ରାତିରେ ଜଣେ ରହିଲେ 3 ଜଣ ଅଲଟରନେଟ୍ କରିବେ, ସେଠି ଆମର ସ୍ୱତନ୍ତ୍ର ରହିବା ପାଇଁ ଗୋଟେ ଜାଗା ଅଛି ଯୋଉଠିକି ଆମେ ତାଙ୍କୁ ଖଟ ଦେଇଛୁ, ତାପରେ ତକିଆ ଦେଇଛୁ, ଫ୍ୟାନ୍ ବି ଲାଗିଛି, ସେଠି ଆରାମରେ ସେମାନେ ରେଷ୍ଟ ନେଲେ, ସାଇଡ଼ରେ ଟଏଲେଟ୍ ଫଏଲେଟ୍ ଅଛି, ଟଏଲେଟ୍ ଗଲେ ସାଇଡ଼ରେ ହିଁ ଆମ ଅଫିସ, କିଛି ବି ଅସୁବିଧା ହେଲେ 24x7 ଆମ ଅଫିସ ଅପରେଟ୍ ରହୁଛି, ସେଥିରେ ତାଙ୍କୁ ଯାହା ବି ଅସୁବିଧା ହୁଏ, କେତେବେଳେ କାହାର ବ୍ଲଡ୍ ଦରକାର ହେଲେ ବି ଆମେ ଯାଇକି ସାହାଯ୍ୟ କରିଦେଉଛୁ, କିମ୍ବା ଅପରେସନ୍ ଡିଲେ ହେଲେ ଡକ୍ଟରଙ୍କ ସହିତ କଥା ହେଇକି ନାଇଁ ସାର୍ ଏଟା ଟିକେ ଜଲ୍ଦି ଅଛି, ଇଏ ଅଛି ସିଏ ଅଛି କହିଲେ ଡକ୍ଟର ମାନେ ଆମକୁ ବି ସପୋର୍ଟ କରୁଛନ୍ତି।
1: ଆଜ୍ଞା, ତେବେ ଲୋକନାଥ ବାବୁ ଆପଣଙ୍କର ପାଖାପାଖି ଆପଣଙ୍କ ଡିଏମଏଫ ସଞ୍ଜୀବନୀ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ କଟକରେ କେତେ
0: ଆଜ୍ଞା
1: ପାଖାପାଖି ଷ୍ଟାଫ ଆପଣଙ୍କର ଅଛନ୍ତି ଏମିତି ସହାୟତା ଦିଅନ୍ତି?
0: ସାର୍ ଆମର ଏବେ 21 ଜଣ କୋଡିନେଟର ଆଉ ଷ୍ଟାଫ ମିଶିକି ସମସ୍ତେ, ଯେମିତି ଆମର ସାନିଟାରୀ ୱାର୍କର ଅଛନ୍ତି, ଅଫିସ ଆଟେଣ୍ଡାଣ୍ଟ ଅଛନ୍ତି, ଆମର ଯୋଉ ଏଏସି ଯୋଉଠି ଆଟେଣ୍ଡାଣ୍ଟ ମାନେ ଆସିକି ରୁହନ୍ତି ତାଙ୍କର କେୟାର ଟେକର ଜଣେ ମେଲ୍ ଜଣେ ଫିମେଲ ଅଛନ୍ତି, ଏମିତିକି ଅଛନ୍ତି ଆମର 21 ଜଣ ଷ୍ଟାଫ ଅଛନ୍ତି।
1: 21 ଜଣ ଷ୍ଟାଫ ଅଛନ୍ତି, ତଥାପି ପାଖାପାଖି କେନ୍ଦୁଝର ଜିଲ୍ଲାରୁ 3 ଗୋଟି ସ୍ଥାନରୁ କେତେ ଖଣ୍ଡେ ଯାଉଥିବେ ପେସେଣ୍ଟ ପାଖାପାଖି ଏବେ କେବେ କେତେ ଲେଖା ଯାଉଛନ୍ତି, ଏବଂ ଆଗରୁ କେତେ ଲେଖା 5 ବର୍ଷ ପର୍ଯ୍ୟନ୍ତ ଆପଣ ଚାକିରି କଲେଣି, ପ୍ରାରମ୍ଭରୁ ଆପଣଙ୍କ ଚାକିରି ଜୀବନ ପ୍ରାରମ୍ଭରୁ କେତେ ଯାଉଥିଲେ, ଏବେ କେତେ ପାଖାପାଖି ଯାଉଛନ୍ତି?
0: ନାଇଁ ଏବେ ବି ସେଇ ଆଗରୁ ଯେମିତି ଥିଲା ସେଠି ତ ଯାଉଛନ୍ତି, କିନ୍ତୁ ମୋ ପାଖରେ 2024ରୁ ଅପ୍ ଟୁ ଏଇ ଯୋଉ ଆମର 2024 ଏପ୍ରିଲ ମାସରୁ
1: ଆଜ୍ଞା
0: ଆମର ଏପ୍ରିଲ 2026 ଯାଏ ମୋ ପାଖରେ ଡାଟା ଅଛି ଏବେ, ଯୋଉଟାକି ଆମର 14,960 ଜଣ ପେସେଣ୍ଟ ଟୋଟାଲ ଆସିଛନ୍ତି,
1: ଆଚ୍ଛା
0: ଆଟେଣ୍ଡାଣ୍ଟ ଆସିଛନ୍ତି 29,920 ଜଣ।
1: ଆଚ୍ଛା,
0: ମାନେ
1: ବହୁତ
0: 30,000 ପାଖାପାଖି ଆଟେଣ୍ଡାଣ୍ଟ।

0: ଶୁଣିକି କହିବେ।
1: ଯେତେବେଳେ ସାର୍ ଗୋଟେ ପେସେଣ୍ଟ ମାନେ ମନେକର ଯୋଉ ଆମର ଗୁଣାସିଗା ସାଇଡ ହେଲା ବହୁତ ଇଣ୍ଟେରିୟର ଏରିଆ ସେପଟେ ଯେତେବେଳେ ଗୋଟେ ଗରିବ ଲୋକଟେ ଆସେ ମାନେ ତାକୁ ଯେତେବେଳେ ଆମେ ସାହାଯ୍ୟ କରୁ ସାହାଯ୍ୟ କଲାପରେ ସେ ଯେତେବେଳେ ଯାଏ ନାଇଁ ସାର୍ ଆପଣଙ୍କ ପାଇଁ ଆମ ଭାଇଟା କି ଭଉଣୀଟା ବଞ୍ଚିଗଲା ସେଇଟା ହିଁ ସାର୍ ବହୁତ ସୁଖ ଦିଏ। ପଇସାଟା ମୂଲ୍ୟବାନ ନୁହେଁ କିନ୍ତୁ ତାର ଦୁଇପଦ ହସ କଥା ହାତ ଧରିଦେବା ଯେ ନାଇଁ ସାର୍ ମୁଁ ସାରା ଜୀବନ ଋଣୀ ରହିଗଲି ଏଇଟା ହିଁ ଆମକୁ ବହୁତ ଆତ୍ମାତୃପ୍ତି ଦିଏ ସାର୍।
0: ଆଜ୍ଞା, ତେବେ ଲୋକନାଥ ବାବୁ ଆମେ ତ ଆଲୋଚନା କରୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରେ ଏବଂ କେନ୍ଦୁଝର ଜିଲ୍ଲାର ବହୁ ଅଞ୍ଚଳରେ ଆମର ଏଇ ଆକାଶବାଣୀର କାର୍ଯ୍ୟକ୍ରମ ଉପଲବ୍ଧ ରହୁଛି ଏବଂ ଲୋକଙ୍କ ପାଖରେ ଯଦିଓ ଆଉ ଟ୍ରାଞ୍ଜିଷ୍ଟର ଆବଶ୍ୟକ ନାହିଁ, ମୋବାଇଲ ମାଧ୍ୟମରେ ସେମାନେ ଶୁଣିପାରୁଛନ୍ତି ଏବଂ ଆପଣଙ୍କ ସହିତ ଯାହା ଆମେ ଆଲୋଚନା କରୁଛନ୍ତି 100.1 FM ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରିବେ ଏବଂ ମୋବାଇଲରେ ନ୍ୟୁଜ୍ ଅନ୍ ଏୟାର ଆପ୍ ଗୋଟେ କରି ଏୟାର କେଉଁଝରକୁ ଆପଣ ଡାଉନଲୋଡ୍ କଲେ ବିଶ୍ୱର ଯେକୌଣସି ଜାଗାରେ ଆପଣଙ୍କ ସହିତ ଆମେ ଯେଉଁ ଆଜି ଆଲୋଚନା କରୁଛନ୍ତି ସିଧାସଳଖ ମଧ୍ୟ ଲୋକମାନେ ଏହି କାର୍ଯ୍ୟକ୍ରମ ଶୁଣିପାରିବେ ଆମ ଆକାଶବାଣୀ ମାଧ୍ୟମରେ। ଆପଣ କେନ୍ଦୁଝରର ଶ୍ରୋତାବନ୍ଧୁମାନଙ୍କୁ କ'ଣ ଅନୁରୋଧ କରିବେ ଯେ DMF ର ସବୁଠାରୁ ଏକ ସେବାମୂଳକ କାର୍ଯ୍ୟକ୍ରମ ହେଉଛି DMF ସଞ୍ଜୀବନୀ। ଆପଣମାନେ ଆଉ ଦେହ ଖରାପ ରହିଲେ ଆପଣ ବ୍ୟସ୍ତ ହେବା ନାହିଁ, ବିବ୍ରତ ହେବା ନାହିଁ, ଆମ୍ବୁଲାନ୍ସରେ କଟକକୁ ଆସନ୍ତୁ ଏବଂ କଟକରେ ଲୋକନାଥ ବାବୁଙ୍କ ପରି 21 ଜଣ ସ୍ୱେଚ୍ଛାସେବୀ ଆପଣଙ୍କ ସାଙ୍ଗରେ ଅଛନ୍ତି, ଆପଣ ଏକୁଟିଆ ନୁହନ୍ତି। ଆପଣ କ'ଣ ସେମାନଙ୍କୁ ଆତ୍ମପ୍ରତ୍ୟୟ ଦେବେ ଆମ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ?
1: ମୁଁ ଏଇଆ କହିବି ଯେ ଆମେ ଆଗରୁ କେଉଁଝର ଜିଲ୍ଲା ଲୋକମାନଙ୍କର ଠିକି କ'ଣ ଜ୍ୱର ହେଲା ମେଡିସିନ ଆଣି ଖାଇଦେବା ଯାହାଦ୍ୱାରା ରୋଗଟା ଅଳ୍ପରୁ ବହୁତ ପଡ଼ିଯାଉଥିଲା ଯାହାଦ୍ୱାରା ଆମକୁ ରିକଭରି କରିବାକୁ ଭଲ ହେବାକୁ ବହୁତ ସମୟ ଲାଗୁଥିଲା। ଏବେ ଟେକ୍ନୋଲୋଜି ବହୁତ ଆଡ଼ଭାନ୍ସ ହେଇଯାଇଛି ଆମେ ବି କଟକ ବଡ଼ ମେଡିକାଲ ଭଳିଆ ଓଡ଼ିଶାର ସବୁଠୁ ବଡ଼ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ସବୁକିଛି ସୁବିଧା ଅଛି ଆମେ ଅଛୁ ଆପଣଙ୍କ ପାଇଁ ଆପଣ ବିନା ଅଚିନ୍ତାରେ ଆମ୍ବୁଲାନ୍ସରେ ଆସନ୍ତୁ ଆମର 3-3 ହେଲ୍ପଡେସ୍କ ଅଛି ସେଠି ଯାଇକି ଆମ ଷ୍ଟାଫ ସହିତ ଦେଖା କରନ୍ତୁ ତାଙ୍କୁ କୁହନ୍ତୁ ଯେ ଆମେ କଟକ ଯିବୁ ଆମକୁ ଟିକେ ସାହାଯ୍ୟ କରନ୍ତୁ ଆପଣ ଆରାମରେ ଆସନ୍ତୁ ଆମେ ଆପଣଙ୍କ ଟୋଟାଲ ଦାୟିତ୍ୱ ନେଇ ପୁରା ଦେହ ଭଲ କରିକି ଆମେ ଆପଣଙ୍କୁ ପଠେଇବୁ। ତାର ଦାୟିତ୍ୱ DMF ସଞ୍ଜୀବନୀ ନେଇଛି ତାର ଦାୟିତ୍ୱ DMF ଯୋଉ ଏତେ ବଡ କାର୍ଯ୍ୟକ୍ରମ କରୁଛି ତାର ସବୁ ଲୋକ ମାନେ ଲାଭ ନେବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।
0: ନିଶ୍ଚିତ ଭାବରେ ଲୋକନାଥ ବାବୁ ଆପଣଙ୍କର ଏଇ ଯୋଉ ପ୍ରେରଣାଦାୟକ କଥା ଆମର ସମସ୍ତ ଶ୍ରୋତାବନ୍ଧୁଙ୍କର କାମରେ ଆସିବ ଏବଂ ଯେଉଁମାନେ ଆମେ ସମସ୍ତେ କଟକରେ ଉଚ୍ଚତର ଚିକିତ୍ସା ପାଇଁ ଯାଉଛନ୍ତି ସେଠି ନିଶ୍ଚିତ ଭାବରେ ଆମେ ସହାୟତା ପାଇପାରିବା। ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ନମସ୍କାର।
2: ପ୍ରକୃତରେ ସେବା ହିଁ ପରମ ଧର୍ମ। DMF ସଞ୍ଜୀବନୀ ମାଧ୍ୟମରେ ଉପକାର ପାଉଛନ୍ତି କେନ୍ଦୁଝର ଜିଲ୍ଲାର ଜନସାଧାରଣ। କଟକ ପରି ଏକ ବ୍ୟସ୍ତ ବହୁଳ ଜାଗାରେ କେନ୍ଦୁଝରର ଅଧିବାସୀଙ୍କ ପାଇଁ ଏହି ସୁବିଧା ତା ପୁଣି ଚିକିତ୍ସା ସମୟରେ ଆଶ୍ରୟ ପାଇବା ଛୋଟ କଥା ନୁହେଁ। ଏପରି ଏକ ମହତ ଚିନ୍ତାଧାରାକୁ ଫଳବତୀ କରିଥିବା ଏବଂ ଏହି ଯୋଜନାର ସଫଳତା ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ଏହାର ହିତାଧିକାରୀ ଆତ୍ମତୃପ୍ତି ଲାଭ କରିବେ। DMF ସଞ୍ଜୀବନୀରୁ ଉପକୃତ ହୋଇଥିବା 2 ଜଣ ହିତାଧିକାରୀଙ୍କ ସହ ଆଜିର କାର୍ଯ୍ୟକ୍ରମରେ ଆଲୋଚନା।
0: ଆଜ୍ଞା ନମସ୍କାର।
3: ଆଜ୍ଞା ସାର୍ ନମସ୍କାର।
0: ଟିକେ ଆପଣଙ୍କର ପରିଚୟ ଆମ ଶ୍ରୋତା ବନ୍ଧୁଙ୍କୁ ଦେବେ।
3: ମୋ ନାଁ ଭରତ ଚନ୍ଦ୍ର ରାଉତ, ମୋର ବୟସ ହେଲା 35 ବର୍ଷ, ମୋ ଗାଁ ନାଁ ହେଲା ଜଳସରପୁର ଷୋଳଣ ପୋଷ୍ଟ ନନ୍ଦିପଦା ଥାନା ଡିଷ୍ଟ୍ରିକ୍ଟ କେଉଁଝର।
0: ହାଟଡି ବ୍ଲକରେ ବସବାସ କରନ୍ତି?
3: ଆଜ୍ଞା ସାର୍।
0: କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଖଣି ପ୍ରଭାବିତ ଲୋକଙ୍କ ସହ ଅନ୍ୟାନ୍ୟ ଲୋକଙ୍କର ମଧ୍ୟ ଅନେକ କଲ୍ୟାଣକାରୀ କାର୍ଯ୍ୟ କରୁଛି ଏବଂ DMF ସଞ୍ଜୀବନୀ ଏକ କାର୍ଯ୍ୟକ୍ରମ ରହିଛି। DMF ସଞ୍ଜୀବନୀ ସମ୍ପର୍କରେ ଆପଣଙ୍କର ମତ କ'ଣ ରହିଛି ଏବଂ ଆପଣ କିଛି DMF ସଞ୍ଜୀବନୀରୁ କିଛି ସେବା ବା କିଛି ସହାୟତା ପାଇଛନ୍ତି ଯଦି ଟିକେ ବିସ୍ତୃତ ଭାବରେ ଆମ ଶ୍ରୋତାବନ୍ଧୁଙ୍କୁ କହିବେ।
3: ଆଜ୍ଞା ସାର୍, ମୋର କିଡ଼ନି 2 ଯାକ ସମ୍ପୂର୍ଣ୍ଣ ଖରାପ ହେଇଯାଇଥିଲା ଆଉ ମୁଁ ଏଠି ଆସିକି କଟକରେ ଆଡମିସନ ହେଲି, ଡାଇଲିସିସ୍ ହଉଥିଲି। ଡାଇଲିସିସ୍ ହେବା ପରଠାରୁ ମୋତେ ସାହାଯ୍ୟ କଲେ, ସେବେ ସାହାଯ୍ୟ କରିଛନ୍ତି ସଞ୍ଜୀବନୀରେ, ପଇସା ହଉ କି କୋଉ ହେ ଅଲଗା କିଛି ମେଡିକାଲ ହେଲ୍ପ ହଉ। ତାପରେ ମୋର ଟ୍ରାନ୍ସପ୍ଲାଣ୍ଟ ହେଲା, କିଛି ଦିନ ପରେ ଟ୍ରାନ୍ସପ୍ଲାଣ୍ଟ ହେଲା, କିଡ଼ନି ଟ୍ରାନ୍ସପ୍ଲାଣ୍ଟ। ଗଭର୍ଣ୍ଣମେଣ୍ଟ ତରଫରୁ ମୋତେ ଗୋଟେ କିଡ଼ନି ମିଳିଲା ଆଉ ସେ କିଡ଼ନି ଲାଗିବାରେ ବହୁତ ସାହାଯ୍ୟ କରିଛନ୍ତି। ସେ ଯୋଉ ଦିନ ଅପରେସନ ହେଲା ସେଦିନ ଆମ ସଞ୍ଜୀବନୀ ଷ୍ଟାଫ ମାନେ, ମୁଁ ତ ଓଟିରେ ଓଟିକି ପଳେଇଥିଲି, ତାପଙ୍କୁ ଦେଖିଛି ସମସ୍ତଙ୍କୁ ବାହାରେ ଗଲାବେଳେ ଓଟିରେ ସବୁ ଥିଲେ ସଞ୍ଜୀବନୀରେ ଷ୍ଟାଫ ଆଉ ବ୍ଲଡ କଥା ସବୁ।

0: ଓ ଅଧିକାଂଶ ସେମାନେ ବହୁତ ସାହାଯ୍ୟ କରିଛନ୍ତି, ତାପରେ ବି ଏବେ ପର୍ଯ୍ୟନ୍ତ ବି ସାହାଯ୍ୟ କରୁଛନ୍ତି। ଯୋଉ ମେଡିକାଲରେ କିଛି ଇସ୍ୟୁ ହେଲେ, କୋଉଦିନ ଆଡମିସନ ହେଲେ ସେ ମେଡିକାଲ ଯାଇଥିବି, ସେଟାର ବି ମତେ ବହୁତ ଥର ହେଲ୍ପ କରିଛନ୍ତି, ନେଇକି ଯାଇଛନ୍ତି, ବହୁତ କିଛି ସାହାଯ୍ୟ କରିଛନ୍ତି। ସଞ୍ଜୀବନୀ ରୁ
1: ଆପଣ
0: ମିଳିଛି।
1: କିପରି ଭାବରେ ଡିଏମଏଫ ସଞ୍ଜୀବନୀ ସମ୍ପର୍କରେ ଖବର ପାଇଲେ, ଖବର ପାଇକି ଆପଣ କିପରି ଭାବରେ ତାର ସହାୟତା ନେଲେ ଟିକେ ବିସ୍ତୃତ ଭାବରେ କହିଲେ ଆମର ଯୋଉ ଅନ୍ୟ ଶ୍ରୋତାବନ୍ଧୁ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ ମଧ୍ୟ ଆପଣଙ୍କଠୁ ଆପଣଙ୍କର କଥା ଶୁଣି ସେମାନେ ମଧ୍ୟ ଡିଏମଏଫ ସଞ୍ଜୀବନୀର ସହାୟତା ନେଇପାରିବେ?
0: ଆଜ୍ଞା ସାର୍, ମୁଁ ଯେବେ ଆମର ଘସିପୁରା ମେଡିକାଲ ଯୋଉ ଆନନ୍ଦପୁର ସେଠି ଆଡମିସନ ହେଲି ଫାର୍ଷ୍ଟ,
1: ଆଜ୍ଞା
0: କିଡନୀ ପ୍ରୋବ୍ଲେମ ବାହାରିଲା ପରେ
1: ଆଜ୍ଞା
0: ସେଠି ଆଡମିସନ ହେଲା ପରେ ସେମାନେ କହିଲେ ଯେ ଏଠି କିଡନୀ ପାଇଁ କେହି ଡକ୍ଟର ଦେଖୁନାହାନ୍ତି, ତେଣୁ କରିକି ଆପଣଙ୍କୁ ରେଫର କରିବୁ ଆମେ କଟକ।
1: ଆଚ୍ଛା
0: ଯେତେବେଳେ ରେଫର କଲେ ସେଇଠି ହିଁ ଆମକୁ କହିଦେଇଥିଲେ ସଞ୍ଜୀବନୀ ବିଷୟରେ। ଆମ୍ବୁଲାନ୍ସରେ ଯୋଉ ଭାଇ ଆସିଥିଲେ ଆମ ସାଙ୍ଗରେ,
1: ଆଜ୍ଞା
0: ସିଏ ବି ଆମକୁ ଗାଇଡ କରିଥିଲେ।
1: ଆଜ୍ଞା
0: ପ୍ଲସ ସଞ୍ଜୀବନୀରୁ ଆମକୁ ସେଇଦିନ କଲ୍ ଯାଇଥିଲା, କଲ୍ ଯାଇଥିଲା ତା ପର ଦିନ ଆସିକି ଆପଣ ଦେଖା କରନ୍ତୁ ସଞ୍ଜୀବନୀରେ, ଏଇ କଟକ ଏସ୍ସିୟୁ ମେଡିକାଲ ଭିତରେ ହିଁ ଉପସ୍ଥିତ ଅଛି।
1: ଆଜ୍ଞା ତାପରେ ଆପଣଙ୍କ ସାଙ୍ଗରେ ଯେଉଁମାନେ ଯାଇଥିଲେ ସେମାନଙ୍କୁ କିପରି ସହାୟତା ମିଳିଲା ଡିଏମଏଫ ସଞ୍ଜୀବନୀ ନା କିପରି ମିଳିଲା?
0: ଆଜ୍ଞା, ଡିଏମଏଫ ସଞ୍ଜୀବନୀରୁ ସାହାଯ୍ୟ ମିଳିଲା।
1: କଣ ସାହାଯ୍ୟ ମିଳିଲା ଟିକେ ଭରତ ବାବୁ ବିସ୍ତୃତ ଭାବରେ କହିବେ, କିପରି ଭାବରେ ଆପଣଙ୍କୁ ଆମର ଯୋଉ ଆପଣଙ୍କ ସାଙ୍ଗରେ ଆଟେଣ୍ଡାଣ୍ଟ ମାନେ ଯାଇଥିଲେ କିପରି ଭାବରେ ସେମାନଙ୍କୁ ସହାୟତା ମିଳିଲା, କିଏ ସହଯୋଗ କଲା, ରହିବାର କିଛି ବ୍ୟବସ୍ଥା କଲେ କି ଖାଇବାର କିଛି ବ୍ୟବସ୍ଥା କଲେ କି ବିଭିନ୍ନ ଏସ୍ସିବି ତ ବିରାଟ ବଡ଼ ମେଡିକାଲ କଲେଜ, ସେଠି କେମିତି କୋଉ ୱାର୍ଡକୁ ଆପଣଙ୍କୁ ନେବାକୁ ସହାୟତା କଲେ, ଡାକ୍ତରଙ୍କ ସହିତ କିଛି କନସଲ୍ଟ କରେଇଲେ କି ପରାମର୍ଶ କରେଇଲେ ସେ ବିଷୟରେ ଟିକେ କହିବେ?
0: ଆମର ଯେତେବେଳେ ଆନନ୍ଦପୁରରୁ ଆମେ ଆନନ୍ଦପୁର ଟୁ କଟକ ମେଡିକାଲ କାଜୁଆଲିଟି ଆଡମିସନ ହେଲା ପର୍ଯ୍ୟନ୍ତ ସିଏ ଆମ୍ବୁଲାନ୍ସରେ ଆମକୁ ସାହାଯ୍ୟ କରିଛନ୍ତି। ପ୍ଲସ ଆମ୍ବୁଲାନ୍ସରେ ଯୋଉ ଡିଏମଏଫ ସଞ୍ଜୀବନୀ ତରଫରୁ ଯୋଉ ଆମ୍ବୁଲାନ୍ସଟି ଅଛି ଆମର ଆନନ୍ଦପୁରରେ, ସେ ଆନନ୍ଦପୁରରେ ଯିଏ ଷ୍ଟାଫ ଅଛନ୍ତି, ଯୋଉ ଆମ ଡିଏମଏଫ ତରଫରୁ ଯୋଉ ଆମ୍ବୁଲାନ୍ସ ଅଛନ୍ତି, ଆମ୍ବୁଲାନ୍ସ ଭାଇ,
1: ଆଜ୍ଞା
0: ସିଏ ଆସିକି ଆଡମିଟ କରେଇଥିଲେ ଆମକୁ କାଜୁଆଲିଟିରେ।
1: ଆଜ୍ଞା
0: ପ୍ଲସ ଆମର ଆମକୁ ଜଣେଇଥିଲେ ଯେ ଆଉଟଡୋରକୁ ଯାଇକି ଦେଖା କର, ଏତିକି ହେଲ୍ପ କରିଥିଲେ ସେଦିନ,
1: ତାପରେ
0: ସେଠି
1: ଆପଣ
0: ଆଡମିଟ କରେଇ ଦେଇଥିଲେ।
1: ହଁ ତାପରେ ଆପଣଙ୍କର ଆଟେଣ୍ଡାଣ୍ଟ ମାନଙ୍କ ପାଇଁ କିଛି ରହିବାର କି ଖାଇବାର ବନ୍ଦୋବସ୍ତ କରିଥିଲେ?
0: ଆଜ୍ଞା, ସେଇଠି ଆମର ସଞ୍ଜୀବନୀ ତରଫରୁ ଅଛି ଘର, ଅଛି ଘର ଆଭେଲେବୁଲ ଅଛି, ସେଠି ଯିଏ ଚାହିଁବେ ରହିପାରିବେ। ଆମେ ତ ଡାଇଲିସିସ ପେସେଣ୍ଟ ଥିଲୁ,
1: ହଁ
0: ତେଣୁ କରିକି ଆମେ ନିଜ ପାଖରେ, ମୋ ପାଖରେ ରହିବାକୁ ଆଟେଣ୍ଡର ବାଧ୍ୟ,
1: ଆଚ୍ଛା
0: ଆଉ ତେଣୁ କରିକି ୱାର୍ଡରେ ମୋ ପାଖରେ ରୁହନ୍ତି। ସେ କହିଥିଲେ ସେଠି ଆଉ ଖାଇବା ପାଇଁ ଗୋଟାଏ ଆଟେଣ୍ଡର ପିଛା 200 ଟଙ୍କା ଦିନକୁ ଦଉଥିଲେ, 2 ଜଣ ଆଟେଣ୍ଡର ହେଲେ 400 ଟଙ୍କା ଦଉଥିଲେ ଗୋଟାଏ ଦିନରେ।
1: ଠିକ। ତେବେ ଭରତ ବାବୁ ଆମେ ଆଲୋଚନା କରୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରେ ପ୍ରସାର କରାଯାଉଥିବା ଆମ କେନ୍ଦୁଝର ଆମ ଡିଏମଏଫ କାର୍ଯ୍ୟକ୍ରମ। ଆପଣ ନିଜର ମନର କଥା କ'ଣ କହିବେ ଯାହା ଅନ୍ୟ ଶ୍ରୋତାବନ୍ଧୁମାନେ ଜାଣିବେ ଏବଂ ସେମାନେ ମଧ୍ୟ ଡିଏମଏଫର ସଞ୍ଜୀବନୀ କାର୍ଯ୍ୟକ୍ରମର ସହଯୋଗ ପାଇ ସେମାନେ ମଧ୍ୟ ସୁସ୍ଥତା ଆରୋଗ୍ୟ ଲାଭ କରିବେ?
0: ଆମର ସଞ୍ଜୀବନୀ ଆମ କେଉଁଝର ଡିଷ୍ଟ୍ରିକ୍ଟରୁ ଅଛି, ଆମର ଯେତିକି କେଉଁ ବହୁତ ଅନେକ ଜାଣିପାରୁନାହାନ୍ତି, ସେମାନେ ଡାଇରେକ୍ଟ ଆସୁଛନ୍ତି ଯୋଉମାନେ କଟକ ମେଡିକାଲ,
1: ଆଜ୍ଞା
0: ସେମାନେ ଯାଇ ନିଜ ବ୍ରାଞ୍ଚ ମେଡିକାଲରେ ଆଡମିଟ ହେଲେ ସେମାନେ ହିଁ ସେଠି ରେଫର କରେଇଲା ପରେ ହିଁ ଆମର ଡିଏମଏଫ ସଞ୍ଜୀବନୀ ତାର ସହଯୋଗ ପାଇପାରିବେ। ଏଇ ଯୋଉ କହିଲି ରହିବା ପ୍ଲସ ଖାଇବା ପାଇଁ ବି ପିଇବା ପାଇଁ ଯୋଉ ଅର୍ଥ, ସେଠି ଆମର ଆନନ୍ଦପୁରରେ ଯଦି ଆମ ଏଠି ଆନନ୍ଦପୁର ସବ ଡିଭିଜନରେ ହେଇଥିବେ ତାହେଲେ ସିଏ ଘସିପୁରାରେ ଆଡମିଟ ହେବେ, ନଚେତ ତ ଆମର କେଉଁଝର ପାଖ ଅଞ୍ଚଳ ଯିଏ ଅଛନ୍ତି କେଉଁଝର ପ୍ଲସ ଯାଇପାରିବେ, କେଉଁଝରରୁ ବି ରେଫର ହେଲେ ସେମାନେ କେବଳ ସେଇମାନେ ହିଁ ପାଇପାରିବେ, ଡାଇରେକ୍ଟ କଟକ ଆସିଲେ ସେମାନଙ୍କୁ ସହଯୋଗ ମିଳିବ ନାହିଁ।
1: ମିଳିବ ନାହିଁ, ଠିକ କଥା, ଉପାଦେୟ
0: ଆଜ୍ଞା,
1: କଥା କହିଲେ। ତେବେ ଭରତ ବାବୁ ଆପଣଙ୍କ ଦେହ ଏବେ କେମିତି ଅଛି?
0: ଦେହ ଏବେ ସୁସ୍ଥ ହେଇ ଆସୁଛି, ଟିକେ ଟାଇମ ଲାଗିବ ତଥାପି ହେଇଗଲାଣି 60% ଠିକ ହେଇ ସାରିଲାଣି।
1: ନିଶ୍ଚିତ ଭାବରେ ଆପଣ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରନ୍ତୁ। କେନ୍ଦୁଝର ରାଷ୍ଟ୍ରଦେବୀ ମା ତାରିଣୀ ରାଷ୍ଟ୍ର ଦେବତା ଶ୍ରୀ ଶ୍ରୀ ବଳଦେବଜୀଙ୍କ ନିକଟରେ ଏହି ପ୍ରାର୍ଥନା କରୁଛୁ। ଆମେ ଯେଉଁ କାର୍ଯ୍ୟକ୍ରମ ଆଜି ପ୍ରସାରଣ କରୁଛୁ ସେ କାର୍ଯ୍ୟକ୍ରମରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ଏବଂ ଶାରୀରିକ ଅସୁସ୍ଥତା ସତ୍ତ୍ୱେ ମଧ୍ୟ ଆପଣ ଆପଣଙ୍କ ମନର କଥା DMF ସଞ୍ଜୀବନୀ ସମ୍ପର୍କରେ କହିଥିବାରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଆଜ୍ଞା ନମସ୍କାର।
2: ନମସ୍କାର ସାର୍,
1: ଟିକେ ଆପଣଙ୍କ ପରିଚୟ ଦେବେ ଏବଂ ଘର କୋଉଠି କହିବେ?
2: ମୁଁ ହେଲି ଆଜ୍ଞା ନାରାୟଣ ପାତ୍ର, ମୋର ଘର ହେଲା କନ୍ଦରକଳା ଭିତର ପାଖରେ।
1: ଆଜ୍ଞା।
2: ଆଉ ଆମେ ଆସିଲୁ କଟକ, କଟକ ମେଡିକାଲ ଅଛୁ।
1: ଆଜ୍ଞା।
2: ଆମର
1: ଆଜ୍ଞା,
2: ଆଉ ସେଥିପାଇଁ ଆମେ ସାହାଯ୍ୟ କରିବା ପାଇଁ ଆସିଲୁ। ତାପରେ ବହୁତ ବଡ଼ ପଇସା କଷ୍ଟରେ ଥିଲି ସାର।
1: ଆଜ୍ଞା, ଆପଣ କେବେ ପ୍ରଥମେ କୁହନ୍ତୁ, କେବେ କେନ୍ଦୁଝର ମେଡିକାଲକୁ କେବେ ଆସିଲେ?
2: ଆମେ 11 ତାରିଖ ଆସିଲୁ ସାର।
1: ହଁ, ତାପରେ ସେଠୁ କେମିତି କଟକକୁ ଆସିଲେ ଟିକେ କୁହନ୍ତୁ।
2: ସେଠୁ DNF ର ସବୁ ସଂସ୍ଥା ବ୍ଲଡ ଦରକାର ହେଲା ବେଳେ କେଉଁଝର ପଠେଇଦେଲେ।
1: ଆଚ୍ଛା, କଟକରେ ଆପଣ କେତେ ତାରିଖ ପହଞ୍ଚିଲେ?
2: 12 ତାରିଖ ସକାଳେ ପହଞ୍ଚିଲୁ ସାର।
1: କେମିତି ତାପରେ କଣ DMF ସଞ୍ଜୀବନ କଣ କଣ ସୁବିଧା ପାଇଲେ ଟିକେ କୁହନ୍ତୁ।
2: ଆମେ 108 ଆସିଲୁ, DMF ଅଫିସରେ ଦେଖା କଲୁ। ତାପରେ ବ୍ଲଡ ସୁବିଧା ଥିଲା ଆମକୁ, ସମୟବେଳେ ସବୁବେଳେ ଆମକୁ ବୁଝୁଥିଲେ ଭଲ ମନ୍ଦ।
1: ଆପଣଙ୍କ ରୋଗୀଙ୍କ ନାଁ କଣ ଆଜ୍ଞା?
2: ଦିନେଶ୍ୱର ପାତ୍ର ଆଜ୍ଞା।
1: ଆଚ୍ଛା, ଆପଣଙ୍କ ନାଁ ଟିକେ କୁହନ୍ତୁ।
2: ନାରାୟଣ ପାତ୍ର।
1: ହଁ, ନାରାୟଣ ବାବୁ ଦିଲେଶ୍ୱର ଆପଣ କଣ ହୁଅନ୍ତି?
2: ମୋର ଜୟ ହୁଅନ୍ତି ସାର।
1: ଆପଣ ହଁ, DMF ରୁ କଣ କଣ ସୁବିଧା ପାଉଛନ୍ତି, କେତେ ଜଣ ଆପଣ ସାଙ୍ଗରେ ଅଛନ୍ତି ଟିକେ କହିବେ?
2: ଆମେ ସେଠି DMF ରୁ ପଇସା ବି ପାଇଲୁ, ଖାଇବା ପିଇବା ସବୁ ସୁବିଧା ପାଇଲୁ।
1: କେତେ ଜଣ କହୁଛନ୍ତି? ଆଜ୍ଞା,
2: ଦୁଇ ଜଣ ଖାଇବା ସୁବିଧା ହେଇଥିଲେ।
1: ଆଜ୍ଞା, ତାପରେ ରହୁଛନ୍ତି କୋଉଠି ଆଜ୍ଞା?
2: ଆମେ ରହୁଛୁ ସାର ସେଇ
1: ରହିବା ପାଇଁ, ରୋଗୀଙ୍କ ସମ୍ପର୍କ ରହିବା ପାଇଁ ଆପଣ ସେଠି ସୁବିଧା ପାଉଛନ୍ତି?
2: ନାଇଁ, ରୋଗୀ ଟିକେ ବେଶୀ ଇଏ ତ ସାର, ସେଥିଲାଗି ଆମେ ସାଙ୍ଗରେ ରହୁଛୁ।
1: ଆପଣଙ୍କର ଯୋଉ DMF ର ସେଠି ସାର ମାନେ ଅଛନ୍ତି, ସେମାନେ ଆପଣଙ୍କୁ ସହଯୋଗ କରୁଛନ୍ତି? ଆମର ଯୋଉ ରେଡିଓ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆମେ DMF ର ଯୋଉ କାର୍ଯ୍ୟକ୍ରମ ପ୍ରସାର କରୁଛନ୍ତି, ଆମ କେନ୍ଦୁଝର ଆମ DMF, ଏଥିରେ ଯୋଉ ଭାଇମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, DMF ସଞ୍ଜୀବନୀ ଆମ ମାନଙ୍କ ପାଇଁ କିପରି ଉପକାର ଦଉଛି ଆପଣ କଣ କହିବେ?
2: ବହୁତ ଉପକାର ଦେଇଛି ଆଜ୍ଞା, ବ୍ଲଡ ଗୋଟେ ଫ୍ରି ମିଳିଲା, ବହୁତ ସାହାଯ୍ୟ କରିଛନ୍ତି ସେମାନେ।
1: ଅନ୍ୟ ଭାଇମାନେ ଯୋଉମାନେ ବିଭିନ୍ନ ରୋଗ ନେଇକି ରୋଗୀଙ୍କୁ ଆଣୁଛନ୍ତି ସାଙ୍ଗରେ, ସେମାନେ କିପରି ସହାୟତା ପାଇପାରିବେ ବୋଲି ଆପଣ ଆଶା କରୁଛନ୍ତି?
2: ସମସ୍ତେ ଆଜ୍ଞା, କେନ୍ଦ୍ର ଡିଷ୍ଟ୍ରିକ୍ଟରେ ସମସ୍ତେ ସାହାଯ୍ୟ ପାଇବେ ବୋଲି ଆଶା କରୁଛନ୍ତି।
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: ପ୍ରକୃତରେ ଏହି ଡିଏମ୍ଏଫ୍ ସଞ୍ଜୀବନୀ ଅନେକ ସମସ୍ୟାର ସମାଧାନ କରିପାରୁଛି। ମାନସିକ ସ୍ତରରେ ଆମେ ଦ୍ୱନ୍ଦ୍ୱ ଓ ଭାରାକ୍ରାନ୍ତ ଅବସ୍ଥାରେ ଥିବାବେଳେ ଏହା କେବଳ ଯେ ସହାୟତା ଯୋଗାଉଛି ତାହା ନୁହେଁ, ଏକ ଅଚିହ୍ନା ଜାଗାରେ ଚିହ୍ନା ସୁବିଧା ମିଳିପାରୁଛି।
1: ବିପଦ ସମୟର ବନ୍ଧୁ ହୋଇଛି ଆମମାନଙ୍କ ପାଇଁ ଏହି ଡିଏମ୍ଏଫ୍ ସଞ୍ଜୀବନୀ। ରୋଗ ବୈରାଗ ସମୟରେ ଆମକୁ ନିଜ ଲୋକଟିଏ ପରି କାନ୍ଧକୁ କାନ୍ଧ ମିଳାଇ ସାହାଯ୍ୟ ଯୋଗାଉଛି ଏହି ଡିଏମ୍ଏଫ୍ ସଞ୍ଜୀବନୀ। ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ କେନ୍ଦୁଝର ଅଧିବାସୀଙ୍କ ସୁଖ ଦୁଃଖରେ ଭାଗିଦାର ହେବାକୁ ପ୍ରୟାସ ଜାରି ରଖିଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍।
0: ଖଣି ଦ୍ୱାରା ପ୍ରତ୍ୟକ୍ଷ ଭାବେ ହେଉ ବା ପରୋକ୍ଷ, ବ୍ୟକ୍ତିମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିରନ୍ତର ଉଦ୍ୟମ କରିଚାଲିଛି ଡିଏମ୍ଏଫ୍। ଯୋଜନାର ସୁଫଳ ସମସ୍ତେ ପାଆନ୍ତୁ, ଏହି ଲକ୍ଷ୍ୟରେ ଡିଏମ୍ଏଫ୍ ସଞ୍ଜୀବନୀର ପରିକଳ୍ପନା, ଯାହା ଗତ 6 ବର୍ଷ ଧରି ନିରନ୍ତର ସେବା ଯୋଗାଇ ଦେଉଛି।
1: ଆମେ ଯଦି ଆମ ସମ୍ପର୍କୀୟଙ୍କୁ ନେଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲକୁ ଯିବାର ଆବଶ୍ୟକ ହୁଏ, ତେବେ ବନ୍ଧୁଟିଏ ପରି ନିଜ ଲୋକଟିଏ ପରି ସେଠାରେ ଅପେକ୍ଷା କରିଥିବେ ଏହି ଡିଏମ୍ଏଫ୍ ସଞ୍ଜୀବନୀର ଭାଇମାନେ। ଆମ ବିପଦ ସମୟର ବୋଝକୁ ହାଲୁକା କରିବାର ବ୍ରତକୁ ନେଇ ଉତ୍ସର୍ଗୀକୃତ ଏହି ଡିଏମ୍ଏଫ୍ ସଞ୍ଜୀବନୀର ସେବା କେନ୍ଦୁଝର ଜିଲ୍ଲାର ସମସ୍ତଙ୍କ ପାଇଁ
0: ପ୍ରାର୍ଥନା କରିବୁ। ଆରୋଗ୍ୟ ଲାଭ କରନ୍ତୁ ସମସ୍ତ ରୋଗଗ୍ରସ୍ତ ବ୍ୟକ୍ତି। ସମସ୍ତଙ୍କୁ ଶୁଭକାମନା, ନିରୋଗ ଶରୀର ପାଇଁ ଶୁଭେଚ୍ଛା ଓ ଏକ ସୁନ୍ଦର ଭବିଷ୍ୟତ କାମନା କରି ରହୁଛୁ।
1: ନମସ୍କାର।

ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କେତୋଟି ଦେଶଭକ୍ତି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଅକ୍ଷୟ ମହାନ୍ତିଙ୍କ ରଚନାରେ କଣ୍ଠଦାନ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଣ୍ଠଶିଳ୍ପୀମାନେ।

ଶୁଣିଲେ କେତୋଟି ଦେଶଭକ୍ତି ଗୀତ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଜିର ଅତିଥି। କାର୍ଯ୍ୟକ୍ରମରେ ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ।

0: ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆଜି ଏ ବିଷୟରେ ଆଲୋଚନା କରିବା। ଆଜିର ଅତିଥି କାର୍ଯ୍ୟକ୍ରମରେ ଆମ ସହ ଅଛନ୍ତି କେନ୍ଦୁଝରର ବରିଷ୍ଠ ଭେଷଜ ବିଶେଷଜ୍ଞ ଡକ୍ଟର ନିରଞ୍ଜନ କୁମାର ବେହେରା। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜ୍ଞା ନମସ୍କାର।
1: ନମସ୍କାର।

0: ଦୁନିଆରେ ଯେତେ ଯାହା ବି ଥାଉ, ପଇସା ବିନିମୟରେ ଆପଣ ସବୁକିଛି କିଣିପାରିବେ, କିନ୍ତୁ ସ୍ୱାସ୍ଥ୍ୟକୁ କିଣିପାରିବେ ନାହିଁ। ଆପଣଙ୍କ ପାଖରେ ଯେତେ ଧନ ସମ୍ପତ୍ତି ଥାଉ, ଯଦି ଦେହ ଥରେ ଖରାପ ହୋଇଗଲା, ତାହେଲେ ଆପଣ ପଇସା ବିନିମୟରେ ଭଲ ହୋଇଯାଇପାରନ୍ତି, କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ବା ଆପଣଙ୍କର ଯେଉଁ ପୂର୍ବ ଅବସ୍ଥା ସେଇଟା ଆଉ ବଜାୟ ରହିବ ନାହିଁ। ତେଣୁ ଏଭ୍ରିଥିଙ୍ଗ କ୍ୟାନ୍ ବି ପରଚେଜଡ୍ ବାଇ ମନି ବଟ୍ ନଟ୍ ହେଲ୍ଥ। ଦେଟ୍ସ ୱାଇ ହେଲ୍ଥ ଇଜ୍ ୱେଲ୍ଥ।
1: ଆମେ ତ ସଚେତନ ରହୁଛନ୍ତି ଅନେକ ସମୟରେ, ତଥାପି ଆମ ଶରୀରରେ ବେଳେବେଳେ କାହିଁକି କେଜାଣି ଅନେକ ରୋଗ ପଶା ବାନ୍ଧି ରହିଥାଏ, ଆଉ ଏହାର କାରଣ ହେଉଛି ଆମର ଖାଦ୍ୟର ଖରାପ ଅଭ୍ୟାସ, ଚଳଚଞ୍ଚଳ ଜୀବନଶୈଳୀ, ସେଥିପାଇଁ ଆମର ଦେହ ଖରାପ ହୋଇଥାଏ। ତେବେ ଆମେ କେମିତି ସଚେତନ ହେବା, ଆଉ କ'ଣ କ'ଣ ଖାଦ୍ୟ କିପରି ଭାବରେ ଆମେ ବ୍ୟବହାର କରିବା?
0: ଆମର ଦୈନନ୍ଦିନ ଜୀବନ ଯାପନ ପ୍ରଣାଳୀ, ଯେମିତି ଆମେ ସକାଳେ ଉଠିଲା ପରେ ଦାନ୍ତ ଘୋଷେଇକି ଅନ୍ୟାନ୍ୟ ଦୈନିକ କାର୍ଯ୍ୟ ସମାପନ କରୁଛେ, ସେମିତି ଖାଦ୍ୟର ମଧ୍ୟ ଗୋଟେ ଉପଯୁକ୍ତ ପ୍ରଣାଳୀ ଅଛି। ଅର୍ଥାତ୍ କୁହାଯାଏ ସକାଳେ ଜଣେ କିଙ୍ଗ ଲାଇକ୍ ଖାଦ୍ୟ ଖାଇବାର ଅଛି, ଜଣେ ରାଜାଙ୍କ ଭଳି ଖାଦ୍ୟ, ଅର୍ଥାତ୍ ସକାଳ ଖାଦ୍ୟଟା ସମ୍ପୂର୍ଣ୍ଣ ଠିକ୍ ସମୟରେ ଏବଂ ଭଲରେ ଖାଇବାର ଅଛି। ତା ସହିତ ଉପଯୁକ୍ତ ପରିମାଣର ଦୈନନ୍ଦିନ ଜୀବନରେ ପାଣି ଯେତିକି ପିଇବା କଥା ତାହା ପିଇବା କଥା, କିନ୍ତୁ ବର୍ତ୍ତମାନର ଦୈନନ୍ଦିନ ଜୀବନରେ ଲୋକମାନେ ବିଭିନ୍ନ ବ୍ୟତିବ୍ୟସ୍ତତା ଯୋଗୁଁ, ବିଭିନ୍ନ ପ୍ରକାର କର୍ମ ତତ୍ପରତା ଯୋଗୁଁ ସେମାନେ ଖାଦ୍ୟର ଟାଇମ୍ ବା ଖାଦ୍ୟ ଯେଉଁ ସମୟରେ ଯାହା ଖାଇବା କଥା ତାକୁ ସ୍କିପ୍ ଅପ୍ କରୁଛନ୍ତି। ତା ସହିତ ଯାହା ଯେଉଁ ସମୟରେ ଯାହା ଖାଇବା କଥା ତାହାର ମଧ୍ୟ ଗୋଟେ ବାଲାନ୍ସ ରହୁନାହିଁ। ଏହା ଛଡ଼ା ଅଧିକନ୍ତୁ ଲୋକମାନେ ଆଜିକାଲି ବିଭିନ୍ନ ପ୍ରକାର ଅଖାଦ୍ୟ ଯଥା ତମାଖୁ, ଗୁଟ୍କା, ମଦ୍ୟପାନ, ସିଗାରେଟ୍, ତାହାଠୁ ଆହୁରି ମଧ୍ୟ ଯୁବ ସମାଜ ଖରାପ ଦିଗ ପ୍ରତି ଆକୃଷ୍ଟ ହୋଇଛନ୍ତି, ଯଥା ଡ୍ରଗ୍ ସେବନ, ବିଭିନ୍ନ ପ୍ରକାର ଅଖାଦ୍ୟ ଖାଇ ମଧ୍ୟ ଦେହକୁ ଖରାପ କରିବାକୁ ଯାଉଛନ୍ତି।
1: ଦେଖନ୍ତୁ, ଆମର କେନ୍ଦୁଝର ଏପରି ଏକ ଜାଗା ଯେଉଁଠି ଅତ୍ୟଧିକ ଶୀତ ପଡ଼ିଥାଏ। ଯଦି ଆମେ 2 ଦିନ ପଛକୁ ଫେରିଯିବା, ତାହେଲେ କେନ୍ଦୁଝରର ତାପମାତ୍ରା ଥିଲା 9.4°C। ଏତେ କମ୍ ତାପମାତ୍ରାରେ ଆମେ ରହିବା ଯେମିତି ଗୋଟେ ଅସମ୍ଭବ ହୋଇଯାଉଛି। ଆଉ ଶୀତଦିନ ଆସିଲେ ଅନେକଙ୍କ ପାଖରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଯଦି ଆମେ ଦେଖିବା ଆମର ଏଇ କେନ୍ଦୁଝରରେ ସାଧାରଣତଃ କି ସ୍ୱାସ୍ଥ୍ୟ ସମସ୍ୟା ଏଇ ଶୀତଦିନରେ ଦେଖାଯାଇଥାଏ?
0: ଦେଖନ୍ତୁ, ଜଣେ ମେଡ଼ିସିନ୍ ସ୍ପେଶାଲିଷ୍ଟ ହିସାବରେ ପ୍ରତିଦିନ ଯେଉଁ ପ୍ରକାର ମୁଁ ରୋଗୀ ପାଉଛି ତାକୁ ମଧ୍ୟ ଅନୁସରଣ କଲେ ଆମେ ନିଶ୍ଚିତ ଭାବେ ସ୍ୱତଃସିଦ୍ଧ ହେବା ଯେ କେଉଁ ପ୍ରକାର ରୋଗଗୁଡ଼ିକ ଆମ କେଉଁଝର ଜିଲ୍ଲାରେ ବେଶୀ ପାଉଛେ ଏଇ ଶୀତ ଦିନରେ। କାରଣ ଆମର କେଉଁଝର ଜିଲ୍ଲାରେ ନିଶ୍ଚିତ ଶୀତର ପ୍ରକୋପ ଟିକେ ଅଧିକା
1: ଟିକେ।
0: ପ୍ରଥମ ଶୀତ ଦିନରେ ଲୋକମାନେ ସାଧାରଣତଃ ଗାଧୁଆ ପରିଷ୍କାର ପରିଚ୍ଛନ୍ନ ହେବା ପାଇଁ ସେମାନେ ଟିକେ ଅନିଚ୍ଛା ପ୍ରକାଶ କରନ୍ତି, ଅର୍ଥାତ୍ ଥଣ୍ଡାରେ ଗାଧୋଇବାକୁ ସେମାନେ ବେଶୀ ଉପଯୁକ୍ତ ମଣନ୍ତିନି କିଛି ଲୋକ। ତେଣୁ କ'ଣ ହୁଏ, ବିଭିନ୍ନ ପ୍ରକାର ଚର୍ମ ରୋଗ, ଆପଣଙ୍କର ଦେହ ହାତ କୁଣ୍ଡେଇ ହେବା, କାତି କାତି ଯିବା, ପାଦ ଫଟା ହେବା, କାଛୁ, କୁଣ୍ଡିଆ, ଯାଦୁ, ଏକ୍ଜିମା, ଏସବୁ ଅତି ସାଧାରଣ ଭାବେ ଏଇ ଶୀତ ଦିନରେ ଦେଖାଯାଏ। ସାଧାରଣତଃ ଏହି ପ୍ରକାର ଚର୍ମ ରୋଗୀ ଆସନ୍ତି। ତା ଛଡ଼ା ଆମେ ଦେଖିବା ଶ୍ୱାସ ରୋଗ ବିଷୟରେ, ଅର୍ଥାତ୍ ଫୁସ୍ଫୁସ୍ ଜନିତ ରୋଗ ଗୁଡ଼ିକ ବର୍ତ୍ତମାନ ଦେଖୁଛନ୍ତି ଆପଣ, ସାଧାରଣତଃ ଥଣ୍ଡା, ଜ୍ୱର, କାଶ ବହୁତ ଲୋକ ଆକ୍ରାନ୍ତ ହୋଇକି ଆସୁଛନ୍ତି। ମୁଁ ଦେଖୁଛି କୋଭିଡ୍ ପରବର୍ତ୍ତୀ ସମୟରେ ଏ ପ୍ରକାର ଯେଉଁ କାଶ ହେଉଛି ବର୍ତ୍ତମାନ ଲୋକଙ୍କୁ ସହଜରେ ଛାଡ଼ୁନାହିଁ, ମିନିମମ୍ 10-15 ଦିନ ଲାଗିଯାଉଛି। କମନ୍ ରୋଗଗୁଡ଼ିକ ବର୍ତ୍ତମାନ ହେଉଛି ଆପଣଙ୍କର ଭାଇରାଲ୍ ଫିଭର, ଥଣ୍ଡା ଜ୍ୱର, କାଶ, ସର୍ଦି, ଛିଙ୍କ, ଅପର୍ ରେସ୍ପିରେଟରି ଇନ୍ଫେକ୍ସନ୍ ଅର୍ଥାତ୍ ଶ୍ୱାସ ରୋଗ, ଶ୍ୱାସ ଜନିତ ଇନ୍ଫେକ୍ସନ୍ ସବୁ, ବ୍ରୋଙ୍କାଇଟିସ୍, ଆଜମା, ଯେଉଁମାନଙ୍କର ଶ୍ୱାସ ରୋଗୀ ସେମାନେ ସାଧାରଣତଃ ଏହି ଋତୁରେ ବେଶୀ ଶ୍ୱାସ ରୋଗ ବାହାରିଥାଏ। COPD ବୟସ୍କ ଲୋକମାନଙ୍କର ଗୋଟେ ପ୍ରକାର ଶ୍ୱାସ ରୋଗ, ସିଏ ମଧ୍ୟ ଏହି ସମୟରେ ବେଶୀ ବାହାରେ। ତା ଛଡ଼ା ଅନ୍ୟାନ୍ୟ ରୋଗୀମାନେ ଯେଉଁମାନଙ୍କର ଏଲର୍ଜିକ୍ ପ୍ରୋବ୍ଲେମ୍ ଅଛି, ସେମାନେ ଏହି ଥଣ୍ଡା ଜଳବାୟୁ ବା ଥଣ୍ଡା ପବନ ପ୍ରତି ମଧ୍ୟ ଏଲର୍ଜି ଡେଭଲପ୍ କରନ୍ତି। ତେଣୁ ଏଲର୍ଜିକ୍ ରାଇନାଇଟିସ୍ ଆଉ ସାଇନୁସାଇଟିସ୍, ମୁଣ୍ଡ ବିନ୍ଧିବା, ପଦ କପାଳି ଭଳି ବିନ୍ଧିବା, ଓଜନ ଲାଗିବା, ମୁଣ୍ଡ ବୁଲେଇବା, ସାଧାରଣତଃ ବହୁତ ରୋଗୀ ଆସୁଛନ୍ତି ମୁଣ୍ଡ ବୁଲାଉଛି, ସେମାନେ ଭାବୁଛନ୍ତି ଗ୍ୟାସ୍ ପାଇଁ ହେଉଛି, କିନ୍ତୁ ଗ୍ୟାସ୍ ପାଇଁ ନୁହେଁ, ସେଇଟା ସାଧାରଣତଃ ଲେବ୍ରିନ୍ଥାଇଟିସ୍, ଆମର ଯେଉଁ ସିଷ୍ଟମ୍ଟି ଅଛି ବ୍ରେନ୍ ଭିତରେ ଯେଉଁଟା ଆମର ବାଲାନ୍ସ ପୋଷ୍ଚୁରାଲ ଇକ୍ୱିଲିବ୍ରିୟମ୍ ମେଣ୍ଟେନ୍ କରୁଛି, ସେଇଟା ଥଣ୍ଡାରେ ଫୁଲି ଯାଇଥାଏ। ତେଣୁ ଇଏ ହେଲା ଆପଣଙ୍କର
1: ସାଧାରଣ
0: ସ୍ୱାସ୍ଥ୍ୟ ସମସ୍ୟା, ଶୀତ ମାନେ ଶ୍ୱାସ ଜନିତ। ତାପରେ ଆସନ୍ତୁ ଆମର ହଜମ ପ୍ରକ୍ରିୟାରେ, ସାଧାରଣ ସବୁବେଳେ କୁହାଯାଏ ଯେ ଗରମ ଦିନରେ ମେଟାବଲିଜିମ୍ଟା ବହୁତ ବେଶୀ, ଶୀତ ଦିନରେ ମେଟାବଲିଜିମ୍ ବହୁତ କମ୍ ଥାଏ। ତେଣୁ ନିୟମ ଦୃଷ୍ଟିରୁ ଆମେ ସାଧାରଣତଃ

0: ପରିମାଣର ଖାଦ୍ୟ ବାରମ୍ବାର ଖାଇବା ଉଚିତ ଶୀତ ଦିନରେ, ଏବଂ ପାଣି ସଫିସିଏଣ୍ଟ, ପ୍ରଚୁର ମାତ୍ରାରେ ପାଣି ପିଇବା କଥା। କିନ୍ତୁ ଓଲଟା ହୁଏ କ'ଣ, ଥଣ୍ଡାରେ ଲୋକ ପାଣି ପିଇବା ପାଇଁ ମଧ୍ୟ ରାଜି ହୁଅନ୍ତିନି। ତା ଛଡ଼ା ପାଣି ପିଇବା କାହିଁକି ଦରକାର ନା, ଥଣ୍ଡା ହେଲେ ଆପଣଙ୍କୁ ଯେତେ ପାଣି ପିଇବେ, ଯେତେ ବଡିରେ ହାଇଡ୍ରେସନ୍ ମେଣ୍ଟେନ୍ କରିବ, ସେତେ ଶୀଘ୍ର ଥଣ୍ଡା ମଧ୍ୟ କମିଯାଏ।
1: ଆମର ଦେଖନ୍ତୁ କେନ୍ଦୁଝର ଯେହେତୁ ଟିକେ ଥଣ୍ଡା ଅଞ୍ଚଳ, ଏଠି ପାଣି ମଧ୍ୟ ଥଣ୍ଡା ହେଇଯାଏ। ଆମେ ସେ ଥଣ୍ଡା ପାଣି ପିଇବା ନା ନଖ ଉଷୁମ କରି, ଯେଉଁଟାକୁ
0: ନାଇଁ
1: ଆମେ କହୁଛନ୍ତି
0: ଆପ
1: ନଖ ଉଷୁମ କରିକି ପିଇଲେ
0: ନାଇଁ
1: ଚଳିବ?
0: ନିଶ୍ଚିତ ନିଶ୍ଚିତ ଭାବେ ନଖ ଉଷୁମ କରି ପିଇଲେ ମଧ୍ୟ ବହୁତ ଭଲ।
1: ଆଜ୍ଞା,
0: ଅତ୍ୟଧିକ ଥଣ୍ଡା ପାଣି ପିଇବା ପରିବର୍ତ୍ତେ ନଖ ଉଷୁମ ପାଣି ପିଇଲେ ଇଏ ମଧ୍ୟ ଆମର ମେଟାବଲିଜିମକୁ ବଢ଼େଇବାରେ ସାହାଯ୍ୟ କରିବ। ତେଣୁ ଡାଇଜେସନର ଯେଉଁ ପ୍ରୋବ୍ଲେମ ମଧ୍ୟ ହୁଏ ସାଧାରଣତଃ, ସେଇଟା ମଧ୍ୟ ନିଶ୍ଚିତ ଆଦ୍ୱାରା କମିଯାଏ। ତେଣୁ ନଖ ଉଷୁମ ପାଣି ପିଇବା ନିଶ୍ଚିତ ଭାବେ ଉପଯୋଗୀ। ଆଉ ତା ଛଡ଼ା ବର୍ତ୍ତମାନ ହଜମିର ପ୍ରୋବ୍ଲେମ କରାଏ, ସାଧାରଣତଃ ଲୋକମାନେ ମୋଡ଼ି ମାଡ଼ି ଶୋଇଥାନ୍ତି, ତେଣୁ କୋଷ୍ଠକାଠିନ୍ୟ ମଧ୍ୟ ବହୁ ସମୟରେ ରୋଗୀ ଆସନ୍ତି। ଏହି ସମୟରେ ବୁଢ଼ାବୁଢ଼ୀ ରୋଗୀମାନଙ୍କର ଝାଡ଼ା ପରିଷ୍କାର ହୁଏ ନା, ହଜମ ହୁଏ ନା, ପେଟ ଫୁଲେଇ ଦିଏ, ଆଉ ମଳ ଅର୍ଶ ଯେଉଁଟାକି ପାଇଲ୍ସ ଆମେ କହନ୍ତି, ମଳ ଅର୍ଶ, ମଳକଣ୍ଟକ, ଭଗନ୍ଧର, ଏସବୁ ପ୍ରକାର ରୋଗ ମଧ୍ୟ ବର୍ତ୍ତମାନ ବେଶୀ ପରିମାଣରେ ଦେଖାଯାଏ ଏବଂ ଦେଖାଯାଉଛି ବି। ଇଏ ହେଲା ଆପଣଙ୍କର ହଜମି ଜନିତ ରୋଗ।
1: ଆଜ୍ଞା,
0: ତାପରେ ଆସନ୍ତୁ ଆମେ ଦେଖିବା ଆପଣଙ୍କର ନ୍ୟୁରୋଲୋଜିକାଲ ପ୍ରୋବ୍ଲେମ୍ସ, ସ୍ନାୟୁଗତ ଜନିତ ମଧ୍ୟ କିଛି ରୋଗୀ ବର୍ତ୍ତମାନ ଶୀତ ଦିନରେ ବେଶୀ ପ୍ରାଦୁର୍ଭାବ ହୁଏ ଏବଂ ଆମେ ମଧ୍ୟ ପାଉ। ସେଇଟା ହେଉଛି ବେଳେବେଳେ ଲୋକମାନଙ୍କର କ'ଣ ହୁଏ ନା, ଡାଇବେଟିସ୍ ଥାଇପାରେ କି ବ୍ଲଡ଼ ପ୍ରେସର ଥାଇପାରେ, ସେମାନଙ୍କର ପାଦ ଦେହ ହାତ ଝିନ୍ଝିନ୍ ପଡ଼ିବା, ନ୍ୟୁରାଇଟିସ୍ ଭଳି ପ୍ରୋବ୍ଲେମ୍ ମଧ୍ୟ ହେଇକି ଆସନ୍ତି ସାଧାରଣତଃ। ତା ଛଡ଼ା ବ୍ରେନ୍ ଷ୍ଟ୍ରୋକ୍ ଯେଉଁଟା ମସ୍ତିଷ୍କ ପକ୍ଷାଘାତ ରୋଗ ଯେଉଁଟା ଆମେ କହନ୍ତି, ସିଏ ରୋଗୀ ମଧ୍ୟ ଏହି ସମୟରେ ବେଶୀ
1: ଦେଖାଯାଆନ୍ତି।
0: ପ୍ରାଦୁର୍ଭାବ ଦେଖାଯାଏ।
1: ଆଜ୍ଞା
0: ଇଏ
1: ଆଜ୍ଞା,
0: ହେଲା ଆପଣଙ୍କର ସ୍ନାୟୁଜନିତ କିଛି ଅଂଶରେ କିଛି କେତେକ ରୋଗ। ତା ଛଡ଼ା ଦେଖନ୍ତୁ ଆଉ ଗୋଟେ କମନ୍ ଜିନିଷ, ସାଧାରଣ କଥା ଆମ କେଉଁଝର ଜିଲ୍ଲାରେ ବି ଯେହେତୁ ଅତ୍ୟଧିକ ଥଣ୍ଡା ପଡ଼େ, କିଛି ଲୋକ ଯେଉଁମାନେ କି ବାହାରେ ଗାଁରେ ରହୁଛନ୍ତି ସେମାନେ କ'ଣ କରନ୍ତି, ନିଆଁଟିଏ ଜାଳି ସେମାନେ ରାତି ସାରା କ'ଣ କରନ୍ତି, ସେ ନିଆଁ ଦ୍ୱାରା ଗରମଟି ଘରେ ରଖି ନିଜକୁ ଆରାମ ଦିଅନ୍ତି। କିନ୍ତୁ ସେହି ସମୟରେ କ'ଣ ହୁଏ, ବୁଢ଼ାବୁଢ଼ୀ ଲୋକଗୁଡ଼ିକ ଯେହେତୁ ସେମାନେ କୁଜ ପଡ଼ିଯାଇଥାଏ କି ଆଣ୍ଠୁ ରୋଗ ଥାଏ, ସେମାନେ ଡିବିରିଟିଏ କି ନିଆଁଟିଏ ଲଗେଇଲା ବେଳକୁ ପଛପଟରୁ କି ଆଗପଟରୁ କେତେବେଳେ ଏକ୍ସିଡେଣ୍ଟାଲ ଫାୟାର ମଧ୍ୟ ହୁଏ। ତେଣୁ ଆମେ ସାଧାରଣତଃ ବର୍ତ୍ତମାନ କିଛି ବର୍ନ କେସ୍ ମଧ୍ୟ ପାଉ, ଅର୍ଥାତ୍ ରାତିରେ ଶୋଇଥିଲା, ନିଆଁ ଲାଗିଯାଇଛି, ଏକ୍ସିଡେଣ୍ଟାଲି ମଧ୍ୟ ବର୍ନ କେସ୍ ଆମେ ପାଉ। ଆଉ ବେଳେବେଳେ ମଧ୍ୟ ଏହାଦ୍ୱାରା ବହୁତ ବଡ଼ ମିଶାପରି ଆମେ ରୋଗୀ ମଧ୍ୟ ପାଉଛେ। ସେକେଣ୍ଡ ଜିନିଷ ଆଉ ଗୋଟିଏ, ଯେ ରାତି ସାରା କବାଟ ଝରକା ସବୁ ନିବୃଜ କୋଠରୀ ଭିତରେ ଏଇ ଯେଉଁ ଧୂଆଁ ଦେଇ ନିଆଁ ଦେଇ ଶୁଅନ୍ତି, ମଶା ଧୂପ, ଇଏ ମଧ୍ୟ ବିଭିନ୍ନ ପ୍ରକାର ଶ୍ୱାସଜନିତ ସମସ୍ୟା ଉପୁଜିବାରେ ବହୁତ ଅଂଶରେ ଦାୟୀ। ଏବଂ ଦେଖାଯାଇଛି ମଧ୍ୟ ରାତି ସାରା ଲୋକ କବାଟ ଦେଇ ନିଆଁ ଜଳି ଶୋଇଥିବେ, ସେ ଧୂଆଁ ରାତି ସାରା କାର୍ବନ୍ ଡାଇଅକ୍ସାଇଡ଼ ଘର ଭର୍ତ୍ତି ହୋଇଯାଇଥିବ, ତେଣୁ ଅକ୍ସିଜେନ୍ ନ ପାଇ ମଧ୍ୟ ସକାଳୁ ଏମିତି ମଧ୍ୟ ମୃତ୍ୟୁମୁଖରେ ପଡ଼ିବା ଏବଂ କେସ୍ ମଧ୍ୟ ଆମେ ପାଇଛେ। ଇଏ ହେଲା ସାଧାରଣ କେତୋଟି କମନ୍ ଜିନିଷ ଶୀତ ଦିନ ପାଇଁ ଆମର ଏଇ କେଉଁଝର ଜିଲ୍ଲାରେ ମଧ୍ୟ ବହୁତ ପ୍ରକାର ଏହି ପ୍ରକାର ରୋଗୀ ଆମେ ପାଉଛେ। ଏହା ଛଡ଼ା ଆପଣଙ୍କର ପରିସ୍ରା ଜନିତ ମଧ୍ୟ, ଲୋକ ଯେହେତୁ ପରିଷ୍କାର ପରିଚ୍ଛନ୍ନ ଟିକେ ରହିବା ପାଇଁ, ବେଶୀ ଗାଧାଗାଧି କରିବା ପାଇଁ କି ଦେହ ଟିକେ ସାବୁନ ମାଖିବା ପାଇଁ ମଧ୍ୟ ସମୟ ଦେଇପାରନ୍ତିନି ବା ରାଜି ହୁଅନ୍ତିନି, ତେଣୁ ଏହି ସମୟରେ ବିଭିନ୍ନ ପରିସ୍ରା ଇନଫେକ୍ସନ୍ ମଧ୍ୟ ହୁଏ, ଯୌନ ସଂକ୍ରମଣ ବିଭିନ୍ନ ପ୍ରକାର ଇନଫେକ୍ସନ୍ ମଧ୍ୟ ହେଇପାର ନଜିର
1: ସମ୍ଭାବନା
0: ମଧ୍ୟ
1: ରହିଛି।
0: ସମ୍ଭାବନା ରହିଛି।
1: ତେବେ ଦେଖନ୍ତୁ, ଇଏ ତ ଗଲା ବଡ଼ ଲୋକଙ୍କ ପାଇଁ। ସାଧାରଣତଃ ଛୋଟ ଛୁଆମାନେ ଦେଖିବେ, ଆମେ ଘୋଡ଼େଇକି ଶୋଉଥିବା ଛୋଟ ଛୁଆମାନେ ଘୋଡ଼େଇ ହୁଅନ୍ତିନି, ସେ ଚଦରକୁ ଫୋପାଡ଼ି ଦିଅନ୍ତି। ସକାଳକୁ ଦେଖିଲା ବେଳକୁ ବେଳେବେଳେ ତାଙ୍କୁ ଥଣ୍ଡା ଧରେ, ୟାଦ୍ୱାରା କ'ଣ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି?
0: ଛୁଆମାନଙ୍କର ବେଶୀ ସାଧାରଣତଃ ଦେଖାଯାଉଛି ଥଣ୍ଡା ଜ୍ୱର କାଶ ବେଶୀ ହୁଏ, କାରଣ ପିଲାମାନେ ଶୀତ ଦିନରେ ଟିକିଏ ଧୂଳି ଧୂସ ରହି ଖେଳାଖେଳି କରନ୍ତି, ଆଉ ପିଲାଙ୍କ ସହିତ ମିଶନ୍ତି, ବାହାରେ ଥଣ୍ଡା ପବନ ଟିକିଏ ବେଶୀ ବୁଲନ୍ତି, ତେଣୁ ଥଣ୍ଡା କାଶ ଜ୍ୱର ସେମାନେ ଏଥିରେ ବେଶୀ ପୀଡ଼ିତ ହୁଅନ୍ତି। ଆଉ ତା ଛଡ଼ା ମଧ୍ୟ ପିଲାମାନଙ୍କର ଏବେ ଦେଖାଯାଏ ଶୀତ ଦିନରେ ଗାଲୁଆ ଯେଉଁଟାକି ପେରୋଟାଇଟିସ୍ ଆମେ କହୁ, ଗାଲ ଫୁଲିଯାଏ, ସିଏ ମଧ୍ୟ ମମ୍ସ କହନ୍ତି ପେରୋଟାଇଟିସ୍, ସିଏ ମଧ୍ୟ ନିଶ୍ଚିତ ଭାବେ ବହୁତ ରୋଗୀ ଏହି ସମୟରେ ଆସିବେ ଏବଂ ଆସିଲେଣି ବି। ଆଉ ତା ଛଡ଼ା ପିଲାମାନଙ୍କର ବେଳେବେଳେ ବ୍ରଙ୍କାଇଟିସ୍ ଭଳିଆ କି ଆଜମା ଭଳିଆ କାଶ କଫ ମଧ୍ୟ ହୁଏ, ନାକରୁ ପାଣି ଗଡ଼େ, ଛିଙ୍କ ହୁଏ, କାଶ ହୁଏ ବା ଜ୍ୱରରେ ଆକ୍ରାନ୍ତ ହୁଅନ୍ତି ବା ସବସିକ୍ୱେଣ୍ଟଲି ମଧ୍ୟ ନିମୋନିଆର ସେ ଆକ୍ରାନ୍ତ ହୁଅନ୍ତି।
1: ତେବେ ଏଇଠି ଗୋଟେ କଥା ଆମେ ପଚାରିବୁ, ଯେ ଏଇ ଯେଉଁ ଜ୍ୱର ହୁଏ ଛୁଆମାନଙ୍କୁ, ଆମେ ଡାକ୍ତରଙ୍କ ପାଖକୁ ଯିବାକୁ ଟିକେ ସମୟ ଲାଗେ, ତ ରାତିରେ ଯଦି ଜ୍ୱର ଆସିଲା, ଆମେ ହଠାତ୍ କିନା ଘରୋଇ ଚିକିତ୍ସା କ'ଣ କରିପାରିବା ଡାକ୍ତରଙ୍କ ପାଖକୁ ଯାଇ ପହଞ୍ଚିବା ପୂର୍ବରୁ, ଯେ ତାର ଯେଉଁ ଜ୍ୱର ଆଉ ଅଧିକ ହେବନି, ଟିକେ କମିକି ରହିବ?
0: ହଁ, ଏଇଟା ତ ସାଧାରଣ କଥା, ସମସ୍ତଙ୍କୁ କୁହାଯାଏ ଯେ ଜ୍ୱର ହେବା ପୂର୍ବରୁ ଯଦି ଜ୍ୱର ବେଶୀ ହେଇଛି ତାହେଲେ ଆପଣ ସଙ୍ଗେ ସଙ୍ଗେ କୋଲ୍ଡ ଟେପିଡ୍ ୱାଟର ସ୍ପଞ୍ଜିଂ କରିବାକୁ ଆଉ ଯଥା ଗୋଟେ ଓଦା କପଡ଼ା ପାଣି ଗୋଟିଏ ତସଲାରେ ରଖି ତାକୁ କପଡ଼ା ଭିଜେଇକି ସେ କପଡ଼ାକୁ ଟିକିଏ ଚୁପୁଡ଼ି ଦେଇକି ଅଧା ପିଲାର କପାଳରେ ବା ଦେହକୁ ପୋଛି ନେବେ, ପୁଣି ଥରେ ଭିଜେଇ ଦେଇକି ପୁଣି ଥରେ ଟିକିଏ ଚୁପୁଡ଼ି ଦେବେ। ତେବେ ଏମିତି କରିବା ଦ୍ୱାରା ଦେହର ଯେଉଁ ଏକ୍ସଟର୍ନାଲ୍ ଟେମ୍ପରେଚର୍ଟା ଯେଉଁଟା ଥାଏ, ଇନର୍ କୋର୍ ଟେମ୍ପରେଚର୍ ଏକ୍ସପ୍ରେସ୍ ଫିଭର୍ ଆଉଟସାଇଡ଼୍ରେ ଯେଉଁ ଦେହ ବେଶୀ ତାତି ଥାଏ, ସେ ଉତ୍ତାପ ମଧ୍ୟ କିଛି ଅଂଶରେ ହ୍ରାସ କରିବାରେ ଏହା ସାହାଯ୍ୟ କରେ।
1: ଆମେ ଯଦି ଓଦା କପଡ଼ା ତା ଦେହରେ ଗୁଡ଼େଇବା ତାହେଲେ ସେ ତା ଦେହକୁ ବେଶୀ ଖରାପ କରିଦେବନି?
0: ଯଦି ଆପଣ ସେମିତି ଭାବୁଛନ୍ତି, ଯଦି ଥଣ୍ଡା ପିଲାକୁ ବେଶୀ ଜୋରସେ ହେଇଛି ଏବଂ ତାପରେ ତା ଦ୍ୱାରା ଜ୍ୱର ହୋଇଛି, ତାହେଲେ କେବଳ କପାଳରେ ଓଦା କପଡ଼ାଟି ଟିକେ ନେଇ କିଛି ସମୟ ପକେଇବେ, ପୁଣି କାଢ଼ିଦେବେ। ଏହାଦ୍ୱାରା ଆପଣ କିଛି ଅଂଶରେ ଜ୍ୱର ଲାଘବ କରିପାରିବେ। ତା ଛଡ଼ା ଘରୋଇ ଚିକିତ୍ସାରେ ଆଉ ଅନ୍ୟାନ୍ୟ ଯଦି ଉପଚାର କିଛି ଥାଏ, ସାଧାରଣତଃ ଆମେ ସିଙ୍ଗଡ଼ା ପତ୍ର ରସ ଟିକେ ଦିଅନ୍ତି ଜ୍ୱର କମିବା ପାଇଁ, କି ଅନ୍ୟାନ୍ୟ କାଶ କଫ ଇଏ ପାଇଁ ଆମେ ତୁଳସୀ ମହୁ ରସ କି ବାସଙ୍ଗ ପତ୍ର, ଏମିତି ଘର ଉପଚାର ଅଛି ଆମର ଗାଁ ମାନଙ୍କରେ କରନ୍ତି, ସେଇ ମଧ୍ୟ ତାକୁ ମଧ୍ୟ କିଛି ଦେଇପାରିବେ। ଏବଂ ଜ୍ୱର ପାଇଁ ମଧ୍ୟ ଏହି ପ୍ରକାର ସିଙ୍ଗଡ଼ା ପତ୍ର ଯେଉଁଟା ଗଙ୍ଗଶିଉଳି ପତ୍ର ରସ ମଧ୍ୟ ଟିକେ ଦେଇପାରିବେ।
1: ତାପରେ କିନ୍ତୁ ଡାକ୍ତରଙ୍କ ପାଖକୁ ନିଶ୍ଚିତ
0: ନିହାତି ନିହାତି ଡାକ୍ତରଙ୍କ ପାଖକୁ ନେବାଟା ନିହାତି ଦରକାର।
1: ତେବେ ଡାକ୍ତରଖାନାରେ ପହଞ୍ଚି ଆମେ ଦେଖେଇବା ନା ପାଖ ଯେଉଁ ଔଷଧ ଦୋକାନ ଅଛି ସେଇ ଔଷଧ ଦୋକାନରୁ ପଚାରିଦେଇ ମେଡ଼ିସିନ୍ ଖାଇଦେଲେ ବି ଚଳିବ?
0: ନା, ଯାହା କହିଲେ ଦ୍ୱିତୀୟଟି ସମ୍ପୂର୍ଣ୍ଣ ଭାବେ ଭୁଲ। ଅର୍ଥାତ୍ କୌଣସି ଔଷଧ ଦୋକାନରେ କେବେ ହେଲେ ଦେଖାଇ ଔଷଧ ନେବା ଅନୁଚିତ। କାରଣ ଦେଖନ୍ତୁ, ବର୍ତ୍ତମାନ ତ ଆମେ 5G ସରକାରଙ୍କର 5G ଯେଉଁ ଚାଲିଛି ବର୍ତ୍ତମାନ ବହୁତ ଭଲରେ ଆମେ ହସ୍ପିଟାଲରେ ସମସ୍ତ ପ୍ରକାର ସରକାରୀ ହସ୍ପିଟାଲରେ ଆମର ମାଗଣା ଚିକିତ୍ସା, ମାଗଣାରେ ପରୀକ୍ଷା, ମାଗଣାରେ ଔଷଧ ସବୁ ଆମେ ଉପଲବ୍ଧ ବିନା ମୂଲ୍ୟରେ ସବୁ କିଛି ହେଇପାରୁଛି। ତେଣୁ ଏତେ ସୁବିଧା ଯଦି ସରକାର ଦେଇପାରୁଛନ୍ତି, ଡାକ୍ତର ଅଛନ୍ତି, ତେଣୁ ଅଭିଜ୍ଞ ଡାକ୍ତରଙ୍କ ପାଖରେ ପିଲାମାନଙ୍କୁ ଦେଖେଇ ସେଠି ବିଭିନ୍ନ ପ୍ରକାର ପରୀକ୍ଷା କରାଇ ସହଜରେ ଏବଂ ବିନା ମୂଲ୍ୟରେ ବିନା ପଇସାରେ ଯେଉଁ ଉପଲବ୍ଧ ଔଷଧ ଗୁଡ଼ିକ ନେଇ ପିଲାଙ୍କୁ କାହିଁକି ନ ଦେବେ? ଦୋକାନରେ କ୍ୱାକ୍ମାନଙ୍କ ପାଖରୁ ଔଷଧ ନେଇ ପିଲାମାନଙ୍କୁ ଦେବା ଦ୍ୱାରା ସେମାନେ ଔଷଧର ମୂଲ୍ୟାଙ୍କନ ଠିକ୍ସେ କରିପାରନ୍ତି ନାହିଁ, ଏଣୁ ବହୁ ସମୟରେ ମଧ୍ୟ ପିଲାମାନେ ମୃତ୍ୟୁମୁଖର ପଡ଼ନ୍ତି। ତେଣୁ ଆପଣ ଔଷଧ ଦୋକାନରୁ କେବେ ବି ହେଲେ ଔଷଧ କହି ପିଲାଙ୍କ ପାଇଁ ନିଅନ୍ତୁ ନାହିଁ। ନିକଟସ୍ଥ ସରକାରୀ ଡାକ୍ତରଖାନା, ଚିକିତ୍ସାଳୟ ସମସ୍ତ ପାଖାପାଖି ପ୍ରାୟ ସବୁଆଡ଼େ ଅବସ୍ଥାପିତ, ତେଣୁ ଆପଣମାନେ ଆମର ସରକାରଙ୍କର ଯେଉଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଉପଯୋଗୀ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପର ତାହାର ନିଶ୍ଚିତ ଭାବେ ବେନିଫିଟ୍ଟା ନିଅନ୍ତୁ।
1: ଆପଣ ଯେଉଁ କହିଲେ ଯେ ଆମେ ଡାକ୍ତରଖାନାକୁ ନିଶ୍ଚିତ ଯିବା, ଡାକ୍ତରଙ୍କୁ ନିଶ୍ଚିତ ଦେଖେଇବା, କିନ୍ତୁ କୌଣସି ଔଷଧ ଦୋକାନରୁ ନେବାନି, କାହିଁକିନା ଡାକ୍ତର ହିଁ ଜାଣିଥାନ୍ତି ଯେ କେଉଁ ରୋଗ ପାଇଁ କେଉଁ ଔଷଧ ଏବଂ ତା'ର ପୂର୍ବ ତା'ର ଆଗରୁ କ'ଣ ସମସ୍ୟା ଥିଲା ତାକୁ ଦେଖି ସେମାନେ ନିଦାନ କରିଥାନ୍ତି। ତେଣୁ କେବେ ବି ଆପଣମାନେ କୌଣସି ମେଡ଼ିସିନ୍ ଷ୍ଟୋର୍ରୁ ପଚାରିକି ଔଷଧ ନେବେ ନାହିଁ ବା ଛୁଆଙ୍କୁ ନେଦେବେ ନାହିଁ ବା ଆପଣ ନିଜେ ମଧ୍ୟ ଗ୍ରହଣ କରିବେ ନାହିଁ। ଆମର ଦେଖନ୍ତୁ, କେନ୍ଦୁଝର ହେଲା ଗୋଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ଆଦିବାସୀ ଅଞ୍ଚଳରେ ସେମାନେ ଡାକ୍ତରଖାନାକୁ ଆଣିବା ପରିବର୍ତ୍ତେ ପ୍ରଥମେ ଗାଁରେ କିଏ ଗୁଣିଆ ଅଛି ସେ ଟିକେ ଝାଡ଼ିଦେବ, ଝାଡ଼ିଦେଲେ ତାକୁ ଯେଉଁ ମାନେ କିଏ ନଜର ଲାଗିଯାଇଛି ତାକୁ ଟିକେ ଝାଡ଼ିଦେଲେ ତା'ର ନଜର ଉତୁରିଯିବ, ଏଇ ଯେଉଁ ଏକ ପ୍ରକାରର ଅନ୍ଧବିଶ୍ୱାସ ରହିଛି, ଏହା କେତେ ଦୂର ସତ କେତେ ଦୂର ମିଛ? ଆମର ଡାକ୍ତର ବନ୍ଧୁ ଆଜି କହିବେ। ଆମ ପାଖରେ ଅଛନ୍ତି ଡାକ୍ତର ନିରଞ୍ଜନ କୁମାର ବେହେରା, ଯିଏକି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଭେଷଜ ବିଶେଷଜ୍ଞ। ଆଜ୍ଞା କୁହନ୍ତୁ, ଏଇ ଯେଉଁ ଆମେ ଯାଉଛନ୍ତି ଗାଁରେ ଯେଉଁ ଗୁଣିଆମାନେ ଅଛନ୍ତି ଯିଏ ଝାଡ଼ୁଛନ୍ତି, ସେ କେତେ ଦୂର ଠିକ୍ ତାଙ୍କ ପାଖକୁ ଯିବା?
0: କେବେ ବି ହେଲେ କୌଣସି ଲୋକ ବର୍ତ୍ତମାନ ଦୁନିଆରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ସ୍ୱାସ୍ଥ୍ୟ ସମ୍ପର୍କରେ ସବୁବେଳେ ଅବଗତ କରାହେଉଛି ଲୋକମାନଙ୍କୁ, ବିଭିନ୍ନ ପୋଷ୍ଟର, ଆଇସି, ବିଭିନ୍ନ ପ୍ରକାର ପ୍ରଚାର ମଧ୍ୟ କରାହେଉଛି ଯେ ଆପଣମାନେ କେବେ ହେଲେ ଗାଁରେ କୌଣସି ନକଲି ଡାକ୍ତର, କ୍ୱାକ୍ ବା ଏଇ ଯେଉଁ ଗୁଣିଆ ବୈଦ୍ୟ ଏମାନଙ୍କ ପାଖକୁ ଯାଆନ୍ତୁ ନାହିଁ। ମୁଁ ବହୁତ ରୋଗୀ ଦେଖୁଛି ମଧ୍ୟ ଏଠି କେଉଁଝରରେ, ଆମର ବହୁତ ଲୋକ ବି ଆସନ୍ତି ଯେଉଁମାନେ କି ଗାଁରେ ମଧ୍ୟ ଏହି ପ୍ରକାର ବୈଦ୍ୟ ଗୁଣିଆ ଚିକିତ୍ସା ମଧ୍ୟ କରାଇଥାନ୍ତି। ଧରାଯାଉ ସାପ କାମୁଡ଼ିଲା, ସେଠି ଯାଇ ସେମାନେ ମଧ୍ୟ ସେଠି ଥାଳିଆ ବା ମଞ୍ଜି ଏମିତି ଟାଇପ୍ରେ ସେମାନେ ବସାନ୍ତି ବା ବିଭିନ୍ନ ପ୍ରକାର ବାଟଣ ଚେରମୂଳି ଔଷଧ ତାକୁ ଖାଇବେ ଏବଂ ବାଟି ଲଗେଇବେ। ସେତେବେଳକୁ ବାଇ ଦ ଟାଇମ୍ ଯଦି ପଏଜନସ୍ ସ୍ନେକ୍ ହୋଇଥିବ, ବିଷାକ୍ତ ସାପ ହୋଇଥିବ, ହୁଏତ ରୋଗୀଟି ଡାକ୍ତରଖାନା ତାପରେ ଆସିଲା ବେଳକୁ ସିରିୟସ୍ ହେଲେ ଡାକ୍ତରଖାନା ଆସିବ, ସେତେବେଳକୁ ହୁଏତ ମୃତ୍ୟୁମୁଖରେ ପଡ଼ିଯାଇପାରେ। କିନ୍ତୁ ଯଦି ନନ୍ ପଏଜନସ୍ ସ୍ନେକ୍ ହୋଇଥାଏ, ବିଷାକ୍ତ ସାପ ହୋଇନଥିବ, ତାହେଲେ ଗୁଣିଆଙ୍କ ଦ୍ୱାରା ଔଷଧ ଯେଉଁ ଦେଲେ ଭଲ ହୋଇଗଲା, ଲୋକଙ୍କର ବିଶ୍ୱାସ ହୁଏ ନାହିଁ ଗୁଣିଆ ଦ୍ୱାରା ମୋ ଔଷଧର ଭଲ ହୋଇଗଲା ସାପ କାମୁଡ଼ା, ଏମିତି
1: କିନ୍ତୁ ଗୋଟେ
0: ବିଷ ନଥିଲା। ତେଣୁ କ'ଣ ନା, ହଜାର ହଜାର ରୋଗୀ ଭଲ ହେଉଥିଲେ ଆଉ ଗୋଟିଏ ପେସେଣ୍ଟ ମରିଗଲା, ଅର୍ଥାତ୍ ନା, ସେଇଟା ସମ୍ପୂର୍ଣ୍ଣ ଭାବେ ଭୁଲ। ସେଠି ଗୁଣିଆର କୌଣସି କରିଶ୍ମା ନାହିଁ, ସିଏ ଯାହା ବିଭିନ୍ନ ପ୍ରକାର ଅନୈତିକ ଭାବେ ଚିକିତ୍ସା ସେମାନଙ୍କର, ଲୋକ ଯେତେବେଳେ ନିଜେ ସଚେତନ ହେବେ

0: ଯେ ଡାକ୍ତର କ'ଣ, ଡାକ୍ତରଖାନା କ'ଣ, ଔଷଧ କ'ଣ, ପାଠ ପଢ଼ି ଡାକ୍ତର ହେଉଛନ୍ତି, ତେଣୁ ସେମାନେ ଆଉ ସେ ଗୁଣିଆ ବା ବୈଦ୍ୟ ପାଖକୁ ଯାଇ ଏମିତି ପ୍ରକାର ବାରମ୍ବାର ଭୁଲ କରିବେ ନାହିଁ ବା ସମୟ ବି ନଷ୍ଟ କରିବେନି। ଯେଉଁ ମୂଲ୍ୟବାନ ସମୟ ଭିତରେ ରୋଗୀଟି ବଞ୍ଚିଯାଇପାରେ, ସାପ କାମୁଡ଼ାଟେ ହେଉ କି ପେଟରେ ଚେଙ୍କ ଦେଇ ଆସୁଛନ୍ତି। ଆପଣଙ୍କର ଆଗରୁ ଥିଲା କୁକୁର କାମୁଡ଼ିଲେ ହଟ୍ ପ୍ରେସ୍ଡ ଆଇରନ୍ ଦିଆହେଉଥିଲା, କେତେ ଲୋକ ମରିଯାଉଥିଲେ। କି ପ୍ରକାର ବୁଚରିଂ କି କ୍ରୋଏଲ ଚିକିତ୍ସା ସେତେବେଳେ ଚାଲିଥିଲା, ଯେଉଁଠି କାଟି ଯାଉଥିଲା, କୁକୁର କାମୁଡ଼ି ଦେଉଥିଲା, ସେଠି ଗୋଟେ ଲୁହାକୁ, ଉତ୍ତପ୍ତ ଲୁହାକୁ ଲୋକ ମାଣ୍ଡି ବସି ସେ ଲୋକକୁ ତାହାର ଉପରେ ଚେଙ୍କ ଦେଉଥିଲେ। ଏହାଦ୍ୱାରା କିଛି ଲୋକ ଟିଟାନାସରେ ମରିଯାଉଥିଲେ, କିଛି ଲୋକ ସେଇଠି ମଧ୍ୟ ମରିଯାଉଥିଲେ। ତେଣୁ ବିଭିନ୍ନ ପ୍ରକାର ମିଶା ଫେରୁଥିଲା, ଲୋକ ଅମୂଲ୍ୟ ଜୀବନଗୁଡ଼ିକୁ ନଷ୍ଟ କରୁଥିଲେ। ବର୍ତ୍ତମାନ ସମୟ ବଦଳି ଯାଇଛି, ନିଶ୍ଚିତ ଭାବେ ଆମର ଲୋକମାନେ ସ୍ୱାସ୍ଥ୍ୟ ବିଷୟରେ ଯଥେଷ୍ଟ ସଚେତନ ହୋଇସାରିଛନ୍ତି। ମୁଁ ଦେଖୁଛି ପ୍ରତିଦିନ କୁକୁର କାମୁଡ଼ା ଆମର ଯେଉଁ ଇଞ୍ଜେକ୍ସନ୍ ଦିଆହେଉଛି ସେ ଘର ବହୁ ସମୟରେ ଭିଡ଼ ରହୁଛି। ଅର୍ଥାତ୍ ମୁଁ ସେଥିରୁ ଏଇ ଅନୁସରଣରେ ପହଞ୍ଚୁଛି ଯେ ନାଇଁ, ଲୋକ ଆମର ଯଥେଷ୍ଟ ସଚେତନ ହୋଇଗଲେଣି, ତଥାପି କିଛି କାଂଶରେ ଲୋକ ଏଇ ଆମର କେନ୍ଦୁଝର ଜିଲ୍ଲାରେ ମଧ୍ୟ ସେଇ ପୁରାତନ ଚିକିତ୍ସା ଅର୍ଥାତ୍ ବୈଦ୍ୟ ଚେଙ୍କ, ସେଇ ଗୁଣିଗାରେଡ଼ି, ଝଡ଼ାଫୁଙ୍କା କରିବା, ଚେରମୂଳି ଔଷଧ ଖାଇବା, ପାରାଲିସିସ୍ ହେଲେ ପକ୍ଷୀର ତେଲ ମାରିବା, ଏଇସବୁ ବିଭିନ୍ନ ପ୍ରକାର ଅନ୍ଧବିଶ୍ୱାସ, ଅନ୍ଧ କୁସଂସ୍କାର ଇଏ ଭିତରେ ମଧ୍ୟ କିଛି କାଂଶରେ ଲିପ୍ତ ଅଛନ୍ତି ବା ଜଡ଼ିତ ଅଛନ୍ତି। ସେମାନଙ୍କୁ ମାନେ ଅନୁରୋଧ କରୁଛି, ସମାଜ, ଆମର ଦେଶ, ଆମ ରାଜ୍ୟ କେଉଁ ଅବସ୍ଥାରେ ଯାଇ ପହଞ୍ଚିଲାଣି, ଆମ ଦେଶ ସାରା ବିଶ୍ୱର ବର୍ତ୍ତମାନ ନମ୍ବର ୱାନ୍ ହେବାକୁ ଯାଉଛି। ତେଣୁ ଆମ୍ଭେମାନେ ସେଇ ଦେଶ, ସେଇଭଳିଆ ରାଜ୍ୟର, ସେଇଭଳିଆ ଜିଲ୍ଲାର ଆମେ ଅଧିବାସୀ ହୋଇ ଆମେ ଏ ପ୍ରକାର ଆଉ ଭୁଲ କରିବା ନାହିଁ। ଆମେ ସରକାରଙ୍କର ଯେତେ ପ୍ରକାର ସୁବିଧା ଉପଲବ୍ଧ ଅଛି ଆମେ ସମସ୍ତଙ୍କୁ କେମିତି ସେଇ ବେନିଫିଟ୍ଟା ନେଇପାରିବା ସେଥିପାଇଁ ତତ୍ପର ହେବାର ଅଛି। କସ୍ମିନ୍ କାଳେ ଗାଁରେ ଗୁଣି ଗାରେଡ଼ି ଆଉ ଅନ୍ଧବିଶ୍ୱାସ ଚେରମୂଳିକୁ ଉପରେ ଆଦୌ ନିର୍ଭର ନକରି ନିକଟସ୍ଥ ଡାକ୍ତରଖାନା ସହ ସାଙ୍ଗେ ସାଙ୍ଗେ ସହଯୋଗ କରିବାର ଅଛି। ତା ଛଡ଼ା ଆମର ସରକାରଙ୍କ ଦ୍ୱାରା ଉପଲବ୍ଧ ବର୍ତ୍ତମାନ ମାଗଣାରେ ଆମ୍ବୁଲାନ୍ସ ଯେକୌଣସି ସମୟରେ ମଧ୍ୟ ଉପଲବ୍ଧ। ତେଣୁ ଏତେ ସୁବିଧା ଘର ପାଖରେ ଦେଲା ପରେ ଆପଣମାନେ କାହିଁକି ଭୁଲ କରିବେ, ବାରମ୍ବାର ଯାଇ ସେଇ ଚେରମୂଳି କି ବୈଦ୍ୟରାଜଙ୍କ ସହିତ କି ଗୁଣିଗାରେଡ଼ି ସହିତ କରି ନିଜର ଅମୂଲ୍ୟ ଜୀବନ ବା ପିଲାମାନଙ୍କର ଜୀବନକୁ ନଷ୍ଟ କରିବା ପାଇଁ ଦେବେ, କେବେ ବି ନୁହେଁ। ଏହା ମୋର ବିନମ୍ର ନିବେଦନ।
1: ଆମର ଯେଉଁ ଶ୍ରୋତାବନ୍ଧୁ ଅଛନ୍ତି ସେମାନଙ୍କୁ ଏଇ ଶୀତ ଦିନରେ ଆପଣ କ'ଣ ଉପଦେଶ ଦେବେ?
0: ଶୀତ ଦିନରେ ଦେଖନ୍ତୁ, ପ୍ରଥମ କଥା ହେଲା ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ, ଦୈନନ୍ଦିନ ପ୍ରଚୁର ପରିମାଣରେ ପାଣିଟିଏ ପିଅନ୍ତୁ, ଯାହା ଆପଣଙ୍କ ଘରେ ମିଳୁଛି ପନିପରିବା, ସବୁଜ ପନିପରିବା ବର୍ତ୍ତମାନ ନିଶ୍ଚିତ ଭାବେ ପ୍ରଚୁର ବାହାରୁଛି, ଆପଣଙ୍କ ସକ୍ଷମ ଅନୁସାରେ, ଆପଣଙ୍କର କାପାସିଟି ଅନୁସାରେ ପ୍ରତିଦିନ ସବୁଜ ପନିପରିବା ଗୁଡ଼ିକ ଖାଆନ୍ତୁ, ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ ଏବଂ ପରିଷ୍କାର କପଡ଼ା ମଧ୍ୟ ପିନ୍ଧନ୍ତୁ। ଆଉ କୌଣସି ଅସୁବିଧା ହେଲେ ଯେଉଁ ରୋଗଗୁଡ଼ିକ ମୁଁ କହିଲି, ସାଧାରଣ ରୋଗଗୁଡ଼ିକ ନିକଟସ୍ଥ ଡାକ୍ତରଖାନା ବା ସରକାରୀ ଚିକିତ୍ସାଳୟରେ ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସା ନେବାରେ କେବେ ବି ହେଳା କରନ୍ତୁ ନାହିଁ।

0: ଆମର ଏଇ ଯେଉଁ କାର୍ଯ୍ୟକ୍ରମ ଆଜିର ଅତିଥିରେ ଆପଣ ଆସିଛନ୍ତି, ଆମର ଶ୍ରୋତାବନ୍ଧୁମାନଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆପଣ ଜଣାଇଛନ୍ତି। ଆମ ଶ୍ରୋତାବନ୍ଧୁମାନେ ନିଶ୍ଚିତ ଭାବରେ ଆପଣଙ୍କ କଥାରୁ ସେମାନେ ଅନ୍ଧବିଶ୍ୱାସ ଠାରୁ ଦୂରେଇ ରହି ଆପଣ ଯେଉଁ ଅନୁସାରେ କହିଲେ ଔଷଧ ସେବନ କରିବା ଏବଂ ଶୀତ ଠାରୁ କେମିତି ରକ୍ଷା ପାଇବା, କେଉଁ କେଉଁ ରୋଗ ପ୍ରତି କିପରି ସଚେତନ ହେବା, କେଉଁ କେଉଁ ଖାଦ୍ୟ ପ୍ରତି କିପରି ସଚେତନ ହେବା, ତାକୁ ନିଶ୍ଚିତ ଭାବରେ ଗ୍ରହଣ କରିବେ। ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଶ୍ରୋତାବନ୍ଧୁମାନଙ୍କ ଠାରୁ ବିଦାୟ ନେବା। ନମସ୍କାର।
1: ନମସ୍କାର।

ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 10ଟା ପ୍ରଚାର କରୁଛୁ ଲୋକଗୀତ କ୍ରମରେ ଘୋଡ଼ାନାଚ ଗୀତ ପରିବେଷଣ କରିଛନ୍ତି କ୍ଷୀରୋଦ ଚନ୍ଦ୍ର ଦାସ ଏବଂ ସାଥୀ।

ଲୋକଗୀତ କ୍ରମରେ ଶୁଣୁଥିଲେ ଘୋଡ଼ାନାଚ ଗୀତ ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସିନେ ତରଙ୍ଗ। ଶ୍ରୋତାବନ୍ଧୁ, ବନ୍ଧୁ ଦୁଇ ଅକ୍ଷରରେ ଗଢ଼ା ଏକ ଛୋଟ ଶବ୍ଦଟିଏ, ହେଲେ ତାର ଆକାର ଆଉ ପ୍ରକାର କେତେ ଯେ ସୁଦୂର ପ୍ରସାରୀ ତାହା କହିବା ତ ବହୁତ କଷ୍ଟକର। କିନ୍ତୁ ମୁଁ କହିବି, ସମ୍ପର୍କର ଡୋରିରେ ବାନ୍ଧି ରଖିବାର ଆଉ ପରକୁ ଆପଣା କରିବାର ଏକ ପ୍ରମୁଖ ଶବ୍ଦଟିଏ। ଏହା ଏବେ ନୁହେଁ, ଏହା କେଉଁ ପୁରାଣ ଯୁଗରୁ ରହିଆସିଅଛି। ଏଇ ଦେଖୁନାହାନ୍ତି କୃଷ୍ଣ ସୁଦାମାଙ୍କ ବନ୍ଧୁତ୍ୱର ପରାକାଷ୍ଠା।

କିନ୍ତୁ ସିଏ ଥିଲା ସିନା ଭଗବାନଙ୍କ ସହ ବନ୍ଧୁତା, କିନ୍ତୁ ଆମେ ପରା ମଣିଷ, ଭୁଲ କରିବା, ଭୁଲ ବୁଝିବା ଆମର ଆଦତ। କିନ୍ତୁ ହେଲେ ଆମେ ଜାଣିବା ଉଚିତ, ଟିକିଏ ଭୁଲ, ଟିକିଏ ବିଷ, ଟିକିଏ ନିଆଁ ମଣିଷର ସର୍ବନାଶ କରେ।

0: ଶେଷରେ ସେହି ପରିଚୟ ନେଇ ଜୀବନପଥ ଆଗେଇ ଚାଲେ ଆଗକୁ ଆଗକୁ। ସୃଷ୍ଟି ହୁଏ ସଂସାର ନାମକ ନୂଆ ସାଗର, ଜୀବନ ତରି ଭାସି ଚାଲେ ସାଗର ମଧ୍ୟରେ। ଆନନ୍ଦ ଉଲ୍ଲାସରେ ହସି ଉଠେ ସଂସାର ତଳି ଚଳାଉଥିବା ଦୁଇ ନାବିକଙ୍କ ମନରେ।
1: ଦୁନିଆକେ କହିଦେଲି ଟେକ୍ ୱାନ୍।

ଆଜିର ସିନେ ତରଙ୍ଗ କାର୍ଯ୍ୟକ୍ରମରେ ଶୁଣୁଛନ୍ତି ଏକକ ଓଡ଼ିଆ କଥାଚିତ୍ର ଗୀତ କ୍ରମରେ କଥାଚିତ୍ର ଏ ଯୁଗର କୃଷ୍ଣ ସୁଦାମା। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

ଗୀତଗୁଡ଼ିକ ପାଇଁ କଣ୍ଠଦାନ କରିଛନ୍ତି ଟି ସୌରୀ, କୁମାର ବାପି, ତପୁ ମିଶ୍ର, ଇରା ମହାନ୍ତି ଏବଂ ସୁଭାଶିଷ।